ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଆଶ୍ୱିନ 16 ଦିନ 2026 ମସିହା ଅକ୍ଟୋବର ମାସର 8 ତାରିଖ। କାର୍ଯ୍ୟକ୍ରମ ଶୁଣିଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 103 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ଏଫ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ବାବନ ସେକେଣ୍ଡ।

ଜୀବନଟା ନିରାଟ ସତ କଥା। ପରିଶ୍ରମ କରିବାର ବୟସରେ ଯଦି ଆରାମ କରିବ, ତେବେ ଆରାମ କରିବା ବୟସରେ ପରିଶ୍ରମ କରିବାକୁ ପଡ଼ିବ। ସମୟ ଥାଉ ଥାଉ ପରିଶ୍ରମ କରିବା ଭବିଷ୍ୟତକୁ ସୁଖମୟ କରେ। ଆକାଶବାଣୀ ଭବାନୀପାଟଣ, ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ। ଅନୁସରି ତୁମ ପଥକୁ ପ୍ରଭୁ ହେ, ଜୀବନ ମୋ କଲାସରି, ଅନୁରୋଧ ମୋର ଶୁଣିଲନି ଥରେ, ଅଜଣା ଲୋକର ପରି।

କେତେ ଧନ ରଖି ନିଜକୁ ଭାବତ ଏଦରରେ ମହାଧନୀ, ଧନ ସରିବାକୁ ଦିନ ଲାଗିବନି, ଜୀବନଟା ରହିବନି। ଏଥର ଗୀତିକାରଙ୍କର ଆଉ ଏକ ଗୀତ ରଚନାରୁ ଗାଇଛନ୍ତି ରମାରାଣୀ ବାରିକ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଗଗନ ବିହାରୀ ସ୍ୱାଇଁ ଓ ରମାରାଣୀ ବାରିକ। ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ। ଶୂନ୍ୟ ଅଶେଷ କଳସୀ ଧରି ଶୂନ୍ୟ ଦେହି ବିଜେ।

ଫୁଲର ସୁବାସ ପରି ବିରାଜ ହେ ହରି, ସତେକି ଦେଖିଛି କି ରୂପ ତୁମରି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଗାଇଛନ୍ତି ଇତିଶ୍ରୀ ଦାସ, ଗୀତ ରଚନା କରିଛନ୍ତି ଶୁଭନାରାୟଣ ସ୍ୱାଇଁ।

କାର୍ଯ୍ୟକ୍ରମର ଶେଷରେ ପୁରାତନ ରଚନାରୁ ଗାଇଛନ୍ତି ଶିଳ୍ପୀ ଏ ମହେଶ୍ୱର ରାଓ। ପ୍ରଭୁ କାଳଜକ କଲା ସରିତ ଅନୁସରିତ, କଣ ବିତରଣ କଲେ କେତେ ଉଣା ସଂସାରେ ହୋଇଛି ଉଦିତ। ପଥର ହୋଇ ପଥରେ ପଡ଼ିଥିଲା ଅହଲ୍ୟାକୁ ହେଲା ତରିତ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥିରେ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ମହାତ୍ମା ବିଦୁର ଧୃତରାଷ୍ଟ୍ରଙ୍କୁ ବିଭିନ୍ନ ନୀତି ବୟାନ କରିବା ବେଳେ ଉପକାର ସମ୍ପର୍କରେ ଗୋଟିଏ ସୁନ୍ଦର ଉଦାହରଣ ଦେଇଛନ୍ତି। ଏ ଉଦାହରଣଟି ଉପକାର କରିବା ପାଇଁ ନୁହେଁ, ପାଇଥିବା ଉପକାରକୁ ନ ଭୁଲିବା ପାଇଁ। ସେ ଯୁଗରେ ମଧ୍ୟ ବିଦୁର ଲକ୍ଷ୍ୟ କରିଥିଲେ ମଣିଷର କୃତଜ୍ଞତା, ଉପକାର ପାଇଁ ଉପକାର କରିଥିବା ଲୋକକୁ ଭୁଲିଯିବାର ମନୋବୃତ୍ତି। ମଣିଷ ଜୀବନଟି ଏପରି ଯେ ଏଠି ପରସ୍ପର ପରିପୂରକ ନହେଲେ ଜୀବନଟି ବଞ୍ଚି ହେବ ନାହିଁ, ଏଥିରୁ ଅନେକ ହେଉଛନ୍ତି କର୍ତ୍ତବ୍ୟ। ଧରନ୍ତୁ ବାପ ପୁଅଟିକୁ ପାଠ ପଢ଼ି ମଣିଷ କଲା, ମା ପୁଅକୁ ଲାଳନ ପାଳନ କଲା, ଠିକ୍ ସେମିତି ପୁଅଟି ବାପାଙ୍କ ପରିଣତ ବୟସରେ ତାଙ୍କ ସେବା କଲା, ୟାକୁ ତ ଆଉ ଉପକାର କହି ହେବ ନାହିଁ, ୟାକୁ କହିବା କର୍ତ୍ତବ୍ୟ। ଉପକାରଠୁ ଗୋଟିଏ ପାହାଚ ଉପରେ ରହୁଛି କର୍ତ୍ତବ୍ୟ। ଅର୍ଥାତ୍ ଏ ପ୍ରକାର କାମ କରିବା ଆମ ପରମ୍ପରାରେ ପୁରୁଷାନୁକ୍ରମିକ ଭାବରେ ଏମିତି ଦୃଢ଼ ହୋଇଯାଇଛି ଯେ ଏଇଟା ନିଜର ସବୁ କାମ କଲାପରି କରିବାକୁ ହେବ ବୋଲି ଧରି ନିଆଯାଉଛି। ଝିଅଟିଏ ବା ପୁଅଟିଏ ବିବାହ ଯୋଗ୍ୟ ହେଲେ ବାପା ମା ସେମାନଙ୍କର ବିବାହ ପାଇଁ ପାତ୍ର ପାତ୍ରୀ ଖୋଜି ବିବାହ କରିଦିଅନ୍ତି, ଏଇଟା ଗୋଟିଏ କର୍ତ୍ତବ୍ୟ। କିନ୍ତୁ ଆଉ ଜଣଙ୍କର ଝିଅଟିଏ ପାଇଁ ପାତ୍ର ଯୋଗାଡ଼ କରିବା କାମରେ ସାହାଯ୍ୟ କରିବା ଏବଂ ଉପଯୁକ୍ତ ପାତ୍ରଟିଏ ଯୋଗାଡ଼ କରିବା କାମରେ ସାହାଯ୍ୟ କରିବା ଏବଂ ପାତ୍ରଟିଏ ଯୋଗାଡ଼ କରିଦେବାର ଉପକାର କରିବା ହିଁ ଗୋଟିଏ ଉପକାର। ଏହିଭଳି ଆମେ ସମସ୍ତେ ଜୀବନରେ ବିଭିନ୍ନ ବାଟରେ ଅନେକଙ୍କଠାରୁ ଉପକାର ଲାଭ କରୁଛେ ଏବଂ ବେଳେବେଳେ ଆମର ମଧ୍ୟ ଉପକାର କରିବା ମନୋବୃତ୍ତିଟିଏ ମଧ୍ୟ ଜନ୍ମ ଲାଭ କରୁଛି। ଏହିଭଳି ଏକ ପ୍ରକ୍ରିୟାରେ ଆମେ ସମାଜରେ ଜୀବନକୁ ଚଳାଇ ନେଉଛେ। ତେବେ କଥା ହେଉଛି, ଉପକାର ଲାଭ କରି ତାକୁ ଭୁଲିଯିବା ଦ୍ୱାରା ମଣିଷ ନିଜ କୃତଜ୍ଞତା ହିଁ ପ୍ରକାଶ କରେ। ଏହି କଥାଟିକୁ ବୁଝେଇବାକୁ ଯାଇ ବିଦୁର ଆମ ନାରିକଳା ନରଣାଂ ଶୈଳ ଅମୃତଂ କଳ୍ପଂ ଦଦ୍ୟୁ ରାଜୀବ ବନାନ୍ତଂ ନାହି କୃତ ମଧୁପକାରଂ ସାଧବାହ ବିସ୍ମରନ୍ତି। ଆମେ ଯେତେବେଳେ ନଡ଼ିଆ ଚାରାଟିଏ ଲଗାଉ, ତାକୁ ମାଟିରେ ପୋତିଦେଉ, ପାଣି ମୁନ୍ଦିଏ ଦେଇଦେଉ, ତାପରେ କେତେବେଳେ ଗାଧୁଆ ପାଣି ନାଳ ପାଣି ମଡ଼େଇ ଦେଉ, ତାର ମୂଳରେ ପରିଶ୍ରା ମଧ୍ୟ କରୁ, ତେଣିକି ସେ ତାର ଚେର ଦ୍ୱାରା ପାଣି ଶୋଷି ବଞ୍ଚେ, ବଡ଼ ହୁଏ, ଗୋଟିଏ ସରୁ ଗଛ କେତେ ଉଚ୍ଚକୁ ଯାଏ ସେତେବେଳେ ସେଥିରେ ପଇଡ଼ ହୁଏ, ଗୋଟିଏ ଗୋଟିଏ ପେନ୍ଥାରେ 15-20 ପର୍ଯ୍ୟନ୍ତ ପଇଡ଼ ଫଳେ, ଏମିତି କେତେକ ପେନ୍ଥା ସେ ଗଛରେ ହୁଏ। ଏସବୁ ପେନ୍ଥାର ଭାରାକୁ ସେ ମୁଣ୍ଡରେ ହିଁ ମୁଣ୍ଡାଏ। ଅନ୍ୟ ଗଛ ପରି ତାର ଶାଖା ପ୍ରଶାଖା ନାହିଁ ଯେ ସବୁଆଡ଼େ ସେ ଭାରାକୁ ବାଣ୍ଟି ଦେଇପାରିବ। ଏତେ ଭାର ସେ ମୁଣ୍ଡାଏ କାହା ପାଇଁ? ଆମ ପାଇଁ ତ ପଇଡ଼ ଅବସ୍ଥାରେ କାଟି ଆଣିଲେ ତା ଭିତରେ ଅମୃତ ପରି ପାଣି, ଆମେ ତା ମୂଳରେ ଢାଳିଥିଲୁ ଗାଧୁଆ ପାଣି ନାଳ ପାଣି, କିନ୍ତୁ ସେ ଆମକୁ ଦେଉଛି ଅମୃତ ପାଣି। ପୁଣି ଯେତେବେଳେ ନଡ଼ିଆ ହୋଇଯାଉଛି ତା ଭିତରେ ସେ ତିଆରି କରୁଛି ଅମୃତ ରସ ଆମରି ପାଇଁ। କେବଳ ଉପକାର ହିଁ ଉପକାର, ଏଇ କଥା କହିଛନ୍ତି ବିଦୁର। ନଡ଼ିଆ ଗଛର ଏକମାତ୍ର ବ୍ରତ ହେଉଛି ଉପକାର, ପାଇଥିବା ଉପକାରକୁ ସାଧୁ ବ୍ୟକ୍ତିମାନେ କେବେ ଭୁଲିପାରନ୍ତି ନାହିଁ। ଇଏ ଥିଲା ଧୃତରାଷ୍ଟ୍ରଙ୍କୁ ବିଦୁରଙ୍କର ନୀତି ଶିକ୍ଷା। ଯେଉଁମାନେ ପାଇଥିବା ଉପକାରକୁ ଭୁଲିଯାଆନ୍ତି ସେମାନେ ଅସାଧୁ। ଏବେ ମଧ୍ୟ ଆମ ଭିତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଉପକାର ଚାହିଁଥିବା ବେଳର କଥାଟିକୁ ଆରାମରେ ପାର୍ଶ୍ୱରୁ ଦିଅନ୍ତି। ଧରନ୍ତୁ ମୁଁ କେବେ ଅଭାବରେ ଚଳୁଥିଲି, ଆପଣଙ୍କ ପାଖରୁ କିଛି ଧାର ନେଇଥିଲି ବା କିଛି ସାହାଯ୍ୟ ମାଗିଥିଲି, ମୋର ଭଲ ବେଳ ଆସିଲା, ମୁଁ ଧନ ସମ୍ପଦର ଅଧିକାରୀ ହୋଇଗଲି, ମୋତେ ସେଦିନର କଥାଟା ମନେ ପକାଇଲେ ଅପମାନ ଲାଗିବ ଏବଂ ସେଇଥିପାଇଁ ଆପଣଙ୍କୁ ଦେଖିଲେ ମୁଁ ନଚିହ୍ନିଲା ପରି ବ୍ୟବହାର କରିବି। ଏହିଭଳି ଏକ ବିକୃତ ମାନସିକତା ମଧ୍ୟ ବେଳେବେଳେ କାମ କରି ଉପକାରକୁ ଭୁଲେଇ ଦିଏ। ପ୍ରକୃତ କଥା ହେଉଛି, ପାଇଥିବା ସାମାନ୍ୟ ଉପକାର ମଧ୍ୟ କେହି ଭୁଲିପାରିବ ନାହିଁ। ଭୁଲିବାର ଅଭିନୟଟିଏ ସିନା ସେ କରିବ, କିନ୍ତୁ ଭୁଲିପାରିବ ନାହିଁ। ଏହାଦ୍ୱାରା ସମାଜର ଘୋର କ୍ଷତି ହେବ। ଯିଏ ଉପକାରୀ ଲୋକ, ଯାହାର ଉପକାର ମନୋଭାବଟିଏ ଥିବ, ସେ ଏ ପ୍ରକାର କୃତଜ୍ଞତା ଦେଖିଲେ ଆଉ ଉପକାର କରିବାକୁ ମନେ କରିବ ନାହିଁ। କାହାକୁ ନେଇ ସମାଜ ଚାଲିବ, ଉପକାରୀମାନଙ୍କୁ ନା କୃତଜ୍ଞମାନଙ୍କୁ? ବିଦୁରଙ୍କ

0: ରେ ଉପକାର ନ ଭୁଲି ସାଧୁ ହେବାର ବାଧା କୋଉଠି?
1: ଶୁଣିଲି ଚେତନା ଚିନ୍ତନ ଆକାଶବାଣୀ ଭବାନୀ ପଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା କରିଛନ୍ତି ତାରାକାନ୍ତ ପଣ୍ଡା। କଣ୍ଠଶିଳ୍ପୀମାନେ ହେଲେ ଲକ୍ଷ୍ମୀକାନ୍ତ ପଲିତ, ସୁଭାଷ ଦାସ ଓ ନନ୍ଦିତା ଭଞ୍ଜ। ସେବାରାଣୀ ମହାପାତ୍ର।

ପରୀକ୍ଷିତ ମହାରାଜାଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତାବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ୱାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେଇ ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

ଜୟପୁର। ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ନୂଆଦିଲ୍ଲୀ ଯଶୋଭୂମିନ ଇଣ୍ଡିଆ ମୋବାଇଲ କଂଗ୍ରେସ ଆଇଏମ୍ସିର 10 ନମ୍ବର ସଂସ୍କରଣକେ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକେ ସମ୍ବୋଧନ କରିବେ। ଦୂରସଞ୍ଚାର ବିଭାଗ ଆଉ ଭାରତୀୟ ସେଲୁଲାର ଅପରେଟର ସଂଘ ତରଫରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଆଇବା 10 ତାରିଖ ତକ ଚାଲବା। ଆଇଆଇଏମ୍ସି 2026 ଥି ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ର ସଙ୍ଗେ ଜଡ଼ିତ ବ୍ୟକ୍ତିବିଶେଷ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଆଉ ନିବେଶକମାନେ ଏକାସାଙ୍ଗେ ହୋଇକରି ଡିଜିଟାଲ କ୍ଷେତ୍ରଟି ଉଦୀୟମାନ ସୁଯୋଗ ସମ୍ଭାବନା ଉପରେ ଆଲୋଚନା କରିବେ। ରାଜ୍ୟର ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ଛାତ୍ର ସଂସଦ ନିର୍ବାଚନ ଲାଗି ବିଜ୍ଞପ୍ତି ବାହାରିଛି। ଗତରାତି 8 ବଜେ ତକ ମିଳିଥିବା ତଥ୍ୟ ଅନୁସାରେ 328 ମହାବିଦ୍ୟାଳୟ ଆଉ 13 ବିଶ୍ୱବିଦ୍ୟାଳୟ ନିର୍ବାଚନ ହେବା। ସେମିତି 202 ମହାବିଦ୍ୟାଳୟ ଆଉ 3 ବିଶ୍ୱବିଦ୍ୟାଳୟ ଚୟନ ପଦ୍ଧତିଟି ଛାତ୍ରନେତା ବଛାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଉ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛାତ୍ରନେତା ବଛାଯିବ ବୋଲି ଜଣାପଡ଼ିଛି। ଆଇବାକାଲି ନାମାଙ୍କନ ପତ୍ର ଦାଖଲ ହେବା ସହିତ ଯାଞ୍ଚ ଆଉ ସଞ୍ଜ 5 ବଜେ ତକ ବୈଧ ପ୍ରାର୍ଥୀ ତାଲିକା ବାହାରିବା। ପାର୍ବଣ ଋତୁକେ ନଜରଥି ରଖିକରି ରାଜ୍ୟ ବେଆଇନ ନିଶା ଆଉ ଅପରାଧିକ କାରବାର ରୋକବାର ଲାଗି ରାଜ୍ୟ ଅବକାରୀ ବିଭାଗ ତରଫରୁ ଗୋଟିଏ ଖାସ ଚଢ଼ାଉ ଅଭିଯାନ ମୂଲ ହେବା। ଏ ଅଭିଯାନ ଆଇବା 10 ତାରିଖରୁ ମୂଲ ହୋଇକରି 31 ତାରିଖ ତକ ଚାଲବା। ଏତାକେ ନେଇକରି ସବୁ ଜିଲ୍ଲାର ଅବକାରୀ ଅଧୀକ୍ଷକମାନଙ୍କର ଆଭାସୀ ଜରିଆ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନକେ ଜୋରଦାର କରବାରକେ ସମ୍କୁ ନିର୍ଦ୍ଦେଶ ଦେଇଛନ୍। ଏତାର ସହିତ ଅଦାଲତନ ଅପରାଧୀମାନଙ୍କର ବିରୋଧୀ କଡ଼ା ଦଣ୍ଡବିଧାନ ଲାଗି ମଜବୁତ ପ୍ରମାଣ ସଂଗ୍ରହ କରବାରକେ ମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର ସାମାଜିକ ଆଉ ଶିକ୍ଷାଗତ ଭାବେ ପଛୁଆ ବର୍ଗ SC/BC ଲାଗି ଗୋଟିଏ ଆୟୋଗ ଗଠନ କରିଛନ୍। ରାଜ୍ୟ ସରକାରଙ୍କର ଅନୁସୂଚିତ ଜନଜାତି ଆଉ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଏ ବାବଦ ଗୋଟିଏ ବିଜ୍ଞପ୍ତି ବାହାରିଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଇ ଆୟୋଗର ଅଧ୍ୟକ୍ଷ ଅଛନ୍। ରାଜ୍ୟର ଗାଁ ଇଲାକା ଆଉ ପୌରାଞ୍ଚଳନ ଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କେ ସେ ଇଲାକାର ମୋଟ ଲୋକସଂଖ୍ୟା ତୁଳନାଥି SC/BC ସଂଖ୍ୟାର ଅନୁପାତ ଭାବେ ଅନୁଧ୍ୟାନ କରିବେ। ଭୁବନେଶ୍ୱର କୃଷି ଭବନଠାରେ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନରେ ଥିବା କାରଖାନା ଆଉ ବାଷ୍ପିତ ମନ୍ତ୍ରଣାଳୟ ତରଫରୁ ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା, ପ୍ରଯୁକ୍ତି ନବସୃଜନ ଆଉ ଶିଳ୍ପ ସୁରକ୍ଷା ଉତ୍କର୍ଷ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇକରି ଶିଳ୍ପ ସୁରକ୍ଷାକେ ଶିଳ୍ପ ସଂସ୍ଥା ଆଉ ଅନୁପାଳନ ଅଧିକାରୀମାନେ ସବୁନୁ ଅଧିକା ପ୍ରାଥମିକତା ଦଉନ୍ ବୋଲି କହିଛନ୍। କାର୍ଯ୍ୟକ୍ରମଟି ବିଭାଗୀୟ ପ୍ରମୁଖ ସଚିବ ଡୋଡା ଭେଙ୍କଟସ୍ୱାମୀ ଶିଳ୍ପ ସୁରକ୍ଷା ମାନଦଣ୍ଡ ଉପରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ସଙ୍କଟ ଗୋଷ୍ଠୀର ବୈଠକ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି ରାସାୟନିକ ଦୁର୍ଘଟଣା ଲାଗି ଆଗ

ପ୍ରସ୍ତୁତି ତୁର୍ତ୍ତି ମୁକାବିଲା ଆଉ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ଉପରେ ଜୋର୍ ଦେଇଛନ୍। ଆଗୁଆ ବିପଦ ଚିହ୍ନଟ କରବାର୍ ଆଉ ଖାସ୍ ସୁରକ୍ଷା ଅପଡେଟ୍ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ସେ କହିଛନ୍, ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରବାର୍କେ ହେବା। ନିୟମିତ ମକ୍ଡ୍ରିଲ୍, ସୁରକ୍ଷା ଅଡିଟ୍ ଆଉ ତଥ୍ୟଭିତ୍ତିକ ଆକଳନକେ ଅଧିକା ପ୍ରଭାବଶୀଳ କରବାରଟା ଜରୁରୀ ଆଏ। ଚକ୍ଷୁରୋଗ ଆଉ ଦୃଷ୍ଟିଶକ୍ତିଜନିତ ସମସ୍ୟାର ପ୍ରତିରୋଧ ଆଉ ପ୍ରତିକାର ଲାଗି ଲୋକମାନଙ୍କର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜି ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଉଛି। ଫି ବଛର ଅକ୍ଟୋବର ମାସ 2 ଗୁରୁବାର ଦିନ ଏହି ଦିବସ ପାଳନ କରାଯାଇସି। ଦୃଷ୍ଟି ଦୋଷ ଥିବା ଲୋକେ ଚକ୍ଷୁ ପରୀକ୍ଷା କରିକରି ସବୁବେଳେ ଚଷମା ବ୍ୟବହାର କରିବାରକେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫରୁ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାର ମହାବିଦ୍ୟାଳୟମାନଙ୍କୁ ଛାତ୍ର ସଂସଦ ନିର୍ବାଚନର ପ୍ରସ୍ତୁତି ଆଉ ଆଇନ ଶୃଙ୍ଖଳା ବ୍ୟବସ୍ଥା ବାବଦେ ଗୋଟିଏ ସମନ୍ୱୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଛି। ବୈଠକଟି ଜିଲ୍ଲାପାଳ ଛାତ୍ର ସଂସଦ ନିର୍ବାଚନକେ ନିରପେକ୍ଷ, ଶୃଙ୍ଖଳିତ ଆଉ ଶାନ୍ତିପୂର୍ଣ୍ଣ ଭାବେ ସାରବାରକେ ଜୋର୍ ଦେଇଛନ୍। ମହାବିଦ୍ୟାଳୟ ପରିସରନ କେନ୍ସି ପ୍ରକାରର ହିଂସା ଗଣ୍ଡଗୋଳ ଯେନ୍ତା ନାଇଁ ହେବା ସେଥିଲାଗି ପୁଲିସ ଅଧିକାରୀମାନେ ଧ୍ୟାନ ଦେବାର୍କେ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍। 2026 ବର୍ଷ ଲାଗି ରସାୟନ ବିଜ୍ଞାନ ଥି ନୋବେଲ ପୁରସ୍କାର ପାଇବାରକେ ଦୁଇ ରସାୟନ ବିଜ୍ଞାନୀ ଫ୍ରାନ୍ସର ହେନ୍ରି ଡି କାଗନ୍ ଆଉ ଜାପାନର କେନ୍ସୋ ସୋଆଇ ମନୋନୀତ ହୋଇଛନ୍। ଜୈବ ସଂଶ୍ଳେଷଣଟି ଐରେଖିକ ପ୍ରଭାବର ଆବିଷ୍କାର ଆଉ ଚିରାଣ ଅଣୁ ରହସ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଲାଗି ତାଙ୍କୁ ଏ ବଛର ନୋବେଲ ପୁରସ୍କାର ଦେବାରକେ ଘୋଷଣା କରାଯାଇଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଏୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା।

0: ଶୁଣିବି ଓଡ଼ିଆରେ ଆଲୋଚନା ମାତୃପୂଜାର ଅବସର ଆରଜକ ଲିଙ୍ଗରାଜ ମିଶ୍ର ଚାଷର କଥାର ସମୟ ରହିଛି ସକାଳ 7:40 ସକାଳ 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶିଳ୍ପୀ ଶିବା ଓ ଅନୁସୟନାଥ ସକାଳ 8:30 ପ୍ରଚାର କରିବୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ଏହି କ୍ରମରେ ଶୁଣିବେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45 ସକାଳ 9:00 ଓଡ଼ିଆ କଥା ଚିତ୍ରର ଗୀତ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10 9:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ପୂର୍ବାହ୍ନ 10:10 ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଦିନ 12:00 ଓ ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଦିନ 12:30 ଚାଷର କଥା ଶୁଣିବେ ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଶୁଣିବେ ଦିନ 1:20 ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ବିଜ୍ଞାନିକା ସନ୍ଧ୍ୟା 6:30 ପ୍ରଚାର କରିବ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ଶୁଣିବେ ଦେଶବନ୍ଦନା ରାତି 8:15 ହିନ୍ଦୀ ଭକ୍ତି ଗୀତ ଶିଳ୍ପୀ ଚିତ୍ରା ସିଂ ଏବଂ ଜଗଜିତ ସିଂ ସ୍ପୋର୍ଟସ୍ କେନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 କଣ୍ଟ୍ରି ବାଇ ଟର୍ନ ଇନ୍ ସାଇଟ୍ 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00 ଶୁଣିବେ ଓଡ଼ିଆରେ ନାଟକ ଗାଁର ଡାକ ରଚନା ଭୁବନେଶ୍ୱର ବେହେରା ବେତାର ରୂପାନ୍ତର ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରସିଆ ରାଗ ବିହାକ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବନପଟ୍ଟନ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ
3: ଆରେ ବାବା ରାଜୁ ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି
4: ଏ ଚଷମାଟା ନେଲୁ
3: ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସିବୁ
5: ବୋଉ ମୁଁ ଭାବୁଛି ତୋର ବୋଧେ ମୋତିଆ ବିନ୍ଦୁ ହେଇଥିବ
6: ହଁ ମାଉସୀ ତମର ମୋତିଆ ବିନ୍ଦୁ ହେଲାଣି ମୋତିଆ ବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ ଆଖିର ଡୋଳା ଧୂଆଳିଆ ହେଇଯାଏ ହଁ ମୋତିଆ ବିନ୍ଦୁ ଅଧିକ ପାକଳ ହେବା ଯାଏ ଅପେକ୍ଷା କରନ୍ତୁ ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆ ବିନ୍ଦୁ ଅପରେସନ୍ କରାଯାଉଛି ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କର ରାଜନୈତିକ ପ୍ରତିନିଧିତ୍ୱ ବାବଦରେ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ଗଠନ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ ପଟ୍ଟନାୟକଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତରଫରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ 328 ମହାବିଦ୍ୟାଳୟ ଓ 13 ବିଶ୍ୱବିଦ୍ୟାଳୟ, ସର୍ବମୋଟ 341 ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି 202 ମହାବିଦ୍ୟାଳୟ ଓ 3 ବିଶ୍ୱବିଦ୍ୟାଳୟ, ସର୍ବମୋଟ 205 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ବଛାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଚଳିତ ମାସ 15 ନିର୍ବାଚନ ହେବ। ଆଧାର ପରିଚୟପତ୍ରରେ ନାମ ସଂଶୋଧନ ପାଇଁ ନୂଆ ନିୟମ ଅନୁସାରେ 4 ପର୍ଯ୍ୟାୟରେ କରାଯିବ ବୋଲି UIDAI ପକ୍ଷରୁ କୁହାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ରର ଆବଶ୍ୟକତା ରହିଛି। ସାଧାରଣ ବନାନ ସଂଶୋଧନ ଆଧାର ସେବା କେନ୍ଦ୍ରଗୁଡ଼ିକରେ କରାଯାଇପାରିବ। ଯଦି ନାମ ସମ୍ପୂର୍ଣ୍ଣ ବଦଳାଯିବା ନେଇ ଆଧାରରେ ଆବେଦନ କରୁଛନ୍ତି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ ସହ ବୈଧ ପରିଚୟପତ୍ର ଦେବା ବାଧ୍ୟତାମୂଳକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ସାଂସଦ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଷିକ ଋଣ ଯୋଜନା ଓ ଏହାର ଲକ୍ଷ୍ୟ ହାସଲ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସେବା ସଂକଳ୍ପ ଅଭିଯାନ 2026 ଅବସରରେ ନୟାଗଡ଼ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ 31,000 ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତଙ୍କୁ 15 ପର୍ଯ୍ୟନ୍ତ ରିଲିଫ୍ ବାବଦରେ ଚାଉଳ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ନବରଙ୍ଗପୁର ପୌରପାଳିକା ସମେତ ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହାଣ୍ଡି ବ୍ଲକର ପ୍ରଭାବିତମାନଙ୍କୁ ମୋଟ 4,348 କ୍ୱିଣ୍ଟାଲ ଚାଉଳ ଦିଆଯିବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 3 ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ବିଭିନ୍ନ ଦିଗ ଓ ମାନଦଣ୍ଡ ଉପରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ସହ ଆବଶ୍ୟକ ଜମି ଆବେଦନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏସ୍ଆଇଆର୍ ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ପୁନଃ ତାଲିକାରେ ସାମିଲ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍କୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4 ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଆମେରିକୀୟ ପାଣିପାଗ ସଂସ୍ଥା ଏନ୍ଓଏର ଆକଳନ ଅନୁସାରେ ଚଳିତ ମାସ 14 20 ତାରିଖ ମଧ୍ୟରେ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର

0: ସୃଷ୍ଟି ହେବ ବୋଲି କେତେକ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ହେଲେ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ କୌଣସି ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଚକ୍ଷୁ ସ୍ନାୟୁ ପତଳାର ରୋଗ ଆଲୋଚନା କରିଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ।
2: ଆଖିର ଆଜ୍ଞା ତିନୋଟି ଆବରଣ ଅଛି। ଏହାର ଭିତର ଆବରଣକୁ ସ୍ନାୟୁ ପଟଳ କୁହାଯାଏ ବା ରେଟିନା କୁହାଯାଏ। ବାହାର ଜଗତର ଆଲୋକ ଆଖି ଭିତରେ ପ୍ରବେଶ କରି ସଂଗଠିତ ଓ ସଙ୍କୁଚିତ ହୋଇ ଏକ ବିନ୍ଦୁରେ ପରିଣତ ହୁଏ। ଏହା ସ୍ନାୟୁ ପଟଳର ମଝିରେ ଥିବା ମେକୁଲା ବୋଲି କହିବା ବା ଫୋବିଆ ବୋଲି କହିବା ଅଂଶ ଉପରେ ପଡ଼େ। ଆଲୋକ ପଡ଼ିଲେ ସ୍ନାୟୁ ପଟଳ ବା ରେଟିନାରେ ଥିବା କେମିକାଲ ସବଷ୍ଟାନ୍ସ ସେଥିରେ ଟିକେ ବଦଳାବଦଳି ହୁଏ ଆଉ ଇଲେକ୍ଟ୍ରିକାଲ ତରଙ୍ଗ ସୃଷ୍ଟି ହୁଏ। ଏହି ତରଙ୍ଗ ସ୍ନାୟୁ ଦ୍ୱାରା ବ୍ରେନ୍ର ପଛପଟେ ବା ଅକ୍ସିପଟେଲ ଲୋବ୍ରେ ପହଞ୍ଚେ। ସେଠି ଦୃଷ୍ଟିଶକ୍ତି ସଂଗଠିତ ହୋଇଥାଏ ଓ ଆମେ ଦେଖିଥାଉ। ରେଟିନା ଏକ ସ୍ୱତନ୍ତ୍ର ତନ୍ତୁ, ଏହାର ନ୍ୟୁଟ୍ରିସନ ଡିମାଣ୍ଡ ବହୁତ ବେଶୀ, ଏଣୁ ଏଠାରେ ବହୁତ ରକ୍ତ ସଞ୍ଚାଳନ ଓ ସେଥିପାଇଁ ଶିରା ପ୍ରଶିରା ଥାଏ। ଯେହେତୁ ଶିରା ପ୍ରଶିରା ଅଛି, ଯେହେତୁ ଏଇଟା ମସ୍ତିଷ୍କର ଏକ ଏକ୍ସଟେନସନ ଭଳିଆ, ଯେହେତୁ ଶରୀରର ଏକ ମୁଖ୍ୟ ଅଂଶ, ଶିରା ପ୍ରଶିରା ରୋଗ ଲାଗି କିମ୍ବା ମେଟାବଲିଜମ ରୋଗ ଲାଗି କିମ୍ବା ସ୍ନାୟୁ ରୋଗ ଲାଗି ରେଟିନା ଆକ୍ରାନ୍ତ ହୋଇଥାଏ। ବ୍ଲଡ୍ ପ୍ରେସର ଯଦି ହଠାତ୍ ବଢ଼ିଗଲା ତାହେଲେ ଶିରା ପ୍ରଶିରା ସବୁ ସଙ୍କୁଚିତ ହେଇକି ଆଖିରେ ବ୍ଲିଡିଂ ହେବ, ଆଖିରେ ପାଣି ଜମିବ। ଡାଇବେଟିସ୍ 10 ବର୍ଷ ପାଖାପାଖି ରହିଲେ ରେଟିନାରେ ଡିଫେକ୍ଟ ଆସେ। ଯଦି ବ୍ଲଡ୍ ପ୍ରେସର ଡାଇବେଟିସ୍ ଦୁଇଟା ଯାକ ମିଶିଗଲା ଡ୍ୟାମେଜ୍ ଜଲ୍ଦି ଜଲ୍ଦି ହୁଏ, ସେଇଟା ହେଲେ ରେଟିନାର କାମ କରିବା ଶକ୍ତି କମିଯାଏ। ଏହାର ପରୀକ୍ଷା ଓ ଚିକିତ୍ସା ରେଗୁଲାରଲି ଦରକାର ଓ ନିହାତି ଦରକାର। ଡାଇବେଟିସ୍ ଲାଗି ପଛ ପରଦାରେ ଯେଉଁ ଡିଫେକ୍ଟ ଆସେ ତାକୁ ଡାଇବେଟିକ୍ ରେଟିନୋପାଥି କୁହାଯାଏ। ତେଣୁକରି ଆଜିକାଲି ଡାଇବେଟିକ୍ ରେଟିନୋପାଥି ଅନ୍ଧତ୍ୱର ମୁଖ୍ୟ କାରଣ ହେଇ ଦେଖାଦେଇଛି। ପ୍ରତି ବର୍ଷ ଆଖି ପରୀକ୍ଷା କରିବା ଦରକାର। 70 ବର୍ଷ ପାଖାପାଖି ହେଲେ କିମ୍ବା ତାପରେ ପଛ ପରଦାର ମୁଖ୍ୟ ଅଂଶ ଯୋଉଟା ମେକୁଲା କୁହାଯାଏ ସେଥିରେ କ୍ଷୟ ଘଟେ। ଏହାକୁ ବୟସ ଜନିତ ମେକୁଲା ଚେଞ୍ଜେସ୍ ବୋଲି କୁହାଯାଏ। ଏହା ଦୁଇ ପ୍ରକାର, ଡ୍ରାଇ ଟାଇପ୍, ୱେଟ୍ ଟାଇପ୍। ଡ୍ରାଇ ଟାଇପ୍ରେ ଗଛ ଶୁଖିଲା ଭଳିଆ ସେ ଅଂଶଟା ଶୁଖି ଶୁଖିଯାଏ। ୱେଟ୍ ଟାଇପ୍ରେ ପଛ ପରଦା ତଳେ ସ୍ନାୟୁ ପଟଳ ତଳେ ପାଣି ଜମେ, ରକ୍ତ ଜମେ, ରକ୍ତ ଜମିକି ସ୍ନାୟୁ ପଟଳର କାମ କରିବା ଶକ୍ତି କମେଇ ଦେଇଥାଏ। ଏ ୱେଟ୍ ଟାଇପ୍ର ଯେଉଁ ଅନ୍ଧତ୍ୱ ଆସେ ତାକୁ ଆଜିକାଲି ଚିକିତ୍ସା କରିକି ତାକୁ ଅଟକେଇ ହେଉଛି, କିନ୍ତୁ ଡ୍ରାଇ ଟାଇପ୍ର ଖାସ୍ ଚିକିତ୍ସା ନାହିଁ। ଏ ରୋଗ ଆରମ୍ଭ ହେଲେ କୁହୁଡ଼ି ଭିତର ଦେଇ ଦେଖାଯିବ, ସରଳ ରେଖା ସବୁ ବକ୍ର ଦିଶିବ, ଲୋକ ଦୂରରେ ଚିହ୍ନି ହେବ ନାହିଁ। ସମୟ ସମୟ ସ୍ନାୟୁ ପଟଳଟି ତା ଶଯ୍ୟାରୁ ଉଠିଯାଏ। ଏଇଟା ଯେଉଁମାନଙ୍କର ସମୀପ ଦୃଷ୍ଟି ଅଛି ତାଙ୍କର ବେଶୀ ହୁଏ, ଯେଉଁମାନଙ୍କର ମୋତିଆବିନ୍ଦୁ ଅପରେସନ୍ ହେଉଛି ତାଙ୍କର ହୁଏ, ଚୋଟ ଲାଗିଲେ ହୁଏ ବା ଅନ୍ୟାନ୍ୟ କାରଣରୁ ବି ହେଇଥାଏ। ଏହା ହେଲେ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଏହି ରୋଗ ହେଲା ଆଗରୁ ଆଖି ଭିତରେ ବିଜୁଳି ମାରିଲା ଭଳିଆ ଲାଗିବ କିମ୍ବା ଆଖି ଆଗରେ କଳା କଳା ଛାଇ ସବୁ ଭାସିବ। ଯଦି ପରଦା ଖସିଗଲା ଦୃଷ୍ଟି ଜଗତର ଗୋଟେ ଅଂଶ ବିଲକୁଲ ଦେଖାଯିବନି, କ୍ରମଶଃ ସେ ବଢ଼ି ବଢ଼ି ପୁରା ଆଖିର ଦୃଷ୍ଟିଶକ୍ତି ନଷ୍ଟ ହୋଇଯିବ। ଏହା ହେଲେ ତୁରନ୍ତ କୌଣସି ରେଟିନା ସେଣ୍ଟରକୁ ଯାଇକି ଆଖି ଦେଖେଇ ଚିକିତ୍ସା କରିବା ଦରକାର। ମସ୍ତିଷ୍କରେ ଯେମିତି ଷ୍ଟ୍ରୋକ୍ ହେଉଛି, ଭେନସ୍ ଥ୍ରମ୍ବୋସିସ୍ ବ୍ଲିଡ଼ିଂ ଯେମିତି ହେଉଛି, ଆଖିରେ ବି ସେମିତି ଶିରା ପଶିରା ଚୋକ୍ ହୋଇଯାଏ, ଏଥିରେ ଦୃଷ୍ଟିଶକ୍ତି କମିଯିବ। ଉପଯୁକ୍ତ ଓ ଠିକ୍ ସମୟରେ ଚିକିତ୍ସା କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ରେଟିନାର ଆଉ ଏକ ଖରାପ ରୋଗ ହେଉଛି ରେଟିନାଇଟିସ୍ ପିଗମେଣ୍ଟୋସା। ଏହା ବଂଶଗତ ଦୋଷ। ଏଇଟା ପ୍ରଥମେ ଅନ୍ଧାରକଣ ଭାବେ ଆରମ୍ଭ ହୁଏ, କ୍ରମଶଃ ରେଟିନା ଶୁଖିଯାଏ। 10-15 ବର୍ଷ ବୟସରୁ ଏଇଟା ଆରମ୍ଭ ହେଇ 40-50 ବର୍ଷ ବେଳକୁ ସମସ୍ତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଏ। ଆଜି ଯାଏଁ ଏହି ରୋଗର ଚିକିତ୍ସା ବାହାରି ନାହିଁ। ଏହାର ପ୍ରସାର ରୋକିବା ପାଇଁ ବଂଶବୃଦ୍ଧି ନ କରିବା ହିଁ ଏକମାତ୍ର ପନ୍ଥା। ତେଣୁ ବାହା ହେବା ପାଇଁ ମନା ନୁହଁ, କିନ୍ତୁ ବଂଶ ବଢ଼େଇବେ ନାହିଁ। ଏହା ବ୍ୟତୀତ ସ୍ନାୟୁ ପଟଳରୁ ବାହାରି ଦୃଷ୍ଟିଶକ୍ତି ଜନିତ ତରଙ୍ଗ ଯେଉଁ ସ୍ନାୟୁ ଦେଇ ମସ୍ତିଷ୍କରେ ପହଞ୍ଚେ ସେଟା ବି ଶୁଖିଯାଏ। ସେଟାକୁ ଅପ୍ଟିକ୍ ଏଟ୍ରୋଫି କୁହାଯାଏ। ଅପ୍ଟିକ୍ ଏଟ୍ରୋଫି ହେଲେ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଥାଏ। ଏଣୁ ଦୃଷ୍ଟିଶକ୍ତି କିଛି ବା ପରିବର୍ତ୍ତନ ଘଟିଲେ ଚକ୍ଷୁ ପରାମର୍ଶ ତୁରନ୍ତ ଓ ନିହାତି ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚକ୍ଷୁ ସ୍ନାୟୁ ପତଳାର ରୋଗ ଆଲୋଚନା କରିଥିଲେ ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଭାରତୀୟ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ଦୂରସଞ୍ଚାର, ଡିଜିଟାଲ ସଂଯୋଗ ଏବଂ ବୈଷୟିକ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶିତ ହେବ। ଏଥିସହ ଏହା ବିଶ୍ୱସ୍ତରୀୟ ସହଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ। ଚଳିତ ବର୍ଷର ଭାରତୀୟ ମୋବାଇଲ କଂଗ୍ରେସର ବିଷୟବସ୍ତୁ ରହିଛି ସ୍କେଲ୍ ୱିଦାଉଟ୍ ବାଉଣ୍ଡରିଜ୍। ଏହା ଡିଜିଟାଲ ନବସୃଜନ, ନୂଆ ପିଢ଼ିର ସଂଯୋଗ ବ୍ୟବସ୍ଥା ଏବଂ ପ୍ରଯୁକ୍ତିଭିତ୍ତିକ ବିକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା କ୍ଷମତାକୁ ପ୍ରତିଫଳିତ କରୁଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ଦୂରସଞ୍ଚାର ବିଭାଗ ଏବଂ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରୁଛନ୍ତି। ଏଥିରେ ନବସୃଜନ, ନୂଆ ପିଢ଼ିର ଡିଜିଟାଲ ଭିତ୍ତିଭୂମି, ପ୍ରଯୁକ୍ତିଭିତ୍ତିକ ଆର୍ଥିକ ବିକାଶ, ସମାବେଶୀ ଡିଜିଟାଲ ସୁବିଧା ଏବଂ ସୁରକ୍ଷିତ ଓ ସୁଦୃଢ଼ ଡିଜିଟାଲ ପରିବେଶର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ 5G ଓ 6G, ନୂଆ ପିଢ଼ିର AI ନେଟୱାର୍କ, ସେମିକଣ୍ଡକ୍ଟର, ନନ୍ ଟେରେଷ୍ଟ୍ରିଆଲ ନେଟୱାର୍କ, ସାଇବର ସୁରକ୍ଷା, କ୍ୱାଣ୍ଟମ ଯୋଗାଯୋଗ, ଉଦ୍ୟୋଗ ପରିବର୍ତ୍ତନ, ସର୍କୁଲାର ଇକୋନୋମି ଏବଂ ESG ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭଳି 9ଟି ପ୍ରମୁଖ କ୍ଷେତ୍ର ସ୍ଥାନ ପାଇଛି। ଜିଏସ୍ଟି ପରିଷଦର 57ତମ ବୈଠକ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ପ୍ରଭାବ ପାଇଁ ନୀତିଗତ ସଂସ୍କାର ଉପରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5ଟି ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ଜିଏସ୍ଟି ବ୍ୟବସ୍ଥାରେ ପ୍ରଶାସନିକ ଜଟିଳତାକୁ ସ୍ୱୟଂଚାଳିତ କରିବା ସହ ସରଳ କରିବା ଏବଂ ବିଶେଷକରି କ୍ଷୁଦ୍ର ବ୍ୟବସାୟୀଙ୍କ ଅନୁପାଳନ ବୋଝ ହ୍ରାସ କରିବା ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତାବିତ 5ଟି କ୍ଷେତ୍ର ମଧ୍ୟରେ ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଓ ଇ-କମର୍ସ ରହିଛି। ରୁଷ ସେନାରେ କାର୍ଯ୍ୟରତ 69 ଜଣ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ କର୍ତ୍ତୃପକ୍ଷ ଯୁଦ୍ଧରେ ରୁଷ ସେନା ସହ କାର୍ଯ୍ୟରତ ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ମସ୍କୋକୁ ନିୟମିତ ଭାବେ ଅନୁରୋଧ କରିଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ଉଦ୍ୟମ ଯୋଗୁଁ ଏପର୍ଯ୍ୟନ୍ତ 139 ଜଣ ଭାରତୀୟ ରୁଷ ସେନାରୁ ମୁକ୍ତି ପାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ମୋଟ 269 ଜଣ ଭାରତୀୟ ନାଗରିକ ରୁଷ ସଶସ୍ତ୍ର ବାହିନୀରେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 139 ଜଣଙ୍କୁ ଭାରତ ଉଦ୍ୟମରେ ପୂର୍ବରୁ ମୁକ୍ତି ମିଳିସାରିଛି। ଅନ୍ୟ 69 ଜଣ ଭାରତୀୟଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ତଥ୍ୟ ମାଗିଛି। ଏହି ସମୟରେ ରୁଷ ସେନାରେ ଚାକିରି କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସତର୍କ କରିଛି। ରୁଷ ସେନାରେ ଯୋଗଦେବା ପାଇଁ ମିଳୁଥିବା ପ୍ରସ୍ତାବଠାରୁ ଭାରତୀୟ ନାଗରିକମାନେ ଦୂରେଇ ରହିବାକୁ ଶ୍ରୀ ଜୟସ୍ୱାଲ ଅନୁରୋଧ କରିଛନ୍ତି। ଏହି ସଂଘର୍ଷରେ ରୁଷ ସେନା ପାଇଁ କାର୍ଯ୍ୟ କରିବା ସମୟରେ ଏପର୍ଯ୍ୟନ୍ତ 51 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 70 ବର୍ଷ ଧରି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 370କୁ ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିଲା। ଏହାକୁ ଉଚ୍ଛେଦ କରିବା ପରିଣାମକୁ ନେଇ ଆଶଙ୍କା ଥିବାରୁ ପୂର୍ବରୁ ସରକାରଗୁଡ଼ିକ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନଥିଲେ। 2016 କାଶ୍ମୀର ଉପତ୍ୟକାରେ ସର୍ବାଧିକ 51 ଦିନ ଧରି କର୍ଫ୍ୟୁ ଜାରି ରହିଥିଲା ଏବଂ ଗୋଟିଏ ହତ୍ୟା ଘଟଣା ପରେ ସେଠାରେ ବିଦ୍ୟାଳୟଗୁଡ଼ିକ 8 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ଅନୁଚ୍ଛେଦ 370

0: ଖତୁରୀ ଉଚ୍ଛେଦ କଲେ ବ୍ୟାପକ ଅଶାନ୍ତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନୁଚ୍ଛେଦ 370 ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ହିଂସାକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଦୃଢ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆଦେଶ, ସଂସଦୀୟ ସଂକଳ୍ପ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଗୋଟିଏ ଦିନରେ ଆଗତ କରାଯାଇଥିଲା, ଫଳରେ ଘୋଷଣା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ମଧ୍ୟରେ କୌଣସି ବ୍ୟବଧାନ ରହିନଥିଲା। ପରେ 2023 ମସିହା ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କିତ ସମଗ୍ର ପ୍ରକ୍ରିୟାକୁ ବୈଧ ବୋଲି ରାୟ ଦେଇଥିଲେ। ଅନୁଚ୍ଛେଦ 370 ସର୍ବଦା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। 2024 ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ଏକ ଦଶନ୍ଧି ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ,
1: ଜମ୍ମୁ କାଶ୍ମୀର ଓ ଲଦାଖ ମେ ଏକ ନୟ ଯୁଗ କି ଶୁରୁଆତ ହୁଇ। ଅବ ଦେଶ କେ ସଭି ନାଗରିକୋଁ କେ ହକ୍ ଭି ସମାନ ହୈ ଔର ଦାୟିତ୍ୱ ଭି ସମାନ ହୈ। ମେଁ ଜମ୍ମୁ କାଶ୍ମୀର କେ ଲୋଗୋଁ କୋ, ଲଦାଖ କେ ଲୋଗୋଁ କୋ ଔର ପ୍ରତ୍ୟେକ ଦେଶବାସୀ କୋ ହୃଦୟ ପୂର୍ବକ ବହୁତ ବହୁତ ବହୁତ ବଧାଇ ଦେତା ହୁଁ। ସାଥିଓ, ସମାଜ ଜୀବନ ମେ କୁଛ ବାତେ ସମୟ କେ ସାଥ ଇତନି ଗୁଲମିଲ ଜାତି ହୈ କି କଇ ବାର ଉନ ଚିଜୋଁ କା ଏକ ପ୍ରକାର ସେ ମନ ମେ ସ୍ଥାୟୀ ଭାବ ବନ ଜାତା ହୈ, ସ୍ଥାୟୀ ମାନ ଲିଆ ଜାତା ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ 17 ଗୁଜରାଟର ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ସଂକଳ୍ପ ବାଇକ୍ ଯାତ୍ରା ଗତକାଲି ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ କାଶୀରେ ଆୟୋଜିତ ସମାପନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥ କହିଥିଲେ, ଗତ 12 ମଧ୍ୟରେ କାଶୀ ଏବଂ ଗତ 10 ଉତ୍ତରପ୍ରଦେଶରେ ଅନେକ ପରିବର୍ତ୍ତନ ଘଟିଛି। କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର, ମା' ବିନ୍ଧ୍ୟବାସିନୀ କରିଡର, ଭବ୍ୟ କୁମ୍ଭ ଏବଂ ମଥୁରା ବୃନ୍ଦାବନର ଆଧ୍ୟାତ୍ମିକ ପରିବେଶ ନୂଆ ଭାରତ ଓ ନୂଆ ଉତ୍ତରପ୍ରଦେଶର ପରିଚୟ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନର 25 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବଡ଼ନଗରରୁ ତାଙ୍କ କର୍ମଭୂମି ବାରାଣସୀକୁ ଆସିଥିବା ଅତିଥିମାନଙ୍କୁ ସେ ସ୍ୱାଗତ କରିଥିଲେ। ସେ କହିଥିଲେ, ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ 25 ସେବା ସଂକଳ୍ପକୁ ସମ୍ମାନ ଜଣାଇବାର ଏକ ଅବସର। ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ବାଇକ୍ ଯାତ୍ରୀମାନେ କାଶୀ ବିଶ୍ୱନାଥ ଧାମରୁ ଗଙ୍ଗାଜଳ ନେଇ 10 ରାଜ୍ୟ ଦେଇ କାଶୀରେ ପହଞ୍ଚିଥିଲେ। ସେମାନେ ଗୁଜରାଟର ହଟକେଶ୍ୱର ମହାଦେବ ଏବଂ ବିଭିନ୍ନ ନଦୀର ପବିତ୍ର ଜଳ ଭଗବାନ ବିଶ୍ୱନାଥଙ୍କୁ ଅର୍ପଣ କରିଥିଲେ। ଆଜି 94 ଭାରତୀୟ ବାୟୁସେନା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାୟୁସେନା ଦିବସର ବିଷୟବସ୍ତୁ ରହିଛି, ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଓ ନିଖୁଣ। ବାୟୁସେନା ଦିବସର ପୂର୍ବ ସନ୍ଧ୍ୟାରେ ଆକାଶବାଣୀ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ସର୍ବଦା ସଜାଗ ଓ ଦୃଢ଼ ପ୍ରତିବଦ୍ଧତା ସହ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଗତବର୍ଷର ଅପରେସନ୍ ସିନ୍ଦୁର ସମନ୍ୱିତ ବାୟୁ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଶକ୍ତିକୁ ପୁନଃ ପ୍ରତିପାଦିତ କରିଛି। ଏହା ଦେଶର ସାର୍ବଭୌମତ୍ୱ ରକ୍ଷା କରିବାରେ ବାୟୁସେନାର ସାମର୍ଥ୍ୟ ଓ କ୍ଷମତାକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।
2: इन संघर्षों में हमने देखा है कि वायु शक्ति राष्ट्र के हितों की रक्षा करने का एक प्रमुख साधन है। देश की वायु शक्ति का प्राथमिक माध्यम होने के नाते भारतीय वायुसेना सतर्कता और दृढ़ संकल्प के साथ राष्ट्र की सुरक्षा के लिए सदैव तत्पर है। अपनी मारक क्षमता के अलावा भारतीय वायुसेना ने संकट के समय में हमेशा आगे बढ़कर देश और मानवता की सेवा की है।
0: ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ମାନୁ ଶାହା ଓ ଦିଆ ଚିତାଲେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ରୋମାନ ଯୋଡ଼ିଙ୍କୁ 3-0 ପରାସ୍ତ କରିଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ 11-9, 13-11 ଓ 11-3 ସେଟ୍ରେ ବିଜୟ ହାସଲ କରି ଶେଷ 4 ସ୍ଥାନ ସୁନିଶ୍ଚିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10 ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57 ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94 ଭାରତୀୟ ବାୟୁସେନା ଦିବସ। एवं बेजिंग ठारे चली थिबा चाइना स्मास टेबल टेनिस प्रतियोगिता रे भारतीय जोड़ी सेमीफाइनल को उन्नीत संवाद शेष होला।

0: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ମାତୃପୂଜାର ଅବସର। ଏହି ଶୀର୍ଷକରେ ଆଲୋଚନା କରୁଛନ୍ତି ଲିଙ୍ଗରାଜ ମିଶ୍ର।
1: ବର୍ଷାରାଣୀର ଘନ କୃଷ୍ଣ ପଣତ ଉହାଡ଼ରୁ ବାହାରି ଆସି ଅବିରତ ବର୍ଷଣ ମୁଖର ସମୟର ସ୍ମୃତିକୁ ପଛରେ ଛାଡ଼ି ଶୁଭ୍ର କାଶତଣ୍ଡି ଓ ମହମହ ସଜ ସେ ଫାଳିର ସୌରଭ ସହ ପ୍ରକୃତି ଶରତ ଋତୁକୁ ସ୍ୱାଗତ କରେ। ନିର୍ମଳ ଆକାଶରେ ଚଲାବାଦଲର ମନୋହର ରୂପ, ଦିଗନ୍ତ ବିସ୍ତାରୀ ସବୁଜ ଧାନ କ୍ଷେତ ଓ ରଙ୍ଗ ବେରଙ୍ଗର ଅସୁମାରୀ ଫୁଲର ଉପହାର ଧରି ଏହି ଆନନ୍ଦମୟ ଶାରଦୀୟ ସମ୍ଭାର ଉପଗତ ହୁଏ।

ଅବିରତ ବର୍ଷଣ ମୁଖର ସମୟର ସ୍ମୃତିକୁ ପଛରେ ଛାଡ଼ି ଶୁଭ୍ର କାଶତଣ୍ଡି ଓ ମହମହ ସଜ ସେ ଫାଳିର ସୌରଭ ସହ ପ୍ରକୃତି ଶରତ ଋତୁକୁ ସ୍ୱାଗତ କରେ। ନିର୍ମଳ ଆକାଶରେ ଚଲାବାଦଲର ମନୋହର ରୂପ, ଦିଗନ୍ତ ବିସ୍ତାରୀ ସବୁଜ ଧାନକ୍ଷେତ ଓ ରଙ୍ଗ ବେରଙ୍ଗର ଅସୁମାରୀ ଫୁଲର ଉପହାର ଧରି ଏହି ଆନନ୍ଦମୟ ଶାରଦୀୟ ସମ୍ଭାର ଉପଗତ ହୁଏ। ଏହିଭଳି କମନୀୟ ବେଳାରେ ଆସେ ମାତୃପୂଜାର ଅବସର। ଆଦ୍ୟାଶକ୍ତି ଦୁର୍ଗତିନାଶିନୀ ଶରଣାଗତ ଦିନାର୍ଥ ପରିତ୍ରାଣପରାୟଣୀ ମାତା ଦୁର୍ଗାଙ୍କର ମର୍ତ୍ତ୍ୟାବତରଣ। ସହର ବଜାର ପୁରପଲ୍ଲୀ ସର୍ବତ୍ର ମାଆଙ୍କର ଶାରଦୀୟ ପୂଜାର ଆୟୋଜନ। ସୁଦୃଶ୍ୟ ତୋରଣ, ସୁସଜ୍ଜିତ ମଣ୍ଡପ, ଧୂପ ଦୀପ ପୁଷ୍ପ ନୈବେଦ୍ୟର ସଜ୍ଜିତ ଆସ୍ଥାନ, ବର୍ଣ୍ଣାଢ଼୍ୟ ପରିପାଟୀ ମଧ୍ୟରେ ଭକ୍ତର ଆକୁଳ ନିବେଦନ, ସର୍ବସ୍ୟାର୍ତ୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ। ଆମ ଉତ୍କଳୀୟ ପରମ୍ପରାରେ ମାତୃପୂଜାର ମହନୀୟ ଧାରା ପ୍ରବାହିତ। ଉତ୍କଳର ଶକ୍ତିପୀଠମାନ ବହୁ ପୁରାତନ, ଚର୍ଚ୍ଚିକା, ବିରଜା, ମଙ୍ଗଳା, ଚଣ୍ଡୀ, ଭଗବତୀ, ବିମଳା, ସମଲେଇ, ମାଣିକେଶ୍ୱରୀ, ଲଙ୍କେଶ୍ୱରୀ, ପାଟଣେଶ୍ୱରୀ, ଭଟ୍ଟାରିକା, ହିଙ୍ଗୁଳା ଆଦି ନାମରେ ଦେବୀ ବହୁ ସ୍ଥାନରେ ପୂଜିତା। ପୁରୁଷୋତ୍ତମପୁରର ତାରାତାରିଣୀ, ଘଟଗାଁର ତାରିଣୀ ପୀଠ ଭଳି ଅନେକ ଦେବୀ ପୀଠ ଆଧୁନିକ ଓଡ଼ିଆ ଜୀବନରେ ଭକ୍ତିଧାରାର ଉତ୍ସ ହୋଇଅଛି। ଏହା ବ୍ୟତୀତ ଘରେ ଘରେ ତଥା ପ୍ରତି ଜନବସତିରେ ନାନା ରୂପ ନାନା ନାମରେ ଶାକ୍ତ ପୂଜା ପ୍ରଚଳିତ ଅଛି। କେଉଁଠି କାଷ୍ଠ ବିଗ୍ରହ, କେଉଁଠି ଖୋଦିତ ବା ଅଖୋଦିତ ପ୍ରସ୍ତର ମୂର୍ତ୍ତି ଅଥବା କଳସ ସ୍ଥାପନ ପୂର୍ବକ ଦେବୀ ଉପାସନା ହେଉଅଛି। ସେହି ଦେବୀମାନଙ୍କର ନାମକରଣ ଆଞ୍ଚଳିକ ଭିତ୍ତିରେ ନିଚ୍ଛକ ଓଡ଼ିଆ ଶବ୍ଦରେ ହୋଇଥାଏ। କଳାହାଣ୍ଡିରେ ଗଙ୍ଗା ଦେବୀ, ଦ୍ୱାରସେନ, ମା ଭୁଆସେନ, ସେମିଲିଏନ, ଭୀମା, ଭଣ୍ଡାରଘରେନ ଆଦି ନାମରେ ଗ୍ରାମ ଦେବତୀ ରୂପେ ଦେବୀ ପୂଜିତା। ବର୍ତ୍ତମାନ ବଙ୍ଗୀୟ ସଂସ୍କୃତିର ପ୍ରଭାବରେ ଓଡ଼ିଶାର ସର୍ବତ୍ର ଶାରଦୀୟ ଦୁର୍ଗାପୂଜା ମୃଣ୍ମୟୀ ବିଗ୍ରହ ସ୍ଥାପନ ପୂର୍ବକ ହେଉଅଛି। ଦିନକୁ ଦିନ ମୃଣ୍ମୟୀ ଦୁର୍ଗାପୂଜାର ସାଜସଜ୍ଜା ବ୍ୟାପକ ଓ ମହାରହ ହେଉଅଛି। ପୂର୍ବେ ଦେବୀପୀଠମାନ ରାଜା ମହାରାଜା ଜମିଦାର ବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ମୃଣ୍ମୟୀ ଦୁର୍ଗାପୂଜା ସାର୍ବଜନୀନ ହେବା ଫଳରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଶାରଦୀୟ ଦୁର୍ଗାପୂଜା 16 ଦିନ, 9 ଦିନ, 6 ଦିନ ବା 3 ଦିନ ହେବାର ବିଧି ରହିଛି। ଏହି ଦିନମାନଙ୍କ ମଧ୍ୟରେ ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀର ବିଶେଷ ପୂଜାର୍ଚ୍ଚନା ବ୍ୟବସ୍ଥା ହୋଇଥାଏ। ନବମୀ ଦିନ ପରେ ଦେବୀ ବିଶ୍ରାମ ନିଅନ୍ତି। ତତ୍ପର ଦିନ ଦଶହରା ବା ବିଜୟାଦଶମୀ ପ୍ରଭୁ ରାମଚନ୍ଦ୍ର ଦେବୀଙ୍କର ଆଶିଷ ଲାଭ କରି ଏହି ଦିନ ଲଙ୍କା ବିଜୟ କରିଥିବାରୁ ଏହା ବିଜୟାଦଶମୀ ରୂପେ ପରିଚିତ। ଦେବୀ ପୂଜାର ପରମ୍ପରାକୁ ଦେବୀ ପୁରାଣ, ଚଣ୍ଡୀ ପୁରାଣ, ସ୍କନ୍ଧ ପୁରାଣ ଓ ସର୍ବୋପରି ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସପ୍ତସତୀ ଚଣ୍ଡୀ ପରିପୃଷ୍ଟ କରିଅଛି। ସପ୍ତସତୀ ଚଣ୍ଡୀ ଅନୁସାରେ ରାଜା ସୁରଥ ଶତ୍ରୁମାନଙ୍କ ଦ୍ୱାରା ବିତାଡ଼ିତ ହୋଇ ବନଗାମୀ ହୋଇଥିଲେ। ସମାଧି ନାମକ ବୈଶ୍ୟ ନିଜ ପରିବାର ଦ୍ୱାରା ପ୍ରତାରିତ ହୋଇ ଦୁର୍ବିସହ ଜୀବନ ବିତାଉଥିଲେ। ଏ ଦୁହେଁ ଋଷି ମେଧାଙ୍କର ଶରଣାପନ୍ନ ହେଲେ। ଋଷି ସମଗ୍ର ସୃଷ୍ଟି ଶାକ୍ତମାୟା ଦ୍ୱାରା ପରିଦୃଷ୍ଟ ହେଉଛି ବୋଲି ବୁଝାଇବାକୁ ଯାଇ ଦେବୀଙ୍କର ଜଗତବ୍ୟାପିନୀ, ଅସୁର ବିନାଶିନୀ ଆଦି ଶକ୍ତିର ପରିଚୟ ଦେଇଛନ୍ତି। ଜଗତର ସୃଷ୍ଟି କାଳରେ ନିଜେ ବ୍ରହ୍ମା ମଧୁକୈଟଭ ନାମକ ଭୟଙ୍କର ରାକ୍ଷସଠାରୁ ମୁକ୍ତି ପାଇବା ପାଇଁ ଦେବୀଙ୍କୁ ଆରାଧନା କରିଥିଲେ। ପୁଣି ମହିଷାସୁରର ଆସୁରୀ ଶକ୍ତିରେ ତ୍ରସ୍ତ ସମସ୍ତ ଦେବତା ଦେବୀଙ୍କୁ ସ୍ତୁତି କରିବାରୁ ସେ ଧରାବତରଣ କଲେ। ସମସ୍ତ ଦେବତାଙ୍କ ଶକ୍ତି ଓ ଆୟୁଧ ତାଙ୍କୁ ପ୍ରାପ୍ତ ହେଲା। ଦେବୀ ଶୁମ୍ଭ, ନିଶୁମ୍ଭ, ରକ୍ତବୀର୍ଯ୍ୟ, ଚଣ୍ଡ, ମୁଣ୍ଡ ଆଦିଙ୍କୁ ବିନାଶ କରି ମହିଷାସୁରକୁ ବଧ କଲେ। ଋଷି ମେଧା ପୁଣି କହିଲେ, ଯେତେବେଳେ ପୃଥିବୀରେ ଆସୁରୀ ଶକ୍ତିର ପ୍ରବଳ ହୁଏ ସେତେବେଳେ ଦେବତା ଓ ମନୁଷ୍ୟମାନଙ୍କ ପ୍ରାର୍ଥନାରେ ଦେବୀ ଆବିର୍ଭୂତା ହୋଇ ଅସୁର ସଂହାର କରିଥାନ୍ତି। ସମଗ୍ର ସୃଷ୍ଟି ସେହି ଦେବୀଙ୍କର ମାୟା ରଚନା ଅଟେ। ତାଙ୍କର ଶରଣାଗତି ହିଁ ଏହି ମାୟାବନ୍ଧନ କାଟିପାରେ। ରାଜା ସୁରଥ ଓ ସମାଧି ବୈଶ୍ୟ ଦେବୀଙ୍କର ଶରଣାପନ୍ନ ହୋଇ ମାୟାରୁ ମୁକ୍ତ ହେଲେ। ଶାସ୍ତ୍ର ମତରେ ଦେବୀ ଦୁର୍ଗା ହେଉଛନ୍ତି ଦୈତ୍ୟନାଶିନୀ ତଥା ବିଘ୍ନ, ରୋଗ, ପାପ, ଭୟ, ଶତ୍ରୁ, ଦୁଃଖ, ଶୋକ, ଯମଦଣ୍ଡ, କ୍ଲେଶ ଆଦିର ନାଶକାରିଣୀ। ତେଣୁ ଦୈନନ୍ଦିନ ଜୀବନର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସାଧାରଣ ମଣିଷ ତାଙ୍କୁ ପ୍ରଣତି ଜଣାଏ, ପୂଜାର୍ଚ୍ଚନା କରେ। ଦେବୀଙ୍କର 10 ମହାବିଦ୍ୟା ରୂପ ରହିଛି, ଯଥା କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଛିନ୍ନମସ୍ତା, ତ୍ରିପୁର ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳାତ୍ମିକା। ମନୁଷ୍ୟ ଯେତେ ବଳଶାଳୀ ବା ଧନବାନ ହେଲେ ବି ଅସୀମ ନିକଟରେ ସେ ଶରଣାପନ୍ନ ହେବାକୁ ବାଧ୍ୟ। ତାର ଶକ୍ତି ଆହରଣ କାମନା ରହିବ ହିଁ ରହିବ। ତେଣୁ ସମସ୍ତ ପ୍ରାଣୀଠାରେ ଶକ୍ତି ରୂପରେ ବିରାଜିତା ଦେବୀଙ୍କୁ ସେ ସଭକ୍ତିକ ନିବେଦନ କରେ।

देवी सर्वभूतेषु शक्ति रूपेण संस्थिता नमस्तस्यै नमस्तस्यै नमस्तस्यै नमो नमः। ବର୍ତ୍ତମାନ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବହୁ ଉନ୍ନତି ଘଟିଥିଲେ ବି ସଂସାରୀ ମନୁଷ୍ୟ ସେହି ଆଦ୍ୟାଶକ୍ତି ଅଭୟଦାୟିନୀ ମାତାଙ୍କଠାରେ ନତମସ୍ତକ ହୋଇ ଧନ ଜନ ମନ ଜ୍ଞାନ ଦମ୍ଭ ବା ତେଜ ନିମନ୍ତେ ପ୍ରାର୍ଥନା କରୁଅଛି। ମୃଣ୍ମୟୀ ଦେବୀ ପୂଜା ମଣ୍ଡପରେ ଦୁର୍ଗାଙ୍କ ସହ ଗଣେଶ ସରସ୍ୱତୀ ଲକ୍ଷ୍ମୀ ଓ କାର୍ତ୍ତିକେୟ ଆଦି ପୂଜିତ ହୁଅନ୍ତି। ଗଣେଶ ସିଦ୍ଧି ଶକ୍ତି, ସରସ୍ୱତୀ ଜ୍ଞାନ ଶକ୍ତି, ଲକ୍ଷ୍ମୀ ଧନ ଶକ୍ତି ଓ କାର୍ତ୍ତିକେୟ ବୀରତ୍ୱର ପ୍ରତୀକ। ମୋଟାମୋଟି ଭାବରେ ଏ ସମସ୍ତ ଶକ୍ତିର ସଂଗଠନ ହିଁ ବୈୟକ୍ତିକ ଓ ରାଷ୍ଟ୍ର ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ସିଦ୍ଧି ପାଇଁ ମନୁଷ୍ୟକୁ ଉଚ୍ଚତର ସୋପାନକୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ, ସେଥିପାଇଁ ତା'ର ପାଶବିକତାକୁ ତ୍ୟାଗ କରିବାକୁ ହେବ। ଏହି ଭାବନାର ପ୍ରତୀକ ରୂପେ ପଶୁବଳି ଦେବୀ ପୂଜା ସହିତ ଜଡ଼ିତ ହୋଇ ରହିଛି। ସାର୍ବଜନୀନ ଓ ସାମଗ୍ରିକ ଶକ୍ତି ଆହରଣ ତା'ର ସୁସ୍ଥ ସାମାଜିକତା ପାଇଁ ଆବଶ୍ୟକ। ପରିବାର, ସମାଜ ଓ ରାଷ୍ଟ୍ରର ବୃହତ୍ତର ଚେତନା ତା ମଧ୍ୟରେ ଜାଗ୍ରତ। ତେଣୁ ସେ ଦେବୀଙ୍କଠାରେ ପ୍ରାର୍ଥନା କରୁଛି, ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବସ୍ୟାର୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ। ଦେବୀ ଦୁର୍ଗା ତାଙ୍କର ସଂଗଠିତ ଶକ୍ତି ବଳରେ ଅସୁରକୂଳକୁ ଧ୍ୱଂସ କରି ଧର୍ମ ଓ ସତ୍ୟର ପ୍ରତିଷ୍ଠା କରିଛନ୍ତି। ଆଜିର ମନୁଷ୍ୟ ଦେବୀ ପୂଜା ସହ ତା'ର ବ୍ୟବହାରିକ ଜୀବନରେ ସେହି ସଂଗଠନ ଶକ୍ତିର ପ୍ରତିଫଳନ କରି ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଜୀବନକୁ ମହନୀୟ କରିପାରିବ। ଏ ପ୍ରସଙ୍ଗରେ ଋଷି ଶ୍ରୀ ଅରବିନ୍ଦଙ୍କର ଦୁର୍ଗାସ୍ତୋତ୍ର ଅତ୍ୟନ୍ତ ଉପାଦେୟ। ମାତ ଦୁର୍ଗେ ସ୍ୱାର୍ଥ ଭୟ ଓ କ୍ଷୁଦ୍ରତାର ମ୍ରିୟମାଣ ଆଜି ଭାରତ ଆମ୍ଭମାନଙ୍କୁ ମହତ୍କର, ମହତ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପବଦ୍ଧ କର, ବଳଶାଳୀ ଉନ୍ନତ ଚେତା ଜାତି ଭାରତର କାନନେ ପର୍ବତେ ଉର୍ବର କ୍ଷେତ୍ରେ ପୂତ ସଲୀଳା ନଦୀ ବକ୍ଷେ ଏକଦା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ଜ୍ଞାନ ବିକ୍ରମର ଶ୍ରେଷ୍ଠ ହୋଇ ନିବାସ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ବିନାଶୀ ପ୍ରଦୀପ। ଆମ୍ଭମାନଙ୍କର ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ଏକ ନିରବଚ୍ଛିନ୍ନ ମାତୃପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ଓ ମାତୃସେବାଗତ ହେଉ, ଏହା ହିଁ ପ୍ରାର୍ଥନା। ଆସ ମାତ, ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ।

ପ୍ରଚାର କଲୁ ଓଡ଼ିଆରେ ଆଲୋଚନା ମାତୃପୂଜାର ଅବସର। ଆଲୋଚକ ଥିଲେ ଲିଙ୍ଗରାଜ ମିଶ୍ର। ଆକାଶବାଣୀ ଭବାନୀପାଟଣା।

ಶತಮಂದಿ ಶುಣಂತು, ಶಾರದೀಯ ದುರ್ಗಾಪೂಜಾ ಅವಸರರೆ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ମିନିଟରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଜି ଶୁଣିବେ 8 ତାରିଖ ଗୁରୁବାର ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ, ପ୍ରଯୋଜନ ପ୍ରଫୁଲ୍ଲ କୁମାର ମାଝି। 9 ତାରିଖ ଶୁକ୍ରବାର ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରା ତାରିଣୀ, ପ୍ରଯୋଜନ ହୃଷିକେଶ ପଣ୍ଡା। ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ 10 ତାରିଖ ଶନିବାର ଦିନ ଶୁଣିବେ ମା ବିମଳା, ପ୍ରଯୋଜନ ଅଜିତ ଦାସ। 11 ତାରିଖ ରବିବାର କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିରଜା, ପ୍ରଯୋଜନ ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ମା କଣ୍ଟା ବାଉଁଶୁଣୀ ପୀଠ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ, ପ୍ରଯୋଜନ ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ତାରିଖ ମଙ୍ଗଳବାର କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ, ପ୍ରଯୋଜନ ଜୟରାମ ମୁଣ୍ଡା। 14 ତାରିଖ ବୁଧବାର

କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ ପ୍ରଯୋଜନ ଅନନ୍ତଚରଣ ଜେନା। 15 ତାରିଖ ଗୁରୁବାର ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀ ପୀଠ ପ୍ରଯୋଜନ ଭାଗୀରଥୀ ମିଶ୍ର। ଷୋହଳ ତାରିଖ ଶୁକ୍ରବାର ଦିନ ଶୁଣିବି ମା ଭଗବତୀ। କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଯୋଜନ ମୃତ୍ୟୁଞ୍ଜୟ ସମଲ। 17 ତାରିଖ ଶନିବାର ଝଙ୍କଡ଼ର ମା ସାରଳା ପ୍ରଯୋଜନ ଲଳିତ କଲଙ୍କୁ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। 18 ତାରିଖ ରବିବାର କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଶୁଣିବି ମା କଟକ ଚଣ୍ଡୀ ପ୍ରଯୋଜନ ସୁମିତ୍ରା ମହାପାତ୍ର। 19 ତାରିଖ ସୋମବାର ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ ପ୍ରଯୋଜନ ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବାଟମଙ୍ଗଳା ପ୍ରଯୋଜନ ଡକ୍ଟର ତପନେନ୍ଦୁ ଦତ୍ତ। 21 ତାରିଖ ବୁଧବାର କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିଜୟର ପର୍ବ ବିଜୟ ଦଶମୀ ପ୍ରଯୋଜନ ଭାଗୀରଥୀ ମିଶ୍ର। ଶୁଣିଲି ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା।

0: आकाशवाणी भवानी पटना वर्तमान शुणतु चेशर कथा।
1: ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ସାରୁ, ଜହ୍ନି, ମାଖନ, ଗୁଆଁରାରୁ ଲଇନି। ତ ଏସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ତାଙ୍କର ସମିଆ ଦେଖିକରି ଇ ଚିନାବାଦାମ ଚାଷ ବି କରିଥିସନେ, ଯେନ୍ଟାକି କି ଆମେ ମୁଫୁଲି ବୋଲିକରି କହିସୁଁ। ହେନ୍ତା ଯଦି ଦେଖ୍ମା ବୋଇଲେ ଏ ମୁଫୁଲି ଇଟା ଗୋଟେ ତୈଳବୀଜ ଜାତୀୟ ଅର୍ଥକାରୀ ଫସଲ ହେ। ଇଟାର ଉତ୍ପାଦନ ଆରୁ ତାର ବ୍ୟବହାର ନେ ଆମର ଦେଶ ଭାରତ ସାରା ପୃଥିବୀ ନେ ଦ୍ୱିତୀୟ ସ୍ଥାନରେ ଅଛେ। କେତେ କେତେଟା ଜାଗା ନାଇଁ ଇଟାର ମୁଞ୍ଜିକେ ଭାଜି କରି ତ ଆର୍ କିଏ କିଏ ଇଟାକେ ସିଝେଇ କରି ଖାଇବାକେ ପସନ୍ଦ କରିଥିସନ୍। ଇନୁ ଯେନ୍ ତେଲ ବାହାର କରାଯାଇସି ଇଟାକେ ଖାଇବାର ହିପାସେ ବ୍ୟବହାର କରବାର ସନେ ସନେ ସେନୁ ବନସ୍ପତି ଘି ଆର ଭିନ୍ନ ଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ତିଆରି କରବାର ତି ଇଟାକେ ବ୍ୟବହାର କରାଯାଇସି। ଆର ଗୋଟେ କଥା ହେଲା ଇନର ପିଡ଼ିଆକେ ସବୁ ପକ୍ଷୀମାନଙ୍କର ଖାଏଦାରୁ ସାର ହିପାସେ ଆରୁ ଇଟାକେ ଅମଲ କରବାର ପଛକେ ଇଟାକେ ଗୋ ଖାଦ୍ୟ।

ପାଶେ ବି ବ୍ୟବହାର କରାଯାଇସି। ଆର୍ ଗୋଟେ ମୁଖ୍ୟ କଥା ହଉଛେ ଏଟାର ମୁଞ୍ଜି ଭିତରେ ଶ୍ୱେତ ସାର, ସ୍ନେହ ସାର, ପୁଷ୍ଟି ସାର, ଧାତବ ଲବଣ, ଭିଟାମିନ୍ ବି ଆର ଭିଟାମିନ୍ ଇ ଭିତରୁ ମିଳିଥିସି। ସେନ୍ତା ବି ଦେଖମା ଏ ଚାଷ ଲାଗି ଆମକେ କେନ୍ତା ଜଳବାୟୁ ଦରକାର ହେବା, ଏ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କୁ ନିହାତି ଜାଣିବାକେ ପଡ଼ବା। ଏ ଚାଷ ବିଶୁଭ ନେଇ ହେଲେ ଉପବିଶୁଭ ମଣ୍ଡଳୀୟ ଜଳବାୟୁ ନେ ଇ ମୁଫୁଲି ଚାଷ କରାଯାଇଥିସି। ସମୁଦ୍ର ପତନ ଠାନୁ 1200 meter ଉଚ୍ଚା ପତକେ ଆରୁ ବରଷକେ 500-1500 milliliter ପାଇଁ ଯେନ୍ ଅଞ୍ଚଳ ନେ ମାରୁଛେ ବୋଇଲେ ସେ ଅଞ୍ଚଳ ନେ ଇ ଚାଷ କରାଯାଇ ପାରବା। 20-25 degree Celsius ତାପମାତ୍ରା ରହୁଛେ ବୋଇଲେ ଇଟା ଟିକେ ଭଲ କଥା। ସେନ୍ତା ଏବେ କଥା ଆସୁଛି ଇ ମୁଫୁଲି ଚାଷ ଲାଗି ଆମକେ କେନ୍ତା ମାଇଟ ବାଛବାକେ ପଡ଼ବା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କୁ ନିହାତି ଜାଣବାକେ ପଡ଼ବା। ଇ ଚାଷ ଲାଗି ହାଲକା ଉର୍ବର ନିଗଡ଼ା ଆରୁ ବାଲିଆ ଦୋର୍ଷା ଆରୁ ତାର ସନେ ମାଇଟର ଅମ୍ଳତା 6.5-7.5 ଥିବାର ମାଇଟ ଇ ମୁଫୁଲି ଚାଷ ଲାଗି ପୁରାପୁରି ଉପଯୁକ୍ତ ଏ। ଅମ୍ଳ ଥିବାର ମାଇଟ ନେ ମୁଫୁଲି ଭଲ ହେଇପାରସି। ଆମର ଚାଷୀ ଦାଦାମାନେ ଇଟାକେ ଚାହିଁବେ ବୋଇଲେ ନିଗଡ଼ା ଜମି ଆରୁ ଖରା ସମିଆନେ ଯେନେ କି ଜଳସେଚନର ବ୍ୟବସ୍ଥା ଅଛେ ସେନେ ଇ ମୁଫୁଲି ଚାଷ କରିପାରବେ। ଭଲ ଭଲ କିସମ ମାନଙ୍କର ଭିତରେ ଅଛେ ଦେବୀ, ଟ୍ୟାଗ 24, ତୁତି, ଟିଜି 37A, ଇ ସବୁ ବଢିଆ ବଢିଆ କିସମ ଆମର ଚାଷୀ ଦାଦାମାନେ ଲଗାବେ ବୋଇଲେ ନିଶ୍ଚେ ଲାଭେ ରହିବେ। ସେନ୍ତା ବିହନ କଥା ଦେଖମା ବୋଇଲେ ସାଧାରଣ ହିପାସି ଭିନ୍ନ ଭିନ୍ନ ପ୍ରକାରର କିସମ ମନକେ ଏକର ପିଛା ବିହନର ପରିମାଣ 40-50 kilogram ଦରକାର ହେଇଥିସି। ବିହନ ବୁନବାର ଆଗନୁ କିଲୋଗ୍ରାମ ପିଛା ମଞ୍ଜିନେ କାର୍ବନଡାଜିମ 2 gram ଆରୁ ତାର ସନେ 3 gram ଥିରାମ ମିଶେଇ କରି ବିହନକେ ବିଶୋଧନ କରବାକେ ପଡ଼ବା। ସେନ୍ତା ଏବେ କଥା ଆସୁଛେ ଖତ ଆରୁ ସାରର ପ୍ରୟୋଗ କେନ୍ ହିପାସେ କରାଯିବା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନଙ୍କୁ ନିହାତି ଜାଣବାକେ ପଡ଼ବା। ବୁନବାର ସମିଆତି ଏକର ପିଛା 8 kilogram ଯବକ୍ଷାରଜାନ, 16 kilogram ଫସଫରସ, ତାର ସନେ 16 kilogram ପଟାସକେ 10 quintal ଖତ ନେ ମିଶେଇ କରି ଇଟାକେ ସାର ହିପାସେ ପ୍ରୟୋଗ କରବାକେ ପଡ଼ବା। ସେନ୍ତା ମୁଫୁଲି ବୁନବାର 15 days ଆଗନୁ ଏକର ପିଛା 100 kilogram ଜିପ୍ସମ ପ୍ରୟୋଗ କରମା ବୋଇଲେ ଇଟା ଆର୍ ଟିକେ ବଢ଼ିଆ ହେବା। ସେନ୍ତା ଜଳସେଚନ ଲାଗି ସାଧା ହିପାସେ ଦେଖମା ବୋଇଲେ ଇ ମୁଫୁଲି ଚାଷ ନେ 7-8 times ପତକେ ପାଣି ଦେବାର ବ୍ୟବସ୍ଥା ଟିକେ କରବାକେ ପଡ଼ବା। ସେନ୍ତା ଏବେ ଦେଖମା ରୋଗ ପରିଚାଳନା କେନ୍ ହିପାସେ କରାଯିବା, ଇ କଥା ଗୋଟିକେ ବି ଆମକେ ଜାଣବାକେ ପଡ଼ବା। ଇ ଭିତରେ ଟିକା ରୋଗ ବୋଲିକରି ଗୋଟେ କଛେ ଯେନ୍ଟାକି ପତର ଆରୁ କାଣ ମନକେ ବାଦାମୀ ଆରୁ କଲା ରଙ୍ଗ ସନେ ଗୋଲଠୋ ହେଇକରି ଗୋଟେ ଦାଗ ଦେଖା ଦେଇଥିସି। ପ୍ରଥମ ନେଇଟା ପତର ତଲ ଭାଗନୁ ଆରମ୍ଭ ହେଇକରି ଧୀରେ ଧୀରେ ଉପର ଭାଗକେ ଚଘି ଯାଇସି। ଏ ରୋଗ ପରିଚାଳନା ଲାଗି 1.5 gram ଭିଟାସାଇଡର କେ 1 kilogram ମଞ୍ଜି ନେ ମିଶେଇ କରି ବିହନକେ ବିଶୋଧନ କରବାକେ ପଡ଼ବା ଆରୁ ତାର ସନେ 4 gram ମନୋକଞ୍ଜନ କେ 1 liter ପାଣି ନେ ମିଶେଇ କରି ସିଞ୍ଚନ କରିଦେମା ବୋଲେ ଇଟା ଆର୍ ଟିକେ ଭଲ ହେବା।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ପ୍ରଥମେ ଶୁଣନ୍ତୁ ଶିବାଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କନୁଙ୍କୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ନନ୍ଦ।

ଏଥିରେ ଶୁଣନ୍ତୁ ଶୀର୍ଷାନନ୍ଦ ଦାସ କନକଙ୍କ ଗୀତ ରଚନାରୁ ଗାଇଛନ୍ତି ଅନୁସୟ ନାଥ, ସଙ୍ଗୀତ ସରୋଜ ନନ୍ଦ।

ଆପଣମାନେ ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ଶିବଙ୍କ କଣ୍ଠରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତ ସରୋଜ ନନ୍ଦ।

0: ମା ଶବ୍ଦର ଉଚ୍ଚାରଣରେ ସ୍ୱତଃ ଭକ୍ତି ଆସେ ମଣିଷ ମନରେ। ସେହି ଭକ୍ତି ନିବେଦିତ ହୁଏ ସହଜ ସରଳ ବିଶ୍ୱାସୀ ମଣିଷର ବିଭିନ୍ନ ପୂଜା ପର୍ବ ମେଳା ଓ ଯାତ୍ରାରେ।
1: ଭକ୍ତର ଆକୁଳ ନିବେଦନକୁ ମା ଆଡ଼େଇ ଦେଇପାରେ ନା। ଇଷ୍ଟ ଦେବୀ ରୂପେ ଦେବୀ ମା ବାହାରନ୍ତି ଯାତ୍ରାରେ। ଏହି ଯାତ୍ରାରେ ଦେବୀ ମଣିଷ ଶରୀରରେ ଆବିର୍ଭୂତ ହୋଇ ନିଜ ଭକ୍ତ ସହ କଥା ହୁଅନ୍ତି।

0: ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥ ଏବଂ ରାମଚନ୍ଦ୍ର ମଲ୍ଲିକଙ୍କ ବହୁ ପୁରାତନ କୋଶଳ ଇତିହାସ ଗ୍ରନ୍ଥ ଅନୁସାରେ ଦକ୍ଷିଣ କୋଶଳ ନାମକ ଏକ ବିଶାଳ ରାଜ୍ୟର କ୍ରମଶଃ ସଂକୋଚନ ହୋଇ ପାଟଣା ରାଜ୍ୟରେ ପରିଣତ ହେଲା। ଏହି ପାଟଣା ରାଜ୍ୟ ବା ଷ୍ଟେଟ୍ର ରାଜଧାନୀ ଥିଲା ପାଟଣାଗଡ଼।
1: ବହୁ ପ୍ରାଚୀନ କାଳରୁ ପାଟଣାଗଡ଼ କୁଆଁରୀ ପାଟଣା ନାମରେ ପ୍ରସିଦ୍ଧ ଥିଲା। କାଉଁରୀ ବିଦ୍ୟାରେ ଆଜି ଯାଏ ପ୍ରସିଦ୍ଧ ଥିବା ସାତ ଜଣ କୁମାରୀ ପାଟଣାଗଡ଼ର ବାସିନ୍ଦା ଥିଲେ। ଏମାନେ ଦୁର୍ଗାଙ୍କୁ ଆରାଧନା କରି ଏବଂ ଚିର କୁମାରୀ ରହି ବହୁ ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ। ପାଟଣାଗଡ଼ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଶିକ୍ଷାବିତ୍ ଡକ୍ଟର ନୀଳାଚଳ ମିଶ୍ର।
2: ଏହି ସହର ବହୁତ ପ୍ରାଚୀନ ପରମ୍ପରା ଏବଂ ଐତିହ୍ୟ ରହିଛି। ପାଟଣେଶ୍ୱରୀ ଏଠାର ଇଷ୍ଟ ଦେବୀ। ଏହି ଦେବୀଙ୍କ ସମ୍ପର୍କରେ 1983 ମୁଁ ଗୋଟେ ପ୍ରବନ୍ଧ ରଚନା କରିଥିଲି। ମୁଁ ସେଠି ଦେଖାଇଥିଲି ଏହି ଦେବୀଙ୍କୁ ରାମଚନ୍ଦ୍ର ମଲ୍ଲିକଙ୍କ ଇତିହାସର ଆଧାରରେ ୟାଙ୍କୁ ମୁଁ ପତନେଶ୍ୱରୀ ବୋଲି ଗ୍ରହଣ କରିଥିଲି ଏବଂ କାଳକ୍ରମେ ୟାଙ୍କୁ ପତନେଶ୍ୱରୀରୁ ପାଟଣେଶ୍ୱରୀ ହେଲେ ବୋଲି ଚିନ୍ତା କରିଥିଲି। ଦେବୀ ସାହାଯ୍ୟ କରିଛନ୍ତି ତାଙ୍କୁ, ପାଟଣା ରାଜାଙ୍କୁ ବସ୍ତର ବିଜୟ ବେଳେ। ସେହି ଦେବୀଙ୍କୁ ସେ ଆଣି ଏଠି ପାଟଣେଶ୍ୱରୀ ଭାବରେ ପୂଜା କରିଥିବା କଥା କୁହାଯାଉଛି।
0: କଥିତ ଅଛି ପାଟଣାଗଡ଼ର ମାହାର ରାଜା ମନ୍ତ୍ରବିଦ୍ୟା ବଳରେ ବିନା ସୈନ୍ୟରେ ରାଜ୍ୟ ରକ୍ଷା କରୁଥିଲେ। ଏଣୁ ମନେ ହୁଏ ପାଟଣାଗଡ଼ରେ ରାଜଶକ୍ତିମାନେ ହିଁ ଦେବୀ ପୂଜା ପରମ୍ପରାର ଉଦ୍ୟୋକ୍ତା ବା ପୃଷ୍ଠପୋଷକ ଥିଲେ, ଯାହା ଅନୁମାନ କରାଯାଏ। କୋଶଳ ରାଜ୍ୟ ଥିବାବେଳେ ଏଠାର ମୁଖ୍ୟ ଦେବୀ ଥିଲେ କୋଶଳେଶ୍ୱରୀ। ପରେ ପାଟଣା ରାଜ୍ୟରେ ପାଟଣେଶ୍ୱରୀ ରୂପରେ ପୂଜା ପାଉଥିବା ଦେବୀ ହେଉଛନ୍ତି କୁମାରୀ ବା ଦୁର୍ଗା। ପାଟଣେଶ୍ୱରୀ ଦଶଭୁଜା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ରୂପ। ମନ୍ଦିରରେ ଦେବୀ ଦକ୍ଷିଣମୁଖୀ ହୋଇ ରହିଛନ୍ତି।

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ପାଟଣାଗଡ଼ ଛୋଟିଆ ସହରଟି ବଲାଙ୍ଗୀରଠାରୁ 40 କିଲୋମିଟର ଦୂର।

0: ପାଟଣେଶ୍ୱରୀ ଯାତ୍ରାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରନ୍ତି ଡକ୍ଟର ନୀଳାଚଳ ମିଶ୍ର।
1: ଏହି ପରମ୍ପରାଟା ପ୍ରଥାଟା ବହୁତ ଦିନରୁ ଚଳି ଆସିଛି। ଯେହେତୁ ବହୁ ପୂର୍ବରୁ ଯାତ୍ରା ସମୟରେ ରାଜପରିବାର ରାଣୀଙ୍କ ସିନ୍ଦୁର ଏବଂ ପାଟଶାଢ଼ୀର କିଛି ଅଂଶ ଆଣିବାର ପରମ୍ପରା ରହିଛି, ସେଇଟା ଏବେ ବି ରାଜପରିବାର ଭିତରୁ ଆସୁଛି। ଯେଉଁ ବରୁଆର ଦେହରେ ଦେବୀ ପ୍ରବେଶ କରନ୍ତି ସେଇଠି ତ ତନ୍ତ୍ର କଟାଯାଇଥାଏ, ଚାଉଳ ଅରୁଆ ଚାଉଳରେ ତନ୍ତ୍ର ସହିତ ତାହା ସମ୍ପର୍କ ଅଛି। ତା ଉପରେ ବରୁଆ ବସନ୍ତି ଏବଂ ତାଙ୍କ ଦେହରେ ଦେବୀଙ୍କର ଆବିର୍ଭାବ ଘଟେ ବୋଲି ଆମେ ବିଶ୍ୱାସ କରୁ। ସେଇ ଦୃଷ୍ଟିରୁ ଦେବୀଙ୍କ ସହିତ ତନ୍ତ୍ର ସମ୍ପର୍କ ପ୍ରତ୍ୟେକ ଜାଗାରେ ରହୁଛି। ଏଇ ଯେଉଁ ସାତ ଭଉଣୀ ଥିଲେ ଏଠି ଯେଉଁ ଦେବୀ ପୀଠ ବୋଲି ପାଟଣାଗଡ଼କୁ କୁହାଯାଉଛି, ମୁଁ ବି ମୋର ସେଇ ପ୍ରବନ୍ଧରେ ପାଟଣାଗଡ଼ର କେଉଁ ଅଞ୍ଚଳରେ କେଉଁ ଦେବୀଙ୍କର ପ୍ରଭାବ ଥିଲା ନିର୍ଦ୍ଦିଷ୍ଟ ଭାବରେ ଦେଖାଇଥିଲି। କିନ୍ତୁ ଯେଉଁଠି ତନ୍ତ୍ର ରହିଛି ସେଇଠି ଦେବୀଙ୍କର ପ୍ରାଧାନ୍ୟ ନିଶ୍ଚିତ ରୂପେ ରହିବ। ତେଣୁ ପାଟଣେଶ୍ୱରୀଙ୍କର ପୂଜା ଯାତ୍ରା ସମୟରେ ଏ ତନ୍ତ୍ରର ପ୍ରଭାବ ଯେ ନିଶ୍ଚୟ ରହିଥିବ ଏଇଟାକୁ ଅବିଶ୍ୱାସ କରାଯାଇପାରିବ ନାହିଁ।
0: ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପୂଜକଙ୍କୁ ଦେହଲିଆ କୁହାଯାଏ। ଏମାନେ ଚୌହାନ ବଂଶୀୟ କ୍ଷତ୍ରିୟ, ଉଭୟ ଦେବୀଙ୍କ ପାଇଁ ପୃଥକ ଦେହଲିଆ ନିଯୁକ୍ତ ହୋଇଥାନ୍ତି।
2: ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଶରୀରରେ ଦେବୀ ଆବିର୍ଭୂତ ହୁଅନ୍ତି, ଯାହାଙ୍କୁ ବରୁଆ କୁହାଯାଏ। ଅପ୍ରାପ୍ତ ବୟସ୍କା କୁମାରୀଙ୍କୁ ବିବାହ କରିଥିବା ଯୁବକ କିମ୍ବା ଅବିବାହିତ ରାଜପୁତ ଯୁବକ ଏଥିପାଇଁ ନିଯୁକ୍ତ ହୁଅନ୍ତି। ବଂଶ ପରମ୍ପରାକ୍ରମେ ଏହି ରାଜପୁତମାନେ ପାଟଣାଗଡ଼ସ୍ଥ ଗଡ଼ ଭିତରେ ରହିଆସୁଛନ୍ତି।
3: ମୋ ନାଁ ଭଗବାନ ସିଂହଦେବ, ମୁଇଁ ପୂଜାରୀ କାମ କରେ ଏବଂ ବୟଲ ବି ଆସେ। ଅଷ୍ଟମୀ ଦିନରୁ ଆମର ପୂଜାରୀମାନେ ସମସ୍ତେ ଉପବାସ ରହୁଁ ଏବଂ ଆମର ପୁରୋହିତ ବି ଉପବାସ ରହିବେ। ଆଉ ଆମର

ନା ମହାରାଜ ଯେନ୍ ଅଛନ୍ ତାଙ୍କ ନାଁରେ ସଂକଳ୍ପ ହେଇକରି ମାନେ ଅଖଣ୍ଡ ଜଲି, ଅଖଣ୍ଡ ଜଲିଲା ପରେ ବୁଡ଼େ ମାନେ ବି ଆସନ୍, ବଜା ବାଲେ ବି ଆସନ୍, ସବୁ ବଜା ଗଜା ବସିକରି ପୂଜା ହୁଏ। ତାପରେ ପୂଜା ସରିଗଲା ପରେ ଏତକେ ସେମାନେ ଯାର ଯାର ଘରକେ ସେ ଯିବେ। ଏପରି 16 ଦିନ ପର୍ଯ୍ୟନ୍ତ ପୂଜା ହୁଏ। ବଇଲଟା 3 ଘଣ୍ଟା ବା 3.5 ଘଣ୍ଟା ଲାଗ୍ସି।

0: ବରୁଆ କିମ୍ବା ଦେହଲିଆ ଚୟନର ମଧ୍ୟ ଏକ ପଦ୍ଧତି ରହିଛି। ସେହି ପଦ୍ଧତି ଅନୁସାରେ ନିର୍ଦ୍ଦିଷ୍ଟ ଦିନ ଗଡ଼ ଭିତରେ ଥିବା ଏକ ଛୋଟ ପୋଖରୀ କୁଆଁରୀ ବନ୍ଦରେ ଏହି ଚୟନ କରାଯାଏ। ବରୁଆ ହେବା କିଶୋର ଏହି ଦିନ ଉପବାସ କରେ। ଗୋଟିଏ ଗୋଟା ନଡ଼ିଆର କତା ଛଡ଼ାଇ ତାର ତିନୋଟି ଆଖି ଭିତରୁ ଗୋଟିଏ ଆଖିକୁ ଛୁଞ୍ଚି ସାହାଯ୍ୟରେ କଣା କରାଯାଇ ସେଥିରୁ ସବୁ ପାଣି କଢ଼ା ହୁଏ। ଏହି ନଡ଼ିଆକୁ ଏବଂ କିଶୋରକୁ ଏକା ସାଙ୍ଗରେ ପାଣିରେ ବୁଡ଼ାଇ ରଖା ହୁଏ। ନଡ଼ିଆ ଭିତରେ ପୁରା ପାଣି ଭର୍ତ୍ତି ହେଲେ ଯାଇ ବରୁଆକୁ ବୁଡ଼ରୁ ଉଠା ହୁଏ। ଏହି ପ୍ରକ୍ରିୟା ପ୍ରାୟ ଅଧଘଣ୍ଟା ସମୟ ନିଏ ଏବଂ ଏତେ ସମୟ ପର୍ଯ୍ୟନ୍ତ କେହି ପାଣିରେ କେମିତି ବୁଡ଼ି ରହେ, ମନେ ହୁଏ ଦେବୀଙ୍କ ମହିମାରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ବରୁଆ।
1: ସେ ବୁଡ଼ିଗଲା ପରେ ପିଲାକି ଘିଚି ଆଣିକି ମନ୍ଦିରରେ ଭରି ଦେଇକିରି ଲକ୍ କରିଦେମୁ। ତାପରେ ଇଆଡ଼କେ ମା ପାଟଣେଶ୍ୱରୀ, ତୁଇ ପାଇଲୁ, ତୋର ଭକ୍ତ, ତୁଇ କେନ୍ଦାଇରେ ବଞ୍ଚାବୁ, କାଣା କରବୁ ଦେଖ ବୋଲମୁ। ପିଲା ଯଦି ଏ ମା ଏ ବୁଆ ପହେଲା ତାହାକେ ତାଟ ଖୁଲିକରି ଗରମ ପାଣି କରାହେଇଥିବା, ତାହାକେ ଏତେ ଗୁଧା ପୁଧା କରିକରି ଏତେ ପିଲାକେ ପାଣି ପୁଣା ଟିକେ ପିଇବାର୍ ଲାଗି ଦେମୁ। ତାପରେ ଭରିଦେମୁ। ଷଷ୍ଠୀ ଦିନ ପୂଜା ସରିଗଲା ପରେ ଟିକେ ଖେଲାମୁ, ଟିକେ ଖେଲାଗଲା ପରେ ବନ୍ଦ କରିଦେମୁ। ସପ୍ତମୀ ଦିନ ଟିକେ ଖେଲାମୁ, ତାପରେ ବନ୍ଦ କରିଦେମୁ। ଅଷ୍ଟମୀ ଦିନ ବଜାବାଲେ ବୁଡ଼େ ପୁରୋହିତ ଏବଂ ଦେହଲିଆମାନେ ସମସ୍ତେ ଆସିକରି ପିଲାକେ ଏତକେ ଖେଲାଯିବ। ଖେଲେଇ ସାରିଲା ପରେ ପିଲାକେ ବକ୍ତାଯିବ ଯେ ତୁଇ କାଣା ଆସିଲୁ, ନାଇଁ ମୁଁ ଇଷ୍ଟ ଦେବୀ ପାଟଣେଶ୍ୱରୀ, ତାହେଲେ କିରିଆ କର, ନୁନ ଖାର ସୋରିଷ କିଲସ ଜିନିଷ ଯେତେ ଥିବ କଂସାଗିନା ସେ କିରିଆ କରତେଲ ଯିବା, ଆଉ କଂସାଗିନାକେ ଟାଣୁ ଧରିଦେବା ଯେ ମୁଇଁ ଯଦି ଦଶହରା ବିନା ଯଦି ସୁରା ଜାଗାରେ ମୁଁ ବଏଲ ଆସେ ତେବେ କଂସା ଭଳିଆ ଫାଟିଯିମି ବୋଲିକିରି ଫାଟି ଦିଏ, ଏତକେ ବନ୍ଦ କରି ଦିଆଯିବା। ଏତକେ ନଅମୀ ଦିନ ଫାଷ୍ଟ ବଏଲ ପାଟଣେଶ୍ୱରୀ, ତାହାକେ ଆନିକରି ଏତକେ ପାଠେ ପଡ଼କେ ଦିଆଯିବ। ଆସନ୍ତା ବର୍ଷ ଝାର ବଏଲ ଆନିସାରିଲେ ତାପରେ ଦେହଲିଆ ହେବ।

ଚୟନ କରାଯାଇଥିବା ବରୁଆଙ୍କୁ ଦେବୀଙ୍କ ମନ୍ଦିରକୁ ଅଣାହୁଏ। ମନ୍ଦିରରେ ଆଗରୁ ସଜ୍ଜିତ ହୋଇଥିବା ବାଦ୍ୟ ଯଥା ନିଶାନ, ଢୋଲ, ମୁହୁରୀ ଆଦିର ପ୍ରଚଣ୍ଡ ତାଳ, ଯାହାକୁ ଭର୍ଣ୍ଣିପାର କହନ୍ତି, ତାହା କ୍ରମାଗତ ବାଜୁଥାଏ ଏବଂ ଧୀରେ ଧୀରେ ବରୁଆ ଦେହରେ ଦେବୀ ଆବିର୍ଭୂତ ହୋଇଥାନ୍ତି।

0: ବିଭିନ୍ନ ପ୍ରଶ୍ନ ପଚାରି ଦେବୀ ବରୁଆ ଶରୀରରେ ଆବିର୍ଭୂତ ହୋଇଥିବା ପରୀକ୍ଷା ହୁଏ। ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଯେବେ ବିଶ୍ୱାସ ଆସେ ଯେ ଦେବୀ ଆସିଛନ୍ତି, ସେଇଠି ପରୀକ୍ଷା ଶେଷ ହୁଏ। ଚୟନ କରାଯାଇଥିବା ବରୁଆ ଏଥରକ ଦେବୀଙ୍କ ପୂଜା ସେବାର ଅଧିକାର ପାଆନ୍ତି। ବିଭିନ୍ନ ଉତ୍ସବ ଏବଂ ଯାତ୍ରାରେ ସେହି ବରୁଆଙ୍କ ଶରୀରକୁ ଦେବୀ ଆସନ୍ତି। ବରୁଆ ଏହାପରେ ଯଦି ଅପ୍ରାପ୍ତ ବୟସ୍କା କୁମାରୀକୁ ବିବାହ ହୋଇଥାଏ, ତେବେ ନିଜ ସ୍ତ୍ରୀକୁ ପ୍ରାପ୍ତ ବୟସ୍କା ହେବା ପରେ ଘରକୁ ଆଣିବାର ଅନୁମତି ପାଇଥାଏ।
1: ଆଶ୍ୱିନ ମାସ ଅମାବାସ୍ୟା ତିଥି ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରାକୁ ଦଶହରା ଯାତ୍ରା ବା ବୟଲ ଯାତ୍ରା କୁହାଯାଏ। ପାଟଣାଗଡ଼ ପାଖରେ ଥିବା ଶମଶେର ନାମକ ଗାଁର ଜଙ୍ଗଲ ଭିତରୁ ବରୁଆ ଦେହରେ ଦେବୀ ଆସନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସବ ହୁଏ। ଅମାବାସ୍ୟା ପରଦିନ ପ୍ରତିପଦାରେ ପାଟଣାଗଡ଼ ପାଖର ଆଉ ଏକ ଗାଁ କୌଡ଼ିଆର ଜଙ୍ଗଲରୁ ଦେବୀ ପାଟଣେଶ୍ୱରୀ ବରୁଆ ଦେହରେ ଆସି ପାଟଣାଗଡ଼ରେ ବିଜେ ହୁଅନ୍ତି। ରାଜାଙ୍କ ଶସ୍ୟଭଣ୍ଡାର ଯାହାକୁ ଖମାର ବୋଲି କୁହାଯାଏ, ସେଠାରେ ଥିବା ଦେବୀ ଦଶମତୀଙ୍କୁ ପ୍ରଥମେ ପାଟଣେଶ୍ୱରୀ ଭେଟନ୍ତି ଏବଂ ସେଠାରେ ବଳି ପଡ଼ିଥାଏ।

0: ପାଟଣେଶ୍ୱରୀ ମନ୍ଦିରର ଦେହଲିଆ ଶ୍ରୀ ଅଭିମନ୍ୟୁ ସିଂହଦେବ
1: ବଂଶ ପରମ୍ପରାଗତ ଯେନ୍ଟା ପୂଜା ପଦ୍ଧତିରେ ନିୟମ କାନୁନ ଯେଉଁଟା ଅଛି ସେ ନିୟମ କାନୁନ ହିସାବରେ ପୂଜା କରାଯାଉଛି। ମାନେ ଆମର ତ ତିନିଟା ସମୟ ଅଛି, ମାନେ ସକାଳ ସମୟ, ଉପରବେଳା ସମୟ, ସନ୍ଧ୍ୟା ସମୟ, ତିନିଟା ସମୟ ଅଛି। ତିନି ସମୟରେ ଦେବୀଙ୍କୁ ମାନେ ସକାଳ ରୂପଟା ବି ଗୋଟେ ରୂପ, ମଧ୍ୟାହ୍ନ ରୂପ ଗୋଟେ, ସନ୍ଧ୍ୟା ରୂପ ଗୋଟେ, ତିନିଟା ପ୍ରକାର ମନ୍ଦିର ଅଛି ଆଜ୍ଞା। ଯଦି ଦୁର୍ଗା ମନ୍ଦିର ବଳିବେ ତ ଗୋଟେ ମନ୍ତ୍ର ଅଛି, ଏଇଟା ହେଉଛି କାଳୀ, କାଳୀଙ୍କର ଗୋଟେ ମନ୍ତ୍ର ଅଛି, ତାପରେ ବୈଦିକ ଗୋଟେ ଦୁର୍ଗା ମନ୍ତ୍ର ଅଛି।
2: ଦେବୀ ପାଟଣେଶ୍ୱରୀଙ୍କ ମୁଖ୍ୟ ଯାତ୍ରା ଦଶହରା ଶୁକ୍ଳ ନବମୀ ଦିନ ହୁଏ। ତିନିଜଣ ବରୁଆଙ୍କ ଦେହରେ ଦେବୀ ସମଲେଶ୍ୱରୀ, ଦଶମତୀ ଏବଂ ପାଟଣେଶ୍ୱରୀଙ୍କ ସହ ଢୋଲ, ମୁହୁରୀ, ବିର୍କାଲି, ନିଶାନ, ତାସା ଏବଂ ଘଣ୍ଟ ବାଦ୍ୟରେ ବାଦ୍ୟକାର ଏବଂ ଭକ୍ତମାନେ ମିଶି ପାଟଣେଶ୍ୱରୀଙ୍କ ମନ୍ଦିରରୁ ବାହାରି ସହର ପରିକ୍ରମା କରନ୍ତି। ସହର ବୁଲିବା ପୂର୍ବରୁ ତିନି ଦେବୀଙ୍କ ଶୋଭାଯାତ୍ରା ଗଡ଼ ଭିତରେ ଥିବା ସାତଟି ଜାଗାରେ ଖଣ୍ଡା ପ୍ରହାର କରନ୍ତି।
0: ଭର୍ଣ୍ଣିପାରରେ ଦେବୀଙ୍କ ବାଦ୍ୟ ତଥା ବରୁଆଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଘଣ୍ଟି, ଯାହାକୁ ଘୁଲଘୁଲା ବୋଲି କୁହାଯାଏ, ଏହି ଦୁଇ ବାଦ୍ୟର ମିଶ୍ରିତ ଶବ୍ଦରେ ଚତୁର୍ଥିକ କମ୍ପି ଉଠେ। ସହର ପରିକ୍ରମା ସମୟରେ ଅନେକ ଜାଗାରେ ଭକ୍ତମାନେ ଦେବୀଙ୍କ ପୂଜାର୍ଚ୍ଚନା କରି ଭୋଗ ଲଗାନ୍ତି। ନିଶ୍ୱାସ ଫୁଲି ଉଠୁଥିବା ଭଳି ସ୍ୱରରେ ବରୁଆ ଦେହରେ ଆବିର୍ଭୂତା ଦେବୀ ଭକ୍ତମାନଙ୍କ ସଙ୍ଗେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରି ସେମାନଙ୍କର ବିଭିନ୍ନ ହାରିଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ସମସ୍ୟାର ସମାଧାନ ମଧ୍ୟ କରନ୍ତି।

0: ଆନନ୍ଦ ଉଲ୍ଲାସ ଏବଂ କୌତୁହଳ ଭରା ଏହି ଯାତ୍ରା ସେଇ ନବମୀ ଦିନ ରାତ୍ରିରେ ସମାପ୍ତ ହୁଏ। ସାଂସାରିକ ଜୀବନର ଘଟଣା ଦୁର୍ଘଟଣା ଓ ଅଭାବ ଅସୁବିଧାକୁ ନେଇ ବ୍ୟସ୍ତ ଲୋକମାନସରେ ଏଭଳି ପାରମ୍ପରିକ ଯାତ୍ରା ଏକ ପବିତ୍ର ଭାବନା ସୃଷ୍ଟି କରିଥାଏ।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପୀଠ ପରିକ୍ରମା। ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି, ଉପସ୍ଥାପନାରେ ଥିଲେ ବନ୍ଦନା ପଟ୍ଟନାୟକ ଏବଂ ରବୀନ୍ଦ୍ର ନାରାୟଣ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର ସପ୍ତମ ଭାଗ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ, ପ୍ରଥମେ ଆକାଶବାଣୀ ଦିଲ୍ଲୀ ଏବଂ ପରେ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଭରଦ୍ୱାଜ ଆଶ୍ରମରେ ଆସନରେ ରାମଙ୍କୁ ବସାଇ କାନ୍ତା ବିଚ୍ଛେଦ କଷ୍ଟ ଖେଦ କଥା ଶୁଣିଲେ। ବାତଜ ହନୁମାନ ମନରେ ଗର୍ବ ହୋଇ ଭାବିଲେ, ସବୁ କଥା ମୋ ଦ୍ୱାରା ହିଁ ସମ୍ଭବ ହୋଇଛି। ବନ୍ଦ୍ୟ ଅର୍ଥାତ୍ ଦେବତାମାନଙ୍କ ବନ୍ଦନୀୟ ରାମ ତାହା ଜାଣି ତାଙ୍କୁ

ବାରୁଣୀ ବନକୁ ପଠାଇଲେ। ସେଠି ମାୟା କରି ମହାଭୁଜ ନାମ ରାକ୍ଷସକୁ ଦେଖାଇଲେ। ବିଭାବରି ବା ରାତି ଆସିଗଲେ ପଦ୍ମ ଭିତରେ ମଧୁପ ବା ଭ୍ରମର ବନ୍ଦୀ ହେବା ଭଳି ହନୁମାନ ତା ବାହୁରେ ବନ୍ଦୀ ହୋଇ ରାତି ସାରା ରହିଲେ। ରାମ ନାମ ସ୍ମରଣରେ ପ୍ରଭାତରେ ସେଥିରୁ ମୁକ୍ତ ହେଲେ। ପରାଜିତ ହନୁମାନ ନିସ୍ତେଜ ହୋଇ ଆସି ରାମଙ୍କୁ ଭେଟିଲେ। ରାମ ତାଙ୍କୁ ବୋଧ ଦେଇ କହିଲେ, ପିଞ୍ଜରାବଧ ବ୍ୟାଘ୍ରକୁ ନାସାରେ ଛେଦ କରାଇ ବ୍ୟଥା ଦେଲେ ମଧ୍ୟ ସେ ବାଘ ହୋଇ ରହେ, କେହି ତାକୁ ବିମର୍ଦ୍ଦନ କରିବାରେ କ୍ଷମ ହୁଏ ନା ବା ତାର ନିନ୍ଦା ହୁଏ ନା। ଯେଉଁ ତ୍ରାସ ବା ଭୟ ହୋଇଛି ତାହା ବିଘ୍ନ ଶୂନ୍ୟ ହେବ। ଆଜିଠାରୁ ତୁମେ ଜଗତ ବିଜୟୀ ହୁଅ। ଏତକ କହି କୈକେୟ ବା ଭରତଠାରୁ ଖବର ଜାଣିବା ପାଇଁ ପଠାଇଲେ। ପ୍ରଭୁ କହିଥିଲେ ଶୃଙ୍ଗବେରର ପାଳକ ସବରରାଜ ଗୁହକ ସଙ୍ଗେ ଦେଖା ହୋଇଯିବ। ବାଟରେ ତାହା ସଙ୍ଗେ ମେଳ ହୋଇ ତାର ପ୍ରଭୁଙ୍କ ପ୍ରତି କେତେ ରାଗ ବା ଅନୁରାଗ ଜାଣିଲେ ହନୁମାନ। ବରାଟକ ବିନା ଅର୍ଥାତ୍ କଉଡ଼ି ନ ଦେଇ ଗିରେ ବା କେବଳ କଥା କହି ତାକୁ କିଣିଲେ ହନୁମାନ। ଶୃଙ୍ଗବେର ଅର୍ଥ ଅଦା, କଉଡ଼ି ନ ଦେଇ ତାକୁ ଖାଇ ରାଗ ବୋଲି ଜାଣିଲା। ରାମଙ୍କ କଥା ଶୁଣି ସେ ଶୃଙ୍ଗବେର ପ୍ରତି ଖୁସି ହୋଇଗଲା। ଏହାପରେ ସେ ବ୍ୟୋମନାସିକା ବା ଭରତୀୟା ପକ୍ଷୀ ପ୍ରାୟ ଗଗନ ମାର୍ଗରେ ବିଳାସ କଲେ। ବଲ୍ମିକ ବା ଉଇହୁଙ୍କାରୁ ଇନ୍ଦ୍ରଧନୁ ଆକାଶକୁ ଗଲା ଭଳି ହନୁମନ୍ତ ବିଚିତ୍ର ଭାବେ ଅଯୋଧ୍ୟା ଗମନ କଲା। ସବରରାଜା ଗୁହକ ଏହା ଦେଖିବାକୁ ଉତ୍ସୁକ ବା ଆଗ୍ରହୀ ହେଲେ। ଭରତଖଣ୍ଡରୁ ଲକ୍ଷେ ନୃପତି ସସୈନ୍ୟ ଆସି ଭରତ ନନ୍ଦୀଗ୍ରାମରେ ରଖିଛନ୍ତି। ଜଳପାତ୍ରରେ ବହୁ ତାରକା ଖଚିତ ଆକାଶ ବିମ୍ବିତ ହେବା ଭଳି ସେ ସ୍ଥାନ ଦେଖାଯାଉଛି। ହନୁମାନ ଭାବିଲେ ଭରତ ଓ ଲକ୍ଷ୍ମଣ ଦୁଇଜଣ ବିମାତାଙ୍କ ପୁତ୍ର। ତା ମଧ୍ୟରୁ ଲକ୍ଷ୍ମଣ କେତକୀର ସୁବାସିତ ପୁଷ୍ପ ଆଉ ଅନ୍ୟ ଜଣେ ସେହି କେତକୀର କଣ୍ଟକିତ ପତ୍ର ଭଳି ମନେ ହେଉଛି। ଉପରେ ରହି ଶୁଣିଲେ ସେହି ରାଜାମାନେ କଥାଭାଷା ହେଉଛନ୍ତି। ଲଙ୍କାକୁ କଟକାଇ ବା ଘେରାଉ କରିବା ଲଗ୍ନ କେଉଁ ଦିନ? ତାଙ୍କ ବିବେକକୁ ଆସିଲା ଏ ଲାଙ୍ଗଳି ଅର୍ଥାତ୍ ନଡ଼ିଆ ଗଛ, ବାହାର କର୍କଶ ଅଥଚ ଗର୍ଭରେ ରସ। ବ୍ୟୋମ ବା ଆକାଶରୁ ଖସି ଭରତଙ୍କୁ ପ୍ରଣିପାତ କଲେ ହନୁମାନ। ହନୁମାନଙ୍କୁ ଆଲିଙ୍ଗନ କଲେ ଭରତ। ବାର୍ତ୍ତା କ'ଣ ପଚାରିବାରୁ ପ୍ରଭୁଙ୍କ ବିଜୟ କଥା କହିଲେ।

0: ପ୍ରଚାରକଲୁ କବି ସମ୍ରାଟ ଉପେନ୍ଦ୍ର ପାଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାନୁମତୀ ସାହୁ। କଣ୍ଠଶିଳ୍ପୀମାନେ ଥିଲେ ତୃପ୍ତି ଦାସ, ମିତାଲି ଚିନର, କେଶବ ଚନ୍ଦ୍ର ରାଉତ ଓ ବିଜୟ କୁମାର ଜେନା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଏହି ବିଜ୍ଞାପନ।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରରେ ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ତୁ ମୋ ଆଖିର ତାରା। ଗାଇଛନ୍ତି ସଂଘମିତ୍ର, ଗୀତ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର, ସଙ୍ଗୀତ ମଳୟ ମିଶ୍ର।

ପାଗଳ ପ୍ରେମୀ କଥାଚିତ୍ରରେ ଶୁଣନ୍ତୁ ଏହି ଗୀତଟି। ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ ଗାଇଛନ୍ତି ଟି ଶୌରୀ ଓ ମନ୍ମଥ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତା ବନ୍ଧୁ, ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା, ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା, ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଆପଣମାନେ ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ ତେଜାବ ଚଳଚ୍ଚିତ୍ରରୁ ମିଳିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ନୀତିନ ମୁକେଶ, ଅଲକା ୟାଗ୍ନିକ ଓ ଶବୀର କୁମାର। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ଫେରିଲାଲ।

ଶୁଭ ସକାଳ ଶ୍ରୋତାବନ୍ଧୁ, ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ପରିସରକୁ। ମୁଁ ଆପଣଙ୍କ ସାଥିରେ ଅଛି ସାଗରିକା।

ଓଡ଼ିଶାର ଋତୁଚକ୍ରରେ ଶରତ ଋତୁ ଏକ ଅତ୍ୟନ୍ତ ମନୋରମ ଋତୁ। ବର୍ଷା ଋତୁର ଅବସାନ ପରେ ଶରତର ଆଗମନ ହୁଏ। ନୀଳ ଆକାଶରେ ଧଳା ଧଳା ମେଘ ଭାସିବା, ମୃଦୁ ପବନ ବହିବା ଓ ପ୍ରକୃତିର ସବୁଜିମା ମଧ୍ୟରେ ଧଳା କାଶତଣ୍ଡି ଫୁଲର ସମାରୋହ ଶରତକୁ ଆହୁରି ସୁନ୍ଦର କରିଦିଏ। ଶରତ ଆସିଲେ ନଦୀକୂଳ, ଚାଷ ଜମିର ଆଳ, ରାସ୍ତା ପାର୍ଶ୍ୱ ଓ ଖୋଲା ପଡ଼ିଆରେ କାଶଫୁଲ ଫୁଟି ଉଠେ। କାଶତଣ୍ଡି ଏକ ଘାସ ଜାତୀୟ ଉଦ୍ଭିଦ। ଏହାର ଫୁଲ ଧଳା ଓ ତୁଳା ପରି ନରମ ଦେଖାଯାଏ। ଶରତର ହାଲୁକା ପବନରେ କାଶଫୁଲ ଦୂରରୁ ମନେ ହୁଏ ଯେପରି ମାଟି ଉପରେ ଧଳା ତରଙ୍ଗ ଖେଳୁଛି। ନୀଳ ଆକାଶ ଓ ଧଳା କାଶତଣ୍ଡି ଫୁଲର ମିଶ୍ରଣ ପ୍ରକୃତିକୁ ଏକ ଅପୂର୍ବ ରୂପ ଦେଇଥାଏ। କାଶତଣ୍ଡି ଫୁଲ ଫୁଟିବା ଶରତ ଆଗମନର ଏକ ପ୍ରାକୃତିକ ସଙ୍କେତ। ଗ୍ରାମାଞ୍ଚଳରେ କାଶ

ମନର ସୌନ୍ଦର୍ଯ୍ୟ ଦେଖିଲେ ମନ ଆନନ୍ଦରେ ଭରିଯାଏ। ଏହି ସମୟରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଆଦି ପର୍ବ ପାଳନ କରାଯାଏ। କାଶତଣ୍ଡି ଫୁଲର ଧଳା ରଙ୍ଗର ଶରତର ପବିତ୍ରତା ଓ ଶାନ୍ତିର ପ୍ରତୀକ ପରି ମନେ ହୁଏ। ତେଣୁ ଶରତ ଆସିଲେ ଲୋକମାନଙ୍କ ମନରେ ପାର୍ବଣର ଆନନ୍ଦ ଜାଗ୍ରତ ହୁଏ। ଶରତ ଋତୁରେ ଆଗମନ ସହିତ ପ୍ରକୃତି ଧଳାକାଶ ତଣ୍ଡି ଫୁଲରେ ସଜେଇ ଉଠେ। ନୀଳ ଆକାଶ, ଧଳା ମେଘ, ଶୀତଳ ପବନ ଓ କାଶଫୁଲର ଦୋଳନ ମିଶି ଏକ ଅପୂର୍ବ ପ୍ରାକୃତିକ ଦୃଶ୍ୟ ସୃଷ୍ଟି କରେ। କାଶତଣ୍ଡି ଫୁଲ ଆମକୁ ଶରତର ଆଗମନ ସୂଚାଇବା ସହିତ ପ୍ରକୃତିର ସରଳ ଓ ନିର୍ମଳ ସୌନ୍ଦର୍ଯ୍ୟର ଅନୁଭବ ଦିଏ। ତେଣୁ ଶରତର କାଶଫୁଲ ଆମ ଓଡ଼ିଆ ଜୀବନ, ସଂସ୍କୃତି ଓ ପ୍ରକୃତି ସହିତ ଅତି ନିବିଡ଼ ଭାବରେ ଜଡ଼ିତ।

ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କର ପ୍ରତି ଶ୍ରଦ୍ଧା, କୃତଜ୍ଞତା ଓ ସମ୍ମାନ ପ୍ରଦର୍ଶନର ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା ହେଉଛି ପିତୃପକ୍ଷ। ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଭାଦ୍ରବ ଅଶ୍ୱିନ ମାସର କୃଷ୍ଣ ପକ୍ଷକୁ ପିତୃପକ୍ଷ ବା ଶ୍ରାଦ୍ଧ ପକ୍ଷ କୁହାଯାଏ। ଏହି ସମୟରେ ପରଲୋକଗତ ପିତା ମାତା, ଜେଜେବାପା ଜେଜେମା ଓ ଅନ୍ୟ ପିତୃପୁରୁଷଙ୍କୁ ସ୍ମରଣ କରି ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ଓ ଦାନଧର୍ମ କରାଯାଏ। ଏହା କେବଳ ଏକ ଧାର୍ମିକ କର୍ମକାଣ୍ଡ ନୁହେଁ, ବରଂ ପୂର୍ବପୁରୁଷଙ୍କ ପ୍ରତି କୃତଜ୍ଞତା ଓ ତାର ପ୍ରତୀକ। ପିତୃଶବ୍ଦର ଅର୍ଥ ପୂର୍ବପୁରୁଷ, ଯେଉଁମାନଙ୍କର ତ୍ୟାଗ, ପରିଶ୍ରମ ଓ ଆଶୀର୍ବାଦରେ ପରିବାର ଓ ବଂଶର ଉନ୍ନତି ହୋଇଛି, ସେମାନଙ୍କୁ ସ୍ମରଣ କରିବାର ଏକ ଅବସର ହେଉଛି ପିତୃପକ୍ଷ। ଏହି ଦିନଗୁଡ଼ିକରେ ପରିବାରର ସଦସ୍ୟମାନେ ନିଜ ପିତୃପୁରୁଷଙ୍କୁ ସ୍ମରଣ କରି ତାଙ୍କ ନାମରେ ଶ୍ରାଦ୍ଧ ଓ ତର୍ପଣ କରନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ ଏହାଦ୍ୱାରା ପିତୃପୁରୁଷଙ୍କର ଆତ୍ମାର ଶାନ୍ତି କାମନା କରାଯାଏ। ଏହି ପିତୃପକ୍ଷରେ ମଧ୍ୟ ଦାନ ଧର୍ମକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଆବଶ୍ୟକତା ଥିଲେ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଦାନ କରାଯାଇପାରେ। ଗରିବ ଓ ଅସହାୟକୁ ଭୋଜନ କରାଇବା, ଗାଈ, କୁକୁର, କାଉ ଆଦି ପ୍ରାଣୀକୁ ଖାଦ୍ୟ ଦେବା ମଧ୍ୟ କେତେକ ପରିବାର ପରମ୍ପରାର ଅଂଶ। ଏହା ମଧ୍ୟରେ ଦୟା, ସେବା ଓ ମାନବିକତାର ଭାବନା ବିକଶିତ ହୁଏ। ପିତୃପକ୍ଷ ହେଉଛି ଆମ ପୂର୍ବପୁରୁଷଙ୍କୁ ସ୍ମରଣ କରିବା, ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଓ ପରିବାରର ପରମ୍ପରାକୁ ସମ୍ମାନ କରିବା। ଏକ ପବିତ୍ର ଅବସର ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ, ଦାନ ଧର୍ମ ଓ ଅନ୍ୟାନ୍ୟ ପରମ୍ପରାର ମୂଳ ଉଦ୍ଦେଶ୍ୟ ହେଉଛି ଶ୍ରଦ୍ଧା ଓ କୃତଜ୍ଞତା। ତେଣୁ ଏହି ପରମ୍ପରାକୁ ଆଡ଼ମ୍ବର ଅପେକ୍ଷା ଭକ୍ତି, ଶ୍ରଦ୍ଧା, ସେବା ଓ ମାନବିକତା ସହିତ ପାଳନ କରିବା ଉଚିତ।

ଦେଶର ସୁରକ୍ଷା ଓ ସାର୍ବଭୌମ୍ୟତ୍ୱ ରକ୍ଷା କରିବାରେ ଆମେ ସଶସ୍ତ୍ର ବାହିନୀର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଭାରତୀୟ ସେନା, ନୌସେନା ଓ ବାୟୁସେନା ଏହି ତିନୋଟି ବାହିନୀ ଦେଶର ସୁରକ୍ଷାର ତିନୋଟି ମୁଖ୍ୟ ସ୍ତମ୍ଭ। ସେଥିମଧ୍ୟରୁ ଭାରତୀୟ ବାୟୁସେନା ଆକାଶପଥରେ ଦେଶକୁ ସୁରକ୍ଷା ପ୍ରଦାନ କରିଥାଏ। ପ୍ରତିବର୍ଷ ଅକ୍ଟୋବର 8 ତାରିଖରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଏହି ଦିନ ଆମେ ବାୟୁସେନାର ସାହସ, ତ୍ୟାଗ, ଶୃଙ୍ଖଳା ଓ ଦେଶ ସେବାକୁ ସମ୍ମାନ ଜଣାଇଥାଉ। ଭାରତୀୟ ବାୟୁସେନାର ସ୍ଥାପନା 8 ଅକ୍ଟୋବର 1932 ହୋଇଥିଲା। ସମୟକ୍ରମେ ଏହା ଆଧୁନିକ ପ୍ରଯୁକ୍ତି, ଉନ୍ନତ ବିମାନ ଓ ପ୍ରଶିକ୍ଷିତ ଯବାନଙ୍କ ସହିତ ଏକ ଶକ୍ତିଶାଳୀ ବାୟୁସେନାର ପରିଣତ ହୋଇଛି। ଭାରତୀୟ ବାୟୁସେନାର ପ୍ରଧାନ କାର୍ଯ୍ୟ ହେଉଛି ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା, ଶତ୍ରୁପକ୍ଷର ଆକାଶପଥକୁ ଆସୁଥିବା ବିପଦକୁ ପ୍ରତିହତ କରିବାରେ ବାୟୁସେନା ସର୍ବଦା ସଜାଗ ରହେ। ଏହା ବ୍ୟତୀତ ଯୁଦ୍ଧ ସମୟରେ ସୈନିକ ଓ ଆବଶ୍ୟକ ସାମଗ୍ରୀ ପରିବହନ, ନିରୀକ୍ଷଣ, ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସହାୟତା କରିବା ମଧ୍ୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ବନ୍ୟା, ଭୂମିକମ୍ପ, ଘୂର୍ଣ୍ଣିଝଡ଼ ଓ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ବାୟୁସେନା ଉଦ୍ଧାର

ରିଲିଫ କାର୍ଯ୍ୟରେ ଅଂଶ ନେଇଥାଏ। ବାୟୁସେନାର କାର୍ଯ୍ୟ କରୁଥିବା ଯବାନମାନଙ୍କର ଜୀବନ ଅତ୍ୟନ୍ତ କଠିନ। ସେମାନେ କଠୋର ପ୍ରଶିକ୍ଷଣ ଗ୍ରହଣ କରନ୍ତି ଏବଂ ଯେକୌଣସି ଜରୁରୀ ପରିସ୍ଥିତିରେ ସମ୍ମୁଖୀନ ହେବାକୁ ସଦା ପ୍ରସ୍ତୁତି। ଭାରତୀୟ ବାୟୁସେନା ଆମ ଦେଶର ଗୌରବ ଓ ସୁରକ୍ଷାର ଏକ ମୁଖ୍ୟ ଆଧାର। 8 ଅକ୍ଟୋବର ବାୟୁସେନା ଦିବସ ଆମକୁ ବାୟୁ ଯୋଦ୍ଧାମାନଙ୍କ ସାହସ, ତ୍ୟାଗ ଓ ଦେଶ ସେବାକୁ ସ୍ମରଣ କରାଏ। ସେମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଆମେ ଏହି ଦିନ ଭାରତୀୟ ବାୟୁସେନାର ସମସ୍ତ ବୀର ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ନିଜ ନିଜର କର୍ତ୍ତବ୍ୟ ସଚ୍ଚୋଟ ଭାବେ ପାଳନ କରିବାର ସଂକଳ୍ପ ନେବା ଉଚିତ।

ସମୁଦ୍ର ଓ ମହାସାଗରର ଗଭୀର ଜଳରାଶି ମଧ୍ୟରେ ଅସଂଖ୍ୟ ପ୍ରକାରର ଜଳଜୀବ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଟୋପସ୍ ଏକ ଅତ୍ୟନ୍ତ ବିଚିତ୍ର, ବୁଦ୍ଧିମାନ ଓ ଆକର୍ଷଣୀୟ ସାମୁଦ୍ରିକ ପ୍ରାଣୀ। ପ୍ରତିବର୍ଷ ଅକ୍ଟୋବର ମାସ 8 ତାରିଖକୁ ଅକ୍ଟୋପସ୍ ଦିବସ ପାଳନ କରାଯାଏ। ଏହି ଦିନ ଅକ୍ଟୋପସ୍ର ବିଶେଷତା ଓ ସାମୁଦ୍ରିକ ପରିବେଶରେ ଏହାର ଭୂମିକା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଏ। ଅକ୍ଟୋପସ୍ ଏକ ସାମୁଦ୍ରିକ ଅମେରୁଦଣ୍ଡୀ ପ୍ରାଣୀ। ଏହା ମୋଲସ୍କା ପର୍ବତର ଏବଂ ସେଫାଲୋପୋଡା ଶ୍ରେଣୀର ଅନ୍ତର୍ଭୁକ୍ତ। ଅକ୍ଟୋପସ୍ର ଦେହ ନରମ ଓ ଏହାର ମୁଣ୍ଡ ସହିତ 8ଟି ବାହୁ ରହିଥାଏ। ଏହି 8ଟି ବାହୁ ଏହାର ମୁଖ୍ୟ ପରିଚୟ। ପ୍ରତ୍ୟେକ ବାହୁରେ ଅନେକ ଶୋଷକ କପ୍ ବା ସକର ଥାଏ, ଯାହାଦ୍ୱାରା ଏହା ବସ୍ତୁକୁ ଧରିପାରେ ଏବଂ ନିଜ ଚାରିପାଖରେ ପରିବେଶକୁ ଅନୁଭବ କରିପାରେ। ଅକ୍ଟୋପସ୍ ଶରୀରର ଗଠନ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ବହୁତ ଭିନ୍ନ। ଏହାର କୌଣସି ହାଡ଼ ନଥିବାରୁ ଏହା ଅତ୍ୟନ୍ତ ସକ୍ରିୟ।

ସ୍ଥାନ ମଧ୍ୟରେ ପ୍ରବେଶ କରିପାରେ। ଏହାର 8ଟି ବାହୁ ଏକା ସାଙ୍ଗରେ ବିଭିନ୍ନ କାମ କରିପାରେ। ଅକ୍ଟୋପସ୍ର ଆଖି ମଧ୍ୟ ବହୁତ ବିକଶିତ। ଏହା ଆଲୋକ ଓ ଅନ୍ଧକାରର ତଫାତ ବୁଝିପାରେ ଏବଂ ନିଜ ଚାରିପାଖରେ ପରିବେଶକୁ ଭଲ ଭାବରେ ଦେଖିପାରେ। ଅକ୍ଟୋପସ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଗୁଣ ହେଉଛି, ଏହା ନିଜ ଚର୍ମର ରଙ୍ଗ ଓ ଆକୃତିର ପରିବର୍ତ୍ତନ ଆଣିପାରେ। ଏହା ଶତ୍ରୁଙ୍କଠାରୁ ଲୁଚିବା ଓ ପରିବେଶ ସହିତ ମିଶିଯିବାର ସାହାଯ୍ୟ କରେ। ଅକ୍ଟୋପସ୍ ଦିବସ କେବଳ ଏକ ବିଶେଷ ଦିନ ନୁହେଁ, ଏହା ସମୁଦ୍ର ଓ ସାମୁଦ୍ରିକ ଜୀବଜଗତ ପ୍ରତି ଆମର ଦାୟିତ୍ୱକୁ ମନେ ପକାଇଥାଏ। ସମୁଦ୍ର ପ୍ରଦୂଷଣ, ପ୍ଲାଷ୍ଟିକ୍ ବର୍ଜ୍ୟ, ଅତ୍ୟଧିକ ମାଛ ଧରା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଜୀବମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଦିନ ଆମେ ସମୁଦ୍ରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ୍ ବ୍ୟବହାର କରାଇବା ଓ ସାମୁଦ୍ରିକ ଜୀବଜନ୍ତୁଙ୍କର ସୁରକ୍ଷା ପାଇଁ ସଚେତନ ହେବା ଉଚିତ।

ଆସନ୍ତା ଜାଣିବ ଆଜିର ଦିନରେ ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1871 ଆଜିର ଦିନରେ ଆମେରିକାର ଚିକାଗୋ ସହରରେ ଦୁଇ ଦିନ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ 300 ଲୋକଙ୍କ ମୃତ୍ୟୁ, 17,450 ଘର ଧ୍ୱଂସ ହୋଇଯାଇଥିଲା। 1936 ପ୍ରସିଦ୍ଧ ହିନ୍ଦୀ କଥାକାର ଏବଂ ଔପନ୍ୟାସିକ ପ୍ରେମଚାନ୍ଦଙ୍କ ନିଧନ ହୋଇଥିଲା। 1965 ଆଜିର ଦିନରେ ଲଣ୍ଡନରେ ଡାକଘର ଟାୱାର ଖୋଲିଥିଲା। 1973 ଆଜିର ଦିନରେ ବ୍ରିଟେନର ପ୍ରଥମ ସ୍ୱତନ୍ତ୍ର ରେଡ଼ିଓ ଷ୍ଟେସନ LBCର ପ୍ରସାରଣ ଆରମ୍ଭ ହୋଇଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କର ଦେହାନ୍ତ ଆଜିର ଦିନ 1979 ହୋଇଥିଲା। 1998 ଭାରତ ଫ୍ଲାଇଟ୍ ସେଫ୍ଟି ଫାଉଣ୍ଡେସନର ସଦସ୍ୟ ହେଲା। 2004 କେନିଆ ପରିବେଶବିତ୍ ୱାଙ୍ଗାରା ମାଥାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା। 2005 ଦକ୍ଷିଣ ଏସିଆରେ ଭୀଷଣ ଭୂକମ୍ପ ହଜାର ହଜାର ଲୋକଙ୍କର ପ୍ରାଣହାନି ହୋଇଥିଲା। 2007 ଆଜିର ଦିନରେ ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ମହମ୍ମଦ ନସିମ୍ଙ୍କୁ 13 ବର୍ଷ ଜେଲ୍ ହୋଇଥିଲା।

ଆସନ୍ତା ଜାଣିବ କିଛି ସ୍ଥାନୀୟ ଖବର। କଳାହାଣ୍ଡିର ସ୍ଥାନୀୟ ଜ୍ଞାନକୌଶଳ ଓ ପାରମ୍ପରିକ କଳାକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଲେଖକ କଳା ପରିଷଦର 73ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ହୋଇଯାଇଛି। ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କର ପୌରହତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ଓଡ଼ିଶା ବିଦ୍ୟାଳୟ ସମୂହ ବାର୍ଷିକ ଖେଳକୁଦ ପ୍ରତିଯୋଗିତାରେ କଳାହାଣ୍ଡିକୁ ସଫଳତା ମିଳିଛି। କେନ୍ଦୁଝରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ଆଥଲେଟ୍ ପିୟୁଷା ଟ୍ରିପଲ୍ ଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ପାଇଛନ୍ତି। ସେହିପରି ମାନସ ମାଝୀ 200 ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଓ 100 ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ସରକାର ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ପରିସରରେ ନମସେବା ଗାଥା ଅନ୍ତର୍ଗତ ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସେବାସିତ ସଂକଳ୍ପ ଅଭିଯାନ ହୋଇଯାଇଛି। ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ନୂଆପଡ଼ା ସ୍ଥାନୀୟ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଜିଲ୍ଲାର ଶିଳ୍ପ କ୍ଷେତ୍ରରେ ନୂତନ ନିବେଶକ ପ୍ରୋତ୍ସାହନ ଏବଂ ନିବେଶକଙ୍କୁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ସୁଯୋଗ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗିଲ୍ ଇଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି କି ଆଜି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 32 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 65% ଓ ପବନର ବେଗ 10 କିଲୋମିଟର ବେଗରେ ବୋହିବାର ସମ୍ଭାବନା ରହିଛି।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ କିପରି ଲାଗିଲା ଚିଠି ମାଧ୍ୟମରେ ଜଣାଇବେ। ଆମ ଠିକଣାଟି କହି ରଖୁଛୁ, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ତାହେଲେ ଏଇଠି ଶେଷ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆକାଶବାଣୀ ଭବାନୀପାଟଣ, ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଜାଣି ରଖନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12 ଏବଂ ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଦିନ 12:30 କଣ୍ଠଶିଳ୍ପୀମାନେ ହେଲେ ଶେଖର ଚନ୍ଦ୍ର ଘୋଷ, ସ୍ୱାଗତିକା ମହାପାତ୍ର, ମହମ୍ମଦ ସିକନ୍ଦର ଆଲମ ଓ ସୁଚିତ୍ର ମହାପାତ୍ର। ଚାଷର କଥା ଶୁଣିବେ ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପ କାର୍ଯ୍ୟକ୍ରମରେ ଶୁଣିବେ ଦିନ 1:20। ଆଜିଥିରେ ରହିଛି ଲାଇଭ୍ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର କୁଛ୍ କୁଛ୍ ହୋତାଏରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟଗ୍ନିକ। ଗୀତ ସମୀର, ସଙ୍ଗୀତ ଯତୀନ ଲଲିତ।

ଶ୍ରୋତାବନ୍ଧୁ, ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଏକ ସୂଚନା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଛନ୍ତି କାର୍ଯ୍ୟକ୍ରମ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି 9 ତାରିଖ ଆପଣମାନେ ଶୁକ୍ରବାର ଦିନ ଶୁଣିପାରିବେ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତି କୃପାମୟୀ ମା ତାରା ତାରିଣୀ ପ୍ରଯୋଜନା ହୃଷିକେଶ ପଣ୍ଡା। 10 ତାରିଖ ଶନିବାର ଦିନ ଶୁଣିବେ ପୁରୀ କେନ୍ଦ୍ର ପ୍ରସ୍ତୁତି ମା ବିମଳା ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ମା ବିରଜା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ସୋମବାର 12 ତାରିଖ ଦିନ

0: ଶୁଣିପାରିବେ ଜୟପୁର କେନ୍ଦ୍ର ପ୍ରସ୍ତୁତି ମା କଣ୍ଠାଭାଷଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। ଆସନ୍ତା 13 ତାରିଖ ମଙ୍ଗଳବାର ଦିନ ଶୁଣିପାରିବେ କେନ୍ଦୁଝର ପ୍ରସ୍ତୁତି ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା। 14 ତାରିଖ ବୁଧବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଦିନ ଗୁରୁବାର ଜୋରନ୍ଦା କେନ୍ଦ୍ର ପ୍ରସ୍ତୁତି ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗୀରଥି ମିଶ୍ର। 16 ତାରିଖ ଶୁକ୍ରବାର ଦିନ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। 17 ତାରିଖ ଶନିବାର ଦିନ ଶୁଣିବେ କଟକ କେନ୍ଦ୍ର ପ୍ରସ୍ତୁତି ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଦିନ ଶୁଣିପାରିବେ କଟକ କେନ୍ଦ୍ର ପ୍ରସ୍ତୁତି ମା କଟକ ଚଣ୍ଡୀ ପ୍ରଯୋଜନା ସୁମିତ୍ରା ମହାପାତ୍ର। 19 ତାରିଖ ସୋମବାର ଦିନ ଶୁଣିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତି ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଦିନ ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରସ୍ତୁତି ମା ବାଟମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। ଏବଂ ଶେଷରେ 21 ତାରିଖ ବୁଧବାର ଦିନ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ବିଜୟର ପର୍ବ ବିଜୟ ଦଶମୀ ପ୍ରଯୋଜନା ଭାଗୀରଥି ମିଶ୍ର। ସୂଚନାଟି ଏତିକିରେ ଶେଷ ହେଲା।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-KYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତିକାର ହେଲେ ମଜରୁ ସୁଲତାନପୁରୀ, ସଙ୍ଗୀତ ନୁସରତ ଫତେ ଅଲ୍ଲୀ ଖାଁ, କଥାଚିତ୍ର କର୍ତ୍ତୁଷ।

ଆପଣମାନେ ଶୁଣୁଛନ୍ତି ମୁସ୍ମୁସୁ ଗୀତଟି ପ୍ୟାର୍ ମେ କଭି କଭି କଥାଚିତ୍ରରୁ। ଗାଇଛନ୍ତି ଶାନ୍, ଗୀତ ବିଶାଲ ରାଜକୌଶଲ, ସଙ୍ଗୀତ ବିଶାଲ ସିରାଜ ଏବଂ ସମ୍ରାଟ। କଥାଚିତ୍ର ପ୍ୟାର୍ ମେ କଭି କଭି।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ମଜରୁ ସୁଲତାନପୁରୀଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ। ଗୀତ ନୁସରତ ଫତେ ଅଲ୍ଲୀ ଖାଁ, କଥାଚିତ୍ର କର୍ତ୍ତୋଷ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଶେଖର ଚନ୍ଦ୍ର ଘୋଷ, ଗୀତିକାର ହେଲେ ନିମାଇ ମହାନ୍ତି।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲମ। ଗୀତିକାର ହେଲେ ସତ୍ୟ ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷ ଗୀତିଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲମ ଏବଂ ସୁଚିତ୍ରା ମହାପାତ୍ର। ଗୀତିକାରୀ ହେଲେ ସତ୍ୟ ପଟ୍ଟନାୟକ।

ଶୁଣିଲି କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ଜନି ଆରୁ, ଲଇନି। ତ ଏସବୁ ଚାଷ କରବାର ଭିତରେ ଚାଷୀ ଦାଦାମାନଙ୍କର ଗୋଟେ ମୁଖ୍ୟ ଫସଲ ହେଉଛି ଧାନ। ଯଦି ଏବର୍ଷମିଆକେ ଦେଖ୍ମା ବୋଇଲେ ଏ ବର୍ଷାଦିନିଆ ଧାନ ଫସଲ ଆମର ଚାଷୀ ଦାଦାମାନଙ୍କର ଲାଗି ବେଶୀ ଗୁରୁତ୍ୱପୂର୍ଣ୍ଣ ଆଏ। କାରଣ ହେଲା, ଯେନ ପାଣିର ସୁବିଧା ଅଛି ସେ ଜାଗାମାନଙ୍କେ ଛାଡ଼ିଦେଲେ ଅଧିକାଂଶ ଚାଷୀ ଦାଦାମାନେ ଇ ଧାନ ଫସଲ ଉପରେ ଏକା ନିର୍ଭର କରିଥିସନେ। ଇ ସମୟନେ ଧାନ ଫସଲକେ ଭିନ୍ନ ଭିନ୍ନ ପୋକମାନେ ଆକ୍ରମଣ କରିଥିସନ୍, ଯାହାଦ୍ୱାରା ଚାଷୀ ଦାଦାମାନେ ବେଶୀ ଅସୁବିଧାର ସାମ୍ନା କରବାକେ ପଡ଼ିଥିସିଏ। ଇ ପୋକମାନଙ୍କର ଭିତରେ କେତେଟା ମୁଖ୍ୟ ପୋକ ହେଲେ କାଣବିନ୍ଧା ପୋକ, ଧଳା ପିଠିଆ, ଗୁଣ୍ଡି ପୋକ, ପତ୍ରମୁଡ଼ା ପୋକ, ବଙ୍ଗି ପୋକ, ନଳି ପୋକ, କଟୁଆ ପୋକ, ଆର୍ କିଏ କିଏ ଇଟାକେ କେଣ୍ଡାକଟା ପୋକ ବୋଲିକରି ବି କହିଥିସନେ, ବରିହା ପୋକ, ଗନ୍ଧି ପୋକ। ଇ ସବକର ଉତ୍ପାଦ ବେଶୀ କରି ବଢ଼ିଯାଇସିଏ। କଥା ହଉଛେ ଇମନକେ ଦମନ କରବାର୍ ଲାଗି ସାଧା ହି ପାସେ ବଜାରରେ ମିଳୁଥିବାର କୀଟନାଶକ ଔଷଧକେ ଆମର ଚାଷୀ ଦାଦାମାନେ ବ୍ୟବହାର କରିଥିସନେ। ମାତ୍ର ପରିବେଶ ସୁରକ୍ଷା କଥାକେ ଚିନ୍ତା କର୍ମା ବୋଇଲେ ଆମର ପାଖେ ପାଖେ ଥିବାର ଭିନ୍ନ ଭିନ୍ନ ଗଛମାନକେ ଆମର ଚାଷୀ ଦାଦାମାନେ ବ୍ୟବହାର କରି କରି ଇ ପୋକମାନଙ୍କେ ଦମନ କରିପାରବେ। ତ ଇ ଗଛମାନଙ୍କର ଭିତରେ ଗୋଟେ ଗଛେ ନିମ୍ ଗଛ ବୋଲିକରି, କାହିଁ କେନ୍ ଯୁଗନୁ ନିମ୍କେ ଭିନ୍ନ ଭିନ୍ନ ରୋଗ ଆରୁ ପୋକ ଦମନ ଲାଗି ଗାଁ ଗହଲି ନେଇ ଇଟାକେ ବ୍ୟବହାର କରି ଆସୁଛନେ। ମାତ୍ର ଧାନ ଫସଲର ପୋକ ଦମନ ଲାଗି ନିମ୍ ଗଛର ଭିନ୍ନ ଭିନ୍ନ ଅଂଶକେ କେନ୍ ହିପାସେ ବ୍ୟବହାର କରାଯାଇପାରବା, ସେଥିର୍ ଲାଗି ଇ ଉପରେ ଆମର କୃଷି ବୈଜ୍ଞାନିକ ଆଜ୍ଞାମାନେ କେତେ ପ୍ରକାରର ଅନୁସନ୍ଧାନ କରି ଆସିଛନେ। ନିମ୍ ଗଛର କୀଟନାଶକ ଗୁଣତତ୍ଵକେ ବ୍ୟବହାର କରି କରି ଭିନ୍ନ ଭିନ୍ନ ନିମ୍କେ ଆଧାର କରି କରି କୀଟନାଶକ ଔଷଧ ବି ତିଆରି ହେଇପାରୁଛେ। ଇସବକର ଭିତରୁ ନେଥ୍ରିନ୍, ନିମ୍ବିସିଡ଼ିନ୍, ନିମ୍ ଗୋଲ୍ଡ ଇସବୁ ଔଷଧ ଧାନ ପୋକର ଦମନ ଲାଗି ବ୍ୟବହାର କରାଯାଇକରି ଇନେ ଆମର ଚାଷୀ ଦାଦାମାନେ ସଫଲ ବି ହେଇପାରିଛନେ। ଇସବୁ ଔଷଧକେ 1 ଲିଟର ପାଣି ପିଛା 2 ମିଲିଲିଟର ମିଶେଇ ଦେଇକରି ପତର ଉପରେ ଏଇଟାକେ ଝିଟିଦେମା ବୋଇଲେ ମାଟିଆ ଗୁଣ୍ଡି ପୋକ, ଧଳା ପିଠିଆ, ଗୁଣ୍ଡି ପୋକ, ପତ୍ରମୁଡ଼ା ପୋକ ଆରୁ ନଲି ପୋକ ଇସବୁ ଗଛର ବାହାର ଅଂଶନେ ରହୁଥିବାର ପୋକମାନଙ୍କେ ଦମନ କରାଯାଇପାରବା। ମାତ୍ର କଥା ହେଉଛେ ସବୁ ଜାଗାନେ ଆରୁ ସବୁ ସମୟନେ ଇଟା ମିଲବାରଟା ସମ୍ଭବ ନେଇସେ। ଯେନ୍ ଚାଷୀ ଦାଦାମାନଙ୍କର ଆଗ ପାଖ ନିମ୍ ଗଛ ଅଛେ ବୋଇଲେ ସେମାନେ ନିମ୍ ମଞ୍ଜି, ତେଲ, ପତର ଆରୁ ଛାଲିକେ ସିଧା ସିଧା ବ୍ୟବହାର କରିପାରବେ ଆରୁ ପୋକମାନଙ୍କେ ବି ଦମନ କରିପାରବେ। ନିମ୍ ମଞ୍ଜିକେ ଶୁଖେଇ ଦେଇକରି ତାକେ ଗୁଣ କରି ଦେଇକରି 1 ଲିଟର ପାଣି ପିଛା 15-20 ଗ୍ରାମ ମଞ୍ଜି ଗୁଣ 5 ମିଲିଲିଟର ସାବୁନ ପାଣି ସନେ ଭିଜେଇ ଦେଇକରି ଗୋଟେ ରାତ ରଖିଦେମା। ଠିକ୍ ସକାଳ ପୁଆକେ ତାକେ ଛାନି ଦେଇକରି ସେ ପାଣିକେ ଏକା ପତରମାନଙ୍କର ଉପରେ ଝିଟିଦେମା ବୋଇଲେ ମାଟିଆ ଗୁଣ୍ଡି ପୋକ, ଧଳା ପିଠିଆ ପୋକ, ଗୁଣ୍ଡି ପୋକ, ପତ୍ରମୁଡ଼ା ପୋକ ଆରୁ ନଲି ପୋକ ମାନକେ ଆମେ ଦମନ କରିପାର୍ମା। ସେନ୍ତା ଆମେ ମଞ୍ଜିର ବ୍ୟବହାର ନେଇ କରୁଛୁଁ ବୋଇଲେ 5-8 ମିଲିଲିଟର ନିମ୍ ତେଲକେ ସାବୁନ ପାଣି ସନେ ମିଶେଇ କରି ପତରମାନଙ୍କର ଉପରେ ସିଞ୍ଚନ କରିପାର୍ମା। ସେନ୍ତା ମାଟିଆ ଗୁଣ୍ଡି ପୋକ ଆରୁ ଧଳା ପିଠିଆ ପୋକର ଦମନ ଲାଗି ଗୋଟେ ଥର ପତର ଉପରେ ଝିଟିଲା ପଛେ 10 ଦିନ ଅନ୍ତରନେ ଆର୍ ଥରେ ପତର ଉପରେ ଝିଟିଲା ବେଲ୍କେ ଇ ଦ୍ରବଣ ଯେନ୍ତା ଗଛର ତଲ ପଥକେ ଲାଗିଯିବା ସେଥିର୍ ଲାଗି ବି ଦେଖ୍ବାକେ ପଡ଼୍ବା। କାରଣ ହଉଛେ ଇ ପୋକମାନେ ଠିକ୍ ପାଣିର ଉପର ଭାଗ ନେ ଥିବାର ଗଛର କାଣମାନଙ୍କର ଭିତରେ ଲୁକି କରି ଥିସନ୍। ଧାନ ଗଛେନେ ପତ୍ରମୁଡ଼ା ପୋକ, ନଳି ପୋକ, ପତ୍ରଖିଆ ପୋକ ଇସବୁ ଦେଖାଦେଉଛେ ବୋଇଲେ ନିମ୍ ମଞ୍ଜି ଆରୁ ତାର ତେଲକେ ଛାଡ଼ି କରି ନିମ୍ ଛାଲି ଆରୁ ପତରକେ ସିଝେଇ କରି ପତରମାନଙ୍କର ଉପରେ ଝିଟିଦେମା ବୋଇଲେ ପୋକମାନେ ଆରୁ ଧାନ ଗଛମାନଙ୍କେ ନେଇ ଖାଇପାରନ୍ନା ଆରୁ ପୋକ ଆକ୍ରମଣ ଆରମ୍ଭ ସମୟାନେ ଇଟାକେ ପ୍ରୟୋଗ କର୍ମା ବୋଇଲେ ଫସଲକେ ବି ରକ୍ଷା କରାଯାଇପାରବା।
0: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଦର୍ଶକଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଜୀବନର ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି, ତମେ ଭଲ ଅନୁଭବ କର। ଯେପରିକି RBI ତମ ଅନକ୍ଲେମ୍ ଡିପୋଜିଟ୍ର ଯତ୍ନ ନିଏ।
2: ଅନକ୍ଲେମ୍ ଡିପୋଜିଟ୍ର ଅର୍ଥ ହେଉଛି ସେହି ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBIର DEA ପାଣ୍ଠିକୁ ଯାଏ। ଆପଣଙ୍କ ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ୍ ରାଶି ଗୁଡ଼ିକୁ ଫେରସ୍ତ ପାଆନ୍ତୁ।
1: RBI କହିଛି ସଚେତନ ହୁଅନ୍ତୁ
2: ଆଉ ସତର୍କ ରୁହନ୍ତୁ।
3: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
4: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
5: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
6: PM କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। October 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। PM କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
7: ହ୍ୟାଲୋ
8: ହ୍ୟାଲୋ,
7: କିଏ
8: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
7: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
8: ଆମ ଫୋନ ନମ୍ବର ହେଲା 0667029562329568।
7: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
8: ହ୍ୟାଲୋ,
7: କିଏ?
8: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
9: ମନ୍ କି ବାତ୍, ପ୍ରଧାନମନ୍ତ୍ରୀ ଆକାଶବାଣୀ ପର।
10: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେଁ ଅଗର ଆପ କୁଛ କହିନା ଚାହତେ ହୈଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
9: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
10: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।

ନମସ୍କାର ଶ୍ରୋତା ଭଉଣୀ, ଶକ୍ତିରେ ବା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ଆପଣଙ୍କ ସାଥୀ ସସ୍ମିତା ମହାନ୍ତି।

ଆଜି ଆପଣମାନେ ଅନୁରୋଧ କରିପାରିବେ କିଛି ଭକ୍ତି ସଙ୍ଗୀତ, ସେଗୁଡ଼ିକ ହେଲା କାଶ ତଣ୍ଟି ଫୁଲେ ଫୁଲେ, ଫୁଲ ଆଣିଛି ମା ପରି ଆଉ, ମଙ୍ଗଳ ଆଳତୀ, ପୁରୀକୁ ସୁନ୍ଦର ମା ତୋର ମନପର। ସୁମଧୁର ଗୀତ ଶୁଣିବା ପାଇଁ ଆମକୁ ଫୋନ୍ କରନ୍ତୁ ଏହି ନମ୍ବରରେ, ନମ୍ବରଟି ହେଲା 2956232958। ତାହେଲେ ଶୀଘ୍ର ଫୋନ୍ କରନ୍ତୁ, ଆପଣଙ୍କ ସହିତ ଆମର ଏହି ସମ୍ପର୍କକୁ ଆହୁରି ନିବିଡ଼ କରନ୍ତୁ। ଦେଖିବା କେଉଁ ଭଉଣୀଟି କଲ୍ କରିଛନ୍ତି। ବୋଧେ ଲାଗିପାରୁନି। ଶରତର ଆଗମନ ସହିତ ପ୍ରକୃତିର ରୂପରେ ଏକ ଅଦ୍ଭୁତ ପରିବର୍ତ୍ତନ ଦେଖାଯାଏ। ନୀଳ ଆକାଶ, ଧଳା ଧଳା କାଶତଣ୍ଡିର ଦୋଳ, ଶିଉଳି ଫୁଲର ସୁଗନ୍ଧ ଏବଂ ମନରେ ଭକ୍ତିର ଭାବ, ସବୁକିଛି ଯେପରି ଆଗାମୀ ଦୁର୍ଗାପୂଜାର ଆଗମନୀ ବାର୍ତ୍ତା ଦିଏ, ଏହି ସମୟ ଓଡ଼ିଆ ଜୀବନରେ କେବଳ

ପର୍ବର ସମୟ ନୁହେଁ, ଏହା ହେଉଛି ଆମ ପରମ୍ପରା, ଆସ୍ଥା, ପିତୃସ୍ମରଣ ଓ ଶକ୍ତି ଉପାସନାର ଏକ ପବିତ୍ର ସମୟ। ତେବେ ଶ୍ରୋତା ଭଉଣୀ, ଚାଲନ୍ତୁ ଏଇଠି ଗୋଟିଏ ସୁନ୍ଦର ଭକ୍ତି ସଙ୍ଗୀତଟେ ଶୁଣିନେବା।

0: ଆମର ଷୋଳ ପୂଜା ଆରମ୍ଭ ହୋଇଗଲାଣି, ପିତୃପକ୍ଷ ଚାଲିଛି, ଆଉ 2 ଦିନ ଗଲେ ମହାଳୟା ବି ଆସୁଛି। ତ ଆପଣ ଏଇ ଦୁର୍ଗା ପୂଜାରେ ଆପଣ କ'ଣ ଆଉ ମାନେ ଆପଣ କେତେ ଖୁସି ଅଛନ୍ତି ମା ଦୁର୍ଗାଙ୍କୁ ଦେଖିବା ପାଇଁ?
1: ଖୁସି, ଆମେ ତ ଆମର ଯୋଉ ଆମର ପଶ୍ଚିମ ଓଡ଼ିଶାର ଆମେ ଭାଇ ଯୋତା,
0: ହଁ
1: ଆମକୁ ବହୁତ ଖୁସି ଲାଗେ।
0: ହଁ, ଭାଇ ଯୋତାରେ କେମିତି କ'ଣ ପୂଜା କରନ୍ତି?
1: ଉପାସନା କରୁ, ଝିଅ ଭଉଣୀ ମାନେ ସମସ୍ତେ ମିଶିକି।
0: ଆଜ୍ଞା,
1: ଗାଧେଇ ଯିବୁ।
0: ହଁ।

0: ଭାଇଜୈତାରେ କେମିତି କ'ଣ ପୂଜା କରନ୍ତି?
1: ଉପାସନା କରୁ, ଝିଅ ଭଉଣୀ ମାନେ ସମସ୍ତେ ମିଶିକି ଗାଧେଇ ଯିବୁ। ମାନେ ପୂଜାର ଆମର ଯେତେ ଅଛି ସୁବିଧା କରୁଛୁ ଆଉ।
0: ସେଦିନ ନିର୍ଜଳା ରୁହନ୍ତି ନାଇଁ କି? ପାଣି ବି ପିଅନ୍ତି?
1: ନିର୍ଜଳା ଉପାସ କରୁ।
0: ଆଚ୍ଛା, ସବୁ ପୂଜା ସରିକି ନା ପୁଣି ଦର୍ଶନ କରିବା ପାଇଁ ଯାଆନ୍ତି ମାଙ୍କୁ? ହଁ ଭଉଣୀ, ଆଉ କ'ଣ କୁହନ୍ତୁ ଭଉଣୀ। ହ୍ୟାଲୋ
1: ହ୍ୟାଲୋ।
0: ହଁ ଭଉଣୀ, ଆଉ କ'ଣ କୁହନ୍ତୁ, ଆଉ କେତେ ଖୁସି ଅଛନ୍ତି? ଆଉ କ'ଣ ନୂଆ ଡ୍ରେସ୍ କରାହେଇଛି କି ଆପଣଙ୍କର ମାନେ ଭାଇ ଜୁଆଁତିଆ ପାଇଁ?
1: ହଁ କରାହେଇଛି।
0: ଆଚ୍ଛା ଭଲ, ତାହେଲେ ଆପଣ କେଉଁ ଜାଗାରୁ କହିଲେ? ଟିଟଲାଗଡ଼ରୁ?
1: ଟିଟଲାଗଡ଼ ଡଙ୍ଗରପଡ଼ାରୁ କହିଲି।
0: ଡଙ୍ଗରପଡ଼ା, ଆଚ୍ଛା ଠିକ୍ ଅଛି ଭଉଣୀ। ଆଉ ଆମେ ପୁଣି ଆପଣ ନେକ୍ସଟ ଗୁରୁବାରରେ ପୁଣି ଆପଣ କଲ୍ କରନ୍ତୁ, କଥା ହେବା। ତାହେଲେ ଆପଣଙ୍କ ମନପସନ୍ଦ ଗୀତ ଶୁଣିନେବା।
1: ହଉ ଦିଦି, ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ଆପଣ ଆମକୁ ଫୋନ୍ କରିଥିବାରୁ।

0: ଏବେ ତ ଭଲ ଭଲ ପନିପରିବା ସବୁ ମିଳୁଛି ନାଇଁ କି? ହଁ, ଆଉ ସମସ୍ତେ ଖାଇସାରିଲେଣି?
1: ହଁ ଖାଇ ସାରିଲ
0: ଆଜ୍ଞା, ତାହେଲେ ଠିକ୍ ଅଛି ଭଉଣୀ। ହ୍ୟାଲୋ।
1: ହ୍ୟାଲୋ,
0: ହଁ ଭଉଣୀ, ଆଉ କ'ଣ କୁହନ୍ତୁ, ଆପଣ ଆଉ କ'ଣ କହିବା ପାଇଁ ଚାହୁଁଛନ୍ତି କୁହନ୍ତୁ, ଆମ ସାଙ୍ଗରେ କଥା ହୁଅନ୍ତୁ। ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର?
1: ପୁଅ ଅଛି, ଝିଅ ଅଛି, ଝିଅ ଗୋଟେ, ପୁଅ ଦୁଇଟି।
0: ଆଚ୍ଛା, ପୁଅ ଝିଅ କ'ଣ ପଢ଼ାପଢ଼ି କରୁଛନ୍ତି?
1: ନାନୀ ସ୍ତ୍ରୀ ପଢୁଛି
0: ହଁ, ଆଉ
1: ଡିପ୍ଲୋମା,
0: ଆଚ୍ଛା,
1: ଆଉ ବାବୁ
0: ହଁ, ତାହେଲେ ବାବୁ ପଢ଼ାପଢ଼ି ବି କରୁଛନ୍ତି ନାଇଁ କି?
1: କରୁଛି 10 କ୍ଲାସ୍ ଗୋଟେ, ଆର ଗୋଟେ 7 କ୍ଲାସ୍।
0: ଆଚ୍ଛା ଆଚ୍ଛା ଭଉଣୀ, ଆପଣଙ୍କ ବାରିପଟେ କ'ଣ ବଗିଚା ସବୁ କରିଛନ୍ତି, ପନିପରିବା ଲଗାଉଛନ୍ତି?
1: ହଁ,
0: କ'ଣ କ'ଣ ଲଗାଇଛନ୍ତି?
1: କାଙ୍କଡ, ମୂଳା, ଜହ୍ନି, ବରବଟି,
0: ଆହା,
1: ସେମି।
0: ଆଚ୍ଛା, ତାହେଲେ ଏଇଟା କ'ଣ ବିକ୍ରି କରନ୍ତି ନା ଖାଲି ଘର ପାଇଁ ଚାଷ କରିଛନ୍ତି?
1: ଘର ପାଇଁ
0: ଆଉ ଫୁଲ ଗଛ ବି ଲଗାଇଛନ୍ତି?
1: ଫୁଲ ଗଛ ହଁ ଅଛି।
0: ଆଚ୍ଛା, ତାହେଲେ ଠିକ୍ ଅଛି ଭଉଣୀ, ଆଉ ଆମ ମନ ପସନ୍ଦର ଗୀତଟି ଶୁଣି ନେବା। ଆପଣ ଆମକୁ ଫୋନ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭଉଣୀ।
1: ଧନ୍ୟବାଦ, ନମସ୍କାର।
0: ଆଜ୍ଞା।

0: ପରି ଆଉ ଗୋଟେ ଅଛି, ସେଇଟା ଶୁଣି ନେବା।
1: ମା ପରି ଅଛି ଆଉ କଣ, ଫୁଲ ପରି କଣ
0: ଫୁଲ
1: କଣ
0: ଆଣିଛି
1: ବିଷୟ।
0: ସେଟା ବି ବାଜି ସାରିଛି। ଆଉ ଅଛି ମଙ୍ଗଳ ଆଳତି, ପୁରୀକୁ ସୁନ୍ଦର ମା ପରି ଆଉ।
1: ହଁ ମାଙ୍କ ଉପରେ ତ ଗୀତ ଶୁଣିବା, ମା ପରି ମା ପରି ଗୋଟେ ଗୀତ ଶୁଣିବା ବାପା,
0: ମା
1: ଯଦି
0: ପରି
1: ସେଇଟା
0: ଆଉ।
1: ଆଗରୁ ହଁ ଯଦି ସେଇଟା ଆଗରୁ କେହି କହିନାହାନ୍ତି ତ ସେଇଟା ଶୁଣିବା।
0: ହଁ ଠିକ୍ ଅଛି। ଆଚ୍ଛା ଭଉଣୀ କୁହନ୍ତୁ, ଏବେ ତ ବର୍ତ୍ତମାନ ଆମର ଷୋଳ ପୂଜା ଚାଲିଛି, ପିତୃପକ୍ଷ ଚାଲିଛି, ଆଉ 2 ଦିନ ଗଲେ ମହାଳୟା ଆସୁଛି, ତ
1: ହଁ
0: ଆପଣ ଦୁର୍ଗା ପୂଜା ପାଇଁ କେମିତି ପ୍ରସ୍ତୁତି, ଆପଣଙ୍କର କ'ଣ କେମିତି ଚାଲିଛି?
1: ଅପା ସବୁ ତ ପ୍ରସ୍ତୁତି ତ କହିଲେ ଆମର ଦେବୀ ପୀଠ ମାନଙ୍କରେ ଯୋଉ ତାଙ୍କର ମନ୍ଦିର ମାନଙ୍କରେ ଆଉ ଆମ ଗାଁରେ ଯୋଉ ସବୁ ମେଢ ମାନେ ହୁଏ ଦେବୀ ପୀଠ ମାନଙ୍କରେ ସେଇଟା ଦୁର୍ଗା ମୟୀ ମୂର୍ତ୍ତି କରିକି ଦୁର୍ଗା ଆମ ଚଣ୍ଡୀ ପାହାଡ଼ରେ ଆମ ପାଖରେ ଆମ ଘର ପାଖରେ ଆଗରେ ଆମ ଦେବୀ ପୀଠ ଅଛନ୍ତି, ସେଇଠି ଆମର 3 ଦିନ ପୂଜା ହୁଏ ଦୁର୍ଗା ପୂଜା ଚଣ୍ଡୀ ପାଠରେ, ତ
0: ଆଚ୍ଛା
1: ସେଇଠି ସବୁ ପ୍ରସ୍ତୁତି ଚାଲିଛି ଅପା, ମୂର୍ତ୍ତି ତିଆରି ଚାଲିଛି, ମୂର୍ତ୍ତି ତିଆରି କରୁଛନ୍ତି ଆଉ ତାଙ୍କ ସବୁ ସାଜସଜ୍ଜା ପାଇଁ ସବୁ ପ୍ରସ୍ତୁତି ଚାଲିଛି ଗାଁରେ ବି ଯୋଉଠି ଅନୁଷ୍ଠିତ ହେବ ଦୁର୍ଗା ପୂଜା, ସବୁଆଡେ ପିଲାମାନେ ଲାଗି ପଡିଛନ୍ତି, ଯୁବକ ମାନେ ମାଙ୍କର ଆସିବା ପାଇଁ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ତାଙ୍କୁ ଚାହିଁ ବସିଛି, ମା ଆସିବେ ଧରାଧାମକୁ, ତ ଗାଁରେ ବି ଗହଳ ଚହଳ ଉତ୍ସବ ମୁଖର, ସବୁ ଦୋକାନ ବଜାର ଭିଡ, ତାପରେ ଦୋକାନ ବଜାର ବି ଭିଡ ହଉଛି, ତାପରେ ନାନୀ ଭଉଣୀ ମାନେ ଆସିବେ ଏଇ ପିତୃପକ୍ଷ ଗଲେ ତାଙ୍କୁ ନେଇ ଗଲେ ସେମାନେ ଆସିବେ, ତ ସେମାନେ ଆସିଲେ ଝିଅମାନେ ଭଉଣୀ ମାନେ ସେଟା ହଉଛି ଘର ବି ସବୁ ଭଲ ଲାଗିବ ଗହଳ ଚହଳ ଲାଗିବ, ତ ସବୁ ପ୍ରସ୍ତୁତି ସେମିତି ଠିକ ଚାଲିଛି, ତାପରେ ଏଇଟା ପିତୃପକ୍ଷ ତ ଲାଗିଛି ଆଉ ଆମର 10 ତାରିଖ ଅମାବାସ୍ୟା ଆମର
0: ଏଇଟା ବହୁତ ସୁନ୍ଦର ପବିତ୍ର ପର୍ବ, କାରଣ ପିତୃପକ୍ଷରେ ଆମେ ପୂର୍ବଜମାନଙ୍କୁ ଆମେ ମନେ ପକଉଛୁ, ଆଉ ତାଙ୍କର ଆଶୀର୍ବାଦ ନିହାତି ରହିବା ଦରକାର, ତେବେ ଯାଇ ଆମର ଭବିଷ୍ୟତରେ ଉନ୍ନତି ହବ, ନାଇଁ କି ଭଉଣୀ?
1: ହଁ ନିଶ୍ଚିତ ପାଖେ ଯୋଉଠି ଥାନ୍ତି ସେ ପିତୃପୁରୁଷ ତାଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ଥାଉ, ଆମ ପରିବାର ଉପରେ ସବୁବେଳେ ସେ ଶାନ୍ତିରେ ଥାନ୍ତି, ତ ମାନଙ୍କୁ ତାଙ୍କ ଉଦ୍ଦେଶ୍ୟରେ ଆମେ କିଛି ଅର୍ପଣ କରୁଛୁ ଅଛି ବୋଲି ପିତୃପକ୍ଷରେ, ଆଉ ସେମାନେ ପ୍ରକୃତରେ ଯଦି ଅଛ ତାଙ୍କର ଆତ୍ମା ତ ଯୋଉଠି ଥିବ ତ ନିଶ୍ଚିତ ପାଇବେ ସେମାନେ
0: ନିଶ୍ଚିତ ଭାବରେ। ଆମର ତ ସେଇ ସଂସ୍କୃତି ପରମ୍ପରା ଚାଲି ଆସିଛି, କାରଣ ଆଶ୍ୱିନ ମାସ ଆସିଲା ମାନେ ଆମେ ଏଇ 15 ଦିନ ପିତୃପକ୍ଷ ପାଳନ କରୁ, ଆଉ ପୂର୍ବପୁରୁଷଙ୍କୁ ଆମେ କ'ଣ ପିଣ୍ଡ ଦାନ କରୁ, ନାଇଁ କି ତର୍ପଣ କରୁ, ତ ଆମର ଗୋଟେ ଆସ୍ଥା ଅଛି, ବିଶ୍ୱାସ ଅଛି ଯେ ନିଶ୍ଚିତ ଭାବରେ ଆମ ପୂର୍ବପୁରୁଷମାନେ ଶାନ୍ତି ମିଳିବ, ତାଙ୍କୁ ଶାନ୍ତି ପାଇବେ,
1: ଶାନ୍ତି ପାଇବେ, ଆଶୀର୍ବାଦ କରିବେ ନିଜର ପୁଅ ଝିଅ ନାତି ନାତୁଣୀ ଉପରେ, ତ ଆଉ ଗୋଟେ କଥା କହିବି, ଆଜି ହଉଛି ଆମର ଯେହେତୁ ଆମର ଆକାଶବାଣୀ ଏଇଟା ସବୁ ଆମ ଶିକ୍ଷା ସୂଚନା ପାଉଛୁ, ତ ଆଜି ବିଶ୍ୱ ଦୃଷ୍ଟି ଦିବସ, ତ ଆମେ ଆମର ଦୃଷ୍ଟି ଶକ୍ତିକୁ କେମିତି ସବୁବେଳେ ସୁସ୍ଥ ସୁନ୍ଦର ରଖିବା, ଏଇ ସୁନ୍ଦର ପୃଥିବୀକୁ ଆମର ଚକ୍ଷୁ ଅମୂଲ୍ୟ ଆମ ପାଇଁ ଭଗବାନଙ୍କ ଦାନ ସେଇଟା, ତ ଆମର ଚକ୍ଷୁକୁ ଆମେ କେମିତି ସୁସ୍ଥ ସୁନ୍ଦର ସବୁବେଳେ ଆମେ ପରୀକ୍ଷା କରିକି ଡାକ୍ତରଙ୍କ ପରାମର୍ଶ ନାଚ ଆମେ ଚକ୍ଷୁ ପରୀକ୍ଷା କରିକି ଯାହାର ଯୋଉ ଅସୁବିଧା ଅଛି ନିଶ୍ଚିତ ଆମର ଦୃଷ୍ଟି ଶକ୍ତି ଆମେ ଭଲ କରି ରଖିବା, ଆଉ ତାପରେ ସମସ୍ତେ ସଚେତନ ହେବା ନିଜ ଦୃଷ୍ଟି ଶକ୍ତି ପାଇଁ, ଆଉ ତାପରେ ଆମ ସମସ୍ତଙ୍କୁ ଆମ ଦୃଷ୍ଟିରେ ସମାନ ଦୃଷ୍ଟିରେ ଦେଖିବା, କରୁଣା ଦୃଷ୍ଟିରେ ଦେଖିବା, ଏଇଟା ବି ଆମ ପାଇଁ ଆମର ଗୋଟେ ଶିକ୍ଷା ଆମେ ପାଇବା କଥା କି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ତ ଏଇ ଦୃଷ୍ଟି ବିଶ୍ୱ ଦୃଷ୍ଟି ଦିବସରେ ମୁଁ ଏତିକି କହିବାକୁ ଚାହୁଁଛି ଆପଣ ସମସ୍ତେ ଶ୍ରୋତା ଭାଇ ଭଉଣୀ।
0: ହଁ ଭଉଣୀ କୁ ଆପଣଙ୍କ ସହିତ କଥା ହେଇକିନା ବହୁତ ଭଲ ଲାଗିଲା, ଆଉ ତାହେଲେ ଭଉଣୀ ଆପଣଙ୍କ ମନପସନ୍ଦର ଗୀତ ଶୁଣି ନେବା।
1: ହଁ ପା ନିଶ୍ଚିତ ଗୀତ ଶୁଣିବା, ଆଉ ଆପଣ ଆଉ ସବୁ ଶ୍ରୋତା ଭାଇ ଭଉଣୀ ସମସ୍ତେ
0: ଠିକ ଅଛି, ଆପଣ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି, ଆମେ ସମସ୍ତଙ୍କୁ ଜଣେଇ ଦେଉଛୁ ସ୍ୱର୍ଣ୍ଣପ୍ରଭା ଭଉଣୀଙ୍କର।
1: ହଁ ପା
0: ଆଜ୍ଞା ତାହେଲେ ଠିକ ଅଛି। ହଁ ଭଉଣୀ ଆପଣ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ ପା, ନମସ୍କାର
0: ଆଜ୍ଞା।

ପିତୃପକ୍ଷ ଆମକୁ ଅତୀତ ସହ ଯୋଡ଼ିଥାଏ, ଦେବୀ ପକ୍ଷ ଆମକୁ ନୂତନ ଆଶା ଓ ଶକ୍ତି ଦିଏ। ଏହି ଦୁଇଟିର ମଧ୍ୟରେ ମହାଳୟା ଏକ ସେତୁ ଭଳି। ମା ଦୁର୍ଗା ଆମ ସମସ୍ତଙ୍କ ଜୀବନରେ ଶାନ୍ତି, ସାହସ, ଶକ୍ତି ଓ ମଙ୍ଗଳ ଭରିଦିଅନ୍ତୁ। ପିତୃପୁରୁଷମାନଙ୍କ ଆଶୀର୍ବାଦ ଆମ ପରିବାର ଉପରେ ରହୁ। ମହାଳୟାର ପବିତ୍ର ଆଲୋକରେ ଆମ ସମସ୍ତଙ୍କ ଜୀବନ ଆଲୋକିତ ହେଉ। ଆଜିର ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବି। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ହ୍ୱାଟ୍ସଆପ୍ ନମ୍ବର 8895994143। ଏହି ଶୁଭକାମନା ସହ ଆଜି ପାଇଁ ଆମମାନଙ୍କଠାରୁ ବିଦାୟ ନେଉଛୁ, ଆପଣମାନଙ୍କଠାରୁ ବିଦାୟ ନେଉଛୁ। ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର। ଜୟ ମା ଦୁର୍ଗା। ଜୟ ଜଗତ ଜନନୀ।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣିପାରିଲେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ ତିନି ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି 57ତମ ଜିଏସ୍ଟି ପରିଷଦ ବୈଠକ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ 75 ବର୍ଷ ବୟସରେ ପରଲୋକ। ଡୋଞ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ। ଏବଂ ଭାରତୀୟ ବାୟୁସେନା ଆଜି ପାଳନ କରୁଛି 94ତମ ପ୍ରତିଷ୍ଠା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି। ଦେଶବ୍ୟାପୀ ଏହାର ପରିଚାଳନା ପାଇଁ 550,000ରୁ ଅଧିକ ଭିତ୍ତିଭୂମି କ୍ଷେତ୍ର କାର୍ଯ୍ୟ କରୁଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଟେଲିକମ୍ କ୍ଷେତ୍ର ଏବଂ ଡିଜିଟାଲ ସଂଯୋଗର ବିକାଶ ମୋବାଇଲ କଂଗ୍ରେସ ପ୍ଲାଟଫର୍ମ ଅନୁଧ୍ୟାନ କରିଛି। ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଏହି ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଗତ 12 ବର୍ଷ ମଧ୍ୟରେ ମୋବାଇଲ ଫୋନ୍ର ଉପଯୋଗ ବ୍ୟାପକ ହୋଇଛି। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚିପାରୁଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50,00,000 କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: बीते वर्षों में इंडिया मोबाइल कांग्रेस के माध्यम से बहुत कुछ हासिल किया है। हमारे सामने विकसित भारत का एक विराट संकल्प है। इसके लिए हमें अपने प्रयासों को निरंतर व्यापक करते रहना है। हमें IMC को एक ऐसा प्लेटफॉर्म बनाना है जो टेक्नोलॉजी, रिसर्च, इंडस्ट्री, इन्वेस्टमेंट और आइडिया का एक जंक्शन बन सके।
0: ଏହି ଅବସରରେ ଶ୍ରୀ ମୋଦି ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ଡିଜିଟାଲ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀ ରହିଛନ୍ତି। ଏହି ଚାରିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ, ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଅନ୍ୟାନ୍ୟ ପଦକ୍ଷେପର ବୈଧାନିକ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏକ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଔଷଧ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ରହୁଥିବା ଅସାଧୁ ବୁଝାମଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଏହି ଆବେଦନ ଦାଖଲ କରାଯାଇଛି। ଖଣ୍ଡପୀଠ କହିଛନ୍ତି ପ୍ରସ୍ତାବିତ କମିଟି ଅଂଶୀଦାରଙ୍କ ମତାମତକୁ ବିଚାର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ତର୍ଜମା କରି ତାଙ୍କର ସୁପାରିଶ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି 29 ଜାନୁଆରୀକୁ ଧାର୍ଯ୍ୟ କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର, କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଯୋଗ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5 ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରସ୍ତାବିତ ଯୋଜନା 5 କ୍ଷେତ୍ର, ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଆଦି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କର 75 ବର୍ଷ ବୟସରେ ପରଲୋକ ହୋଇଛି। ଗୋଆସ୍ଥିତ ଆଜି ସକାଳେ ତାଙ୍କ ବାସଭବନରେ ପାଟେକରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ହିନ୍ଦୀ ମରାଠୀ ଆଦି ସିନେମାରେ ଉତ୍କୃଷ୍ଟ ଅଭିନୟ

0: ପାଇଁ ସେ ପରିଚିତ ଥିଲେ। ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର, ଅବ୍ ତକ୍ ଛପନ, ୱେଲକମ୍ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ି ଯାଇଛନ୍ତି।
1: କଲମ ୱାଲି ଭାଇ କ୍ରାନ୍ତି ଲାନା ଚାହତି ଥି, କଲମ କେ ଜୋର ପର କାଲେ ବର୍ତ୍ତମାନ କୋ ଖତମ କରନା ଚାହତି ଥି, କୌନ ସମଝା ଉସକି ବାତ କୋ, କିସେ ଜଗାତି ଓ, ମୈ ଜାଗ ଗୟା, କୁଛ ଅଚ୍ଛା କାମ କରକେ ଜା ରହା ହୁଁ, ସୁକୁନ ହୈ, ଲେକିନ ଧ୍ୟାନ ମେ ରଖନା, ତୁମାରୀ ୟେ ଖାମୋଶୀ କଲ ତୁମାରେ ବଚ୍ଚୋ କେ ଲିଏ ରୋନା ବନ ଜାଏଗୀ।
0: ପୁନେ ନିକଟସ୍ଥ ଡୋଞ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଡୋଞ୍ଜେ ସହିତ ତାଙ୍କର ଅତ୍ୟନ୍ତ ଭାବନାତ୍ମକ ସମ୍ପର୍କ ରହିଥିବାରୁ ସେଠାରେ ଶେଷକୃତ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଶ୍ରୀ ପାଟେକରଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଲୋକଙ୍କ ହୃଦୟ ଏବଂ ମାନସପଟରେ ଛାପ ଛାଡ଼ିଯାଇଛି। ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ନାନା ପାଟେକର ଜଣେ ବହୁମୁଖୀ ଏବଂ ଅତ୍ୟନ୍ତ ଗୁଣୀ କଳାକାର ଥିଲେ। ଭାରତୀୟ ସିନେମାରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଶ୍ରୀ ପାଟେକର ପ୍ରତ୍ୟେକ ଭୂମିକାରେ ନିଜର ଚିନ୍ତାଧାରା ଓ ସୃଜନଶୀଳତାକୁ ପରିସ୍ଫୁଟ କରିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଅଭିନୟ ଜଗତରେ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ବେହତରିନ କଲାକାର ଥିଲେ ଜିନ୍ହୋନେ ଅଲଗ ଅଲଗ କିରଦାରୋ କେ ମାଧ୍ୟମ ସେ ଦର୍ଶକୋ କା ଦିଲ ଜିତା। ନାନା ପାଟେକର ଜୀ କା ଜୀବନ ତିରଙ୍ଗେ କି ଆନ ବାନ ଔର ଶାନ କେ ଲିଏ ସମର୍ପିତ ରହା। ଓ ବନ୍ଧନୋ ମେ ନହିଁ ରହେ, ପରିନ୍ଦେ କି ତରହ ଫିଲ୍ମୋ କେ ଆସମାନ ମେ ଉଡେ। ଉନ୍ହୋନେ ସମାଜ ମେ ବ୍ୟାପ୍ତ ବ୍ୟବସ୍ଥା ପର ଅପନି ଫିଲ୍ମୋ କେ ମାଧ୍ୟମ ସେ କରାରା ପ୍ରହାର କିୟା।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାଲିଆନା ୱାଲାବାଗ ସ୍ମାରକର ପୁନଃ ବିକାଶ ମାଧ୍ୟମରେ କିପରି ଦୃଷ୍ଟିକୋଣ ପରିପ୍ରକାଶ କରାଯାଇଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଜାଲିଆନା ୱାଲାବାଗର ନାମ ଉଚ୍ଚାରଣ ହେବା ମାତ୍ରେ ବ୍ରିଟିଶ ସରକାରଙ୍କର ନିର୍ମମତାର ଭୟଙ୍କର ସ୍ମୃତି ଉଜ୍ଜୀବିତ ହୋଇଥାଏ। 1919 ବୈଶାଖୀ ଦିବସରେ ଅମୃତସରର ଜାଲିଆନା ୱାଲାବାଗଠାରେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଶହ ଶହ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ଶହୀଦଙ୍କ ସ୍ମୃତିରେ ଜାଲିଆନା ୱାଲାବାଗ ସ୍ମାରକୀ ନିର୍ମାଣ କରାଯାଇଥିଲା। ଏହାକୁ ପୁନଃ ବିକଶିତ କରାଯାଇ 2021 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
2: ଆଇଓର ଭାନୋ ଜାଲିଆନାୱାଲା ବାଗ ବୋ ସ୍ଥାନ ହୈ ଜିସନେ ସର୍ଦ୍ଦାର ଉଧମ ସିଂ, ସର୍ଦ୍ଦାର ଭଗତ ସିଂ ଜୈସେ ଅନଗିନତ କ୍ରାନ୍ତିବୀର ବଲିଦାନିଓ ସେନାନିଓ ହିନ୍ଦୁସ୍ତାନ କି ଆଜାଦୀ କେ ଲିଏ ମର ମିଟନେ କା ହୌସଲା।
0: 94ତମ ଭାରତୀୟ ବାୟୁସେନା ଦିବସ ଆଜି ପାଳନ କରାଯାଉଛି। 1932 ଅକ୍ଟୋବର 8 ତାରିଖରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ସେନାବାହିନୀର ଏହି ୟୁନିଟ୍ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଚଳିତ ବର୍ଷ ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଏବଂ ସଠିକ୍ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3-ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government to connect 25 crore students through digital and online education programs. 5G connectivity reaches every

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ୍ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନା ଅପରାଜୟ ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ୍ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଶାସନ କ୍ଷେତ୍ରରେ ମୋବାଇଲ୍ ଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି ବହୁ ସରକାରୀ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହେଉଛି ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚିପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50 ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ସଂଯୋଗ ଶିକ୍ଷା ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି ଏହି 4-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର କର୍ଣ୍ଣାଟକ ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର ପ୍ରକ୍ରିୟାଗତ ସଂସ୍କାର ଗଠନମୂଳକ ସଂସ୍କାର ବ୍ୟବସାୟ କରିବାର ସହଜତା ସେବା ରପ୍ତାନୀ ଏବଂ ଇ କମର୍ସ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବନ୍ଦେ ଭାରତ ସମ୍ପର୍କରେ
2: ଭାରତୀୟ ରେଳର ଆଧୁନିକୀକରଣ ଓ ଯାତ୍ରୀ ସେବାରେ ନୂତନ ଅଧ୍ୟାୟ ଯୋଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍ ଦ୍ରୁତଗତି ଆଧୁନିକ ପ୍ରଯୁକ୍ତି ଓ ଉନ୍ନତ ଯାତ୍ରୀ ସୁବିଧାକୁ ନେଇ ଏହି ଟ୍ରେନ୍ ଦେଶର ରେଳଯାତ୍ରାର ଚିତ୍ରକୁ ବଦଳାଇବାରେ ସହାୟକ ହୋଇଛି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରକୁ ଦ୍ରୁତ ଆଧୁନିକ ଓ ସୁବିଧାଜନକ ରେଳଯାତ୍ରାର ଅନୁଭୂତି ଦେବାରେ ଏହି ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଭୁବନେଶ୍ୱର ପୁରୀ କଟକ ରାଉରକେଲା ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳର ଯାତ୍ରୀଙ୍କ ପାଇଁ ଦ୍ରୁତ ରେଳ ସଂଯୋଗର ସୁଯୋଗ ବୃଦ୍ଧି ପାଇଛି ପୁରୀ ଭଳି ଧାର୍ମିକ ଓ
3: ବନ୍ଦେ ଭାରତ ଭଳି ରେଳ ଚଳାଚଳ ଯାତ୍ରୀ

0: ମାନଙ୍କ ପାଇଁ ବେଶ୍ ଉପାଦାୟ ହୋଇପାରିଅଛି। ତେବେ ଓଡ଼ିଶାରେ 6 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପୁରୀରୁ 2 ଟ୍ରେନ୍ ପ୍ରତ୍ୟେକ ଯାତ୍ରା କରୁଅଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ସାଧାରଣ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ ବ୍ୟବସ୍ଥିତ ଭାବେ ଶୀଘ୍ର ତଥା ସମୟ ଅନୁସାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏନେଇ ଯାତ୍ରୀ ବିଶ୍ୱରଞ୍ଜନ ପତିଙ୍କ ସହ ଯାତ୍ରା ସମ୍ପର୍କରେ ଅଧିକ ଆଲୋଚନା କରିବା।
1: ମୁଁ ଯେତେବେଳେ ବନ୍ଦେ ଭାରତରେ ହାଉଡ଼ାରୁ ପୁରୀ ଆସିଲି, ମୋତେ ଅତ୍ୟନ୍ତ ଆରାମଦାୟକ ଯେଉଁଟା କହନ୍ତି ମୁଁ ସେଇଟା ଅନୁଭବ କଲି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏଇ ଯେଉଁ ପରିକଳ୍ପନା ବା ଏଇ ଯେଉଁ ଯୋଜନା ସମଗ୍ର ଭାରତବର୍ଷ ପାଇଁ ଲୋକମାନଙ୍କର, ସାଧାରଣ ଜନତାଙ୍କର ହେଉ ଅଥବା ବହୁତ ଧନୀ ଲୋକଙ୍କ ପାଇଁକି ହେଉ ବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ହେଉ ନା କାହିଁକି, ଯେଉଁ ସୁବିଧା କରିଛନ୍ତି ବିଶେଷ କରି ଗମନାଗମନ କ୍ଷେତ୍ରରେ, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
0: ଓଡ଼ିଶାରେ ଏହି ଟ୍ରେନ୍ର ଅଧିକ ସଂଖ୍ୟା ବୃଦ୍ଧି ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
2: ବନ୍ଦେ ଭାରତ କେବଳ ଦ୍ରୁତ ରେଳଯାତ୍ରାର ମାଧ୍ୟମ ନୁହେଁ, ଏହା ଓଡ଼ିଶାର ଯାତାୟତ, ପର୍ଯ୍ୟଟନ ଓ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବାର ଏକ ନୂତନ ସମ୍ଭାବନା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
3: ଭୁବନେଶ୍ୱରରୁ ପୁଣେକୁ ଆସନ୍ତା 25 ଘରୋଇ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସପ୍ତାହରେ ପ୍ରତିଦିନ ଏହା ଉଡ଼ାଣ କରିବ। ପୂର୍ବରୁ ଭୁବନେଶ୍ୱରରୁ ପୁଣେକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେବା ଜାରି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି, ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4 ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ୍ୟ ପ୍ରଶଂସନୀୟ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ୍ ବାୟୁସେନା ଘାଟିରେ ଆୟୋଜିତ ସମାରୋହରେ ଯୋଗଦେଇ ବାୟୁସେନାର ଅଦମ୍ୟ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ସାହସୀ ବାୟୁଯୋଦ୍ଧାମାନଙ୍କୁ ସଲାମ ଜଣାଇଛନ୍ତି। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ଆଜି 75 ବୟସରେ ଗୋଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ, ଶକ୍ତିଶାଳୀ ଚରିତ୍ର ଓ ଅବିସ୍ମରଣୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ସିନେମା ଜଗତ ସହ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନାନା ପାଟେକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ନାନା ପାଟେକରଙ୍କ ନିଖୁଣ ଅଭିନୟକୁ ସ୍ମରଣ କରି ଆକାଶବାଣୀ ପକ୍ଷରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: କିଛି ସ୍ୱର କେବଳ ସଂଳାପ ନୁହେଁ, କିଛି ଚେହେରା କେବଳ ଅଭିନେତାଙ୍କ ଚେହେରା ନୁହେଁ, ଆଉ କିଛି କଳାକାର କେବଳ ଚଳଚ୍ଚିତ୍ରର ଅଂଶ ନୁହନ୍ତି। ସେମାନେ ନିଜେ ଗୋଟିଏ ଯୁଗ, ତାଙ୍କ ଅବର୍ତ୍ତମାନରେ ଗୋଟିଏ ଯୁଗର ଅବସାନ ପରି ଅନୁଭବ ହୁଏ। ନାନା ପାଟେକର ଭାରତୀୟ ସିନେମାର ସେହି ଅସାଧାରଣ କଳାକାର ଯାହାଙ୍କ ସ୍ୱରରେ ଥିଲା ଗୁରୁ ଗାମ୍ଭୀର୍ଯ୍ୟ, ଚେହେରାରେ ଥିଲା ଅଭିବ୍ୟକ୍ତି, ଆଉ ଅଭିନୟରେ ଥିଲା ଜୀବନର ଗଭୀର ସତ୍ୟ। ଆଜି ସେହି ସ୍ୱର ନିରବି ଯାଇଛି, ଆଉ ଶକ୍ତିଶାଳୀ ଅଭିନୟର ଅଧ୍ୟାୟରେ ପଡ଼ିଯାଇଛି ଏକ ଦୁଃଖଦ ପୂର୍ଣ୍ଣଚ୍ଛେଦ। 1978 ଗମନ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଅଙ୍କୁଶ, ପରିନ୍ଦା, ପ୍ରହାର, ତ୍ରିରଙ୍ଗା, କ୍ରାନ୍ତିବୀର, ଖାମୋଶି ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ି ଯାଇଛି।
4: होते होते मैं थक गया हूँ, निकाल दो मुझे नौकरी से। सच्चे पुलिस की या तो मौत होती है या तो सस्पेंड किया जाता है। इस वर्दी ने मेरे हाथ काटे वरना एक एक गले चीप देता मैं।
2: ହିନ୍ଦୀ ସହ ମରାଠୀ ସିନେମାରେ ମଧ୍ୟ ନାନା ନିଜର ଦକ୍ଷତାର ଛାପ ଛାଡ଼ି ଯାଇଛନ୍ତି। ଜାତୀୟ ପୁରସ୍କାର ସହ ଅନେକ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ତ୍ରିରଙ୍ଗାର ସମ୍ମାନ, ମର୍ଯ୍ୟାଦା ଓ ଗୌରବ ପାଇଁ ନାନା ପାଟେକରଙ୍କ ଜୀବନ ସମର୍ପିତ ଥିଲା। ନାନା କେବେ ବି ନିଜର ସୀମା ଭିତରେ ସୀମିତ ରଖିନଥିଲେ। ନିଜ ଅଭିନୟ ମାଧ୍ୟମରେ ସେ ସମାଜରେ ରହିଥିବା ତ୍ରୁଟି ଅବ୍ୟବସ୍ଥାକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ। ସାମାଜିକ ଦୁର୍ନୀତି ଓ କୁପ୍ରଥା ବିରୁଦ୍ଧରେ ସ୍ୱର ଉଠାଇବା ସେ ଜଣେ ପ୍ରକୃତ କ୍ରାନ୍ତିବୀର।
4: गुलामी करने की आदत पड़ी है, पहले राजा महाराजाओं की गुलामी की, फिर अंग्रेजों की,

0: चंद गद्दार नेताओं के और गुंडों के धर्म के नाम पर ये तुम्हें बहकाते हैं, तुम एक दूसरे के गले काट रहे हो, काटो।
1: ଆଜି ନାନା ନାହାନ୍ତି ତାଙ୍କ ସ୍ୱର ଅଛି, ସଳାପ ଅଛି, ଚଳଚ୍ଚିତ୍ର ଅଛି ଓ ସବୁଠାରୁ ବଡ଼ କଥା ତାଙ୍କ ଅଭିନୟର ସ୍ମୃତି ଅଛି। ଏକ ଅଧ୍ୟାୟର ଅନ୍ତ ହେଲା ସତ, କିନ୍ତୁ ନାନା ପାଟେକରଙ୍କ ଅଭିନୟର କାହାଣୀର ଅନ୍ତ ନାହିଁ। ଆକାଶବାଣୀ ପରିବାର ପକ୍ଷରୁ ନାନା ପାଟେକରଙ୍କ ଅମରାତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।
2: ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଆଖି ଆମର ଅମୂଲ୍ୟ ସମ୍ପଦ, ଏହାର ଯତ୍ନ ନେବା ଆମର କର୍ତ୍ତବ୍ୟ। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଅଧିକ ସ୍କ୍ରିନ୍ ବ୍ୟବହାର ଓ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଦୃଷ୍ଟି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ଆଖିର ଯତ୍ନ ଓ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱକୁ ଆଜିର ଦିନ ମନେ ପକାଇ ଦେଇଥାଏ। ନିଜର ଆଖିର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା। ରାଜ୍ୟର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 3-4 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟର ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ଭାରତୀୟ ବାୟୁସେନା ଅପରାଜୟ, ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ। ବର୍ଷିଆନ୍ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ। ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ବିବାହରୁ, ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତ ଓ ସଙ୍ଗୀତ ରବୀନ୍ଦର ଜୈନ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର

0: ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କଥାଚିତ୍ର ବେଟାରୁ ଗାଇଛନ୍ତି ଅନୁରାଧା ପୌଡ଼ାଲ ଏବଂ ଉଦିତ ନାରାୟଣ। ଗୀତ ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ସଡ଼କରୁ ଗାଇଛନ୍ତି ଅନୁରାଧା ପୌଡ଼ାଲ ଏବଂ ମନହରୁ ଦାସ। ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ତିନିଟା। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ତିରିଶ ମିନିଟ୍ରେ, ସ୍ପଟ୍ଲାଇଟ୍ ରାତି 9:15, କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ଶୁଣିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଓଡ଼ିଆରେ ନାଟକ ଗାଁର ଡାକ, ରଚନା ଭୁବନେଶ୍ୱର ବେହେରା, ବେତାର ରୂପାନ୍ତର ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ଏବଂ 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1399 ଅଧ୍ୟାୟ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ବିଜ୍ଞାନିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଅକ୍ଟୋବର ମାସର 8 ତାରିଖ ଗୁରୁବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଗୁରୁବାର ଦିନ ଆମ ସମସ୍ତଙ୍କ ପ୍ରିୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ବିଜ୍ଞାନିକା କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ବିଜ୍ଞାନ ଏହା କେବଳ ପରୀକ୍ଷାଗାର, ଗବେଷଣା କିମ୍ବା ବଡ଼ ବଡ଼ ଯନ୍ତ୍ରପାତି ମଧ୍ୟରେ ସୀମିତ ନୁହେଁ। ଆମ ଦୈନନ୍ଦିନ ଜୀବନର ପ୍ରାୟ ପ୍ରତ୍ୟେକଟି ପଦକ୍ଷେପ ସହିତ ବିଜ୍ଞାନର ସମ୍ପର୍କ ରହିଛି। ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନ୍, ଇଣ୍ଟରନେଟ୍, ଚିକିତ୍ସା ବ୍ୟବସ୍ଥା, ଉପଗ୍ରହ ଯୋଗାଯୋଗ, ପାଣିପାଗର ପୂର୍ବାନୁମାନଠାରୁ ଆରମ୍ଭ କରି କୃଷି ଏବଂ ଶିଳ୍ପ କ୍ଷେତ୍ର, ସବୁଠି ବିଜ୍ଞାନ ଆମ ଜୀବନକୁ ସହଜ, ଦ୍ରୁତ ଏବଂ ଅଧିକ ସୁରକ୍ଷିତ

ବଡ଼ ବଡ଼ ଯନ୍ତ୍ରପାତି ମଧ୍ୟରେ ସୀମିତ ନୁହେଁ, ଆମ ଦୈନନ୍ଦିନ ଜୀବନର ପ୍ରାୟ ପ୍ରତ୍ୟେକଟି ପଦକ୍ଷେପ ସହିତ ବିଜ୍ଞାନର ସମ୍ପର୍କ ରହିଛି। ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନ୍, ଇଣ୍ଟରନେଟ୍, ଚିକିତ୍ସା ବ୍ୟବସ୍ଥା, ଉପଗ୍ରହ ଯୋଗାଯୋଗ, ପାଣିପାଗର ପୂର୍ବାନୁମାନଠାରୁ ଆରମ୍ଭ କରି କୃଷି ଏବଂ ଶିଳ୍ପ କ୍ଷେତ୍ର, ସବୁଠି ବିଜ୍ଞାନ ଆମ ଜୀବନକୁ ସହଜ, ଦ୍ରୁତ ଏବଂ ଅଧିକ ସୁରକ୍ଷିତ କରିପାରି ନିଜର ଭୂମିକା ନିଭାଉଛି। ଆଜିର ସମୟରେ ବିଜ୍ଞାନର ଗତି ଆହୁରି ଦ୍ରୁତ ହୋଇଛି। କ୍ୱାଣ୍ଟମ୍ ପ୍ରଯୁକ୍ତି, ସୁପର କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅନ୍ତରୀକ୍ଷ ବିଜ୍ଞାନ ଏବଂ ଆଧୁନିକ ଚିକିତ୍ସା ଗବେଷଣା, ଏହିସବୁ କ୍ଷେତ୍ରରେ ଭାରତ ନିଜର କ୍ଷମତାକୁ ଦିନକୁ ଦିନ ଆହୁରି ମଜବୁତ କରୁଛି। କେବେ ଗୋଟିଏ ନୂଆ ଗବେଷଣା ଆମକୁ ଭବିଷ୍ୟତର ଯୋଗାଯୋଗ ବ୍ୟବସ୍ଥା ବିଷୟରେ ନୂଆ ଆଶା ଦେଉଛି, ତ ଆଉ କେବେ ଏକ ନୂଆ ପ୍ରଯୁକ୍ତି ଚିକିତ୍ସା କ୍ଷେତ୍ରରେ ନୂଆ ସମ୍ଭାବନାର ଦ୍ୱାର ଖୋଲୁଛି। ଏହା ସହିତ ଆମ ଓଡ଼ିଶାରେ ମଧ୍ୟ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଗବେଷକମାନେ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛନ୍ତି। ତେବେ ଏହି ସମସ୍ତ ନୂଆ ଗବେଷଣା ଏବଂ ଆବିଷ୍କାର ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହାର ଆମ ଭବିଷ୍ୟତ ଉପରେ କି ପ୍ରଭାବ ପଡ଼ିପାରେ ଏବଂ ବିଜ୍ଞାନର ଏହି ଅଗ୍ରଗତି ସାଧାରଣ ଲୋକଙ୍କ ଜୀବନ ସହିତ କିପରି ଜଡ଼ିତ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ସହିତ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କୁ ନେଇଯିବୁ ବିଜ୍ଞାନ ଏବଂ ପ୍ରଯୁକ୍ତିର ସେହି ଦୁନିଆକୁ, ଯେଉଁଠାରେ ପ୍ରତିଦିନ କିଛି ନୂଆ ଘଟଣା ଘଟୁଛି। ଆଜିର ବିଜ୍ଞାନ ଖବରରେ ଆମେ ଆଲୋଚନା କରିବା ଭାରତର କ୍ୱାଣ୍ଟମ୍ କମ୍ୟୁନିକେସନ୍ କ୍ଷେତ୍ରର ଏକ ନୂଆ ସଫଳତା ବିଷୟରେ। ଭାରତ ପ୍ରଥମ ଥର ପାଇଁ 5.56 କିଲୋମିଟର ଦୂରତାରେ ଫ୍ରି ସ୍ପେସ୍ କ୍ୱାଣ୍ଟମ୍ କମ୍ୟୁନିକେସନ୍ ଲିଙ୍କ୍ର ସଫଳ ପ୍ରଦର୍ଶନ କରିଛି। ଏହି ପ୍ରଯୁକ୍ତି ଭବିଷ୍ୟତରେ ଅତ୍ୟନ୍ତ ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହାପରେ ଆମେ ଜାଣିବା ଭାରତର ସୁପର କମ୍ପ୍ୟୁଟିଂ କ୍ଷମତା ବିଷୟରେ। ଦେଶର ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ଏବେ 40 ସୁପର କମ୍ପ୍ୟୁଟରର ମିଳିତ କ୍ଷମତା 68 ପେଟାଫ୍ଲପ୍ସରେ ପହଞ୍ଚିଛି। ପାଣିପାଗ ପୂର୍ବାନୁମାନ, ଜଳବାୟୁ ଅଧ୍ୟୟନ, ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଔଷଧ ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟରଗୁଡ଼ିକର ବ୍ୟବହାର ହେଉଛି। ସେହିପରି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଆନ୍ତର୍ଜାତୀୟ ପ୍ରଯୁକ୍ତି ସଂସ୍ଥାଗୁଡ଼ିକ ମଧ୍ୟରେ ଗବେଷଣା ସହଯୋଗ ବଢ଼ୁଛି। IIT ବମ୍ବେ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସହିତ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ ସେଣ୍ଟ୍ରିକ୍ ସୁପର କମ୍ପ୍ୟୁଟିଂ ଏବଂ AI ଭଳି କ୍ଷେତ୍ରରେ ଗବେଷଣା ସହଯୋଗ ଆହୁରି ବିସ୍ତାରିତ ମଧ୍ୟ ହେଉଛି। ଆଉ ଏବେ ଆସିବା ଆମ ଓଡ଼ିଶାକୁ। ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ବାଲୁକାରେ ଥୋରିୟମ୍ ଏବଂ ଦୁର୍ଲଭ ମୃତ୍ତିକା ମୌଳିକ ଉପାଦାନ ବା ରେୟାର୍ ଆର୍ଥ ଏଲିମେଣ୍ଟସ୍ର ଉପସ୍ଥିତି ନେଇ ଏକ ବୈଜ୍ଞାନିକ ଅଧ୍ୟୟନ ସାମ୍ନାକୁ ଆସିଛି। ଏହି ଗବେଷଣା ଭବିଷ୍ୟତର ଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଉନ୍ନତ ପ୍ରଯୁକ୍ତି ପାଇଁ ଆବଶ୍ୟକ ଦୁର୍ଲଭ ଖଣିଜ ସମ୍ପଦର ଗୁରୁତ୍ୱକୁ ଆହୁରି ସ୍ପଷ୍ଟ କରୁଛି। ଏହା ସହିତ ନିଟ୍ ରାଉରକେଲା ଏବଂ ଆଇସ୍ର ବ୍ରହ୍ମପୁର ଗବେଷକମାନଙ୍କ ଏକ ନୂଆ ଗବେଷଣା ମଧ୍ୟ ଚିକିତ୍ସା ବିଜ୍ଞାନରେ ଆଶା ସୃଷ୍ଟି କରୁଛି। ଗବେଷକମାନେ ମୋଡିଫାଏଡ୍ କୋଟାନିନ୍ ଯୌଗିକ ଉପରେ ଅଧ୍ୟୟନ କରିଛନ୍ତି, ଯାହାର କ୍ଷତ ଭଲ କରିବା, ରକ୍ତସ୍ରାବ ନିୟନ୍ତ୍ରଣ ଏବଂ ମୁଖ କର୍କଟ ଚିକିତ୍ସାରେ ସମ୍ଭାବ୍ୟ ପ୍ରୟୋଗ ଥାଇପାରେ। ତେବେ ଏହି ଗବେଷଣା ଏବେ ମଧ୍ୟ ପ୍ରାରମ୍ଭିକ ବା ପ୍ରି କ୍ଲିନିକାଲ୍ ପର୍ଯ୍ୟାୟରେ ରହିଛି। ତେଣୁ ଆଜିର କାର୍ଯ୍ୟକ୍ରମରେ ଆମେ କେବଳ ଖବର ଶୁଣିବା ତାହା ନୁହେଁ, ବରଂ ଏହି ଗବେଷଣାଗୁଡ଼ିକ ପଛରେ ଥିବା ବିଜ୍ଞାନ, ଏହାର ସମ୍ଭାବନା ଏବଂ ଆଜି ଜୀବନ ସହିତ ଏହାର ସମ୍ପର୍କକୁ ସରଳ ଭାଷାରେ ବୁଝିବାକୁ ଚେଷ୍ଟା ମଧ୍ୟ କରିବା। ତେବେ ଆସନ୍ତୁ ବିଜ୍ଞାନର ଏହି ନୂଆ ଯାତ୍ରାରେ ଆଉ କିଛି ପାଦ ଆଗକୁ ବଢ଼ିବା। ତେବେ ଶ୍ରୋତାବନ୍ଧୁ, ଆଜିର ଦିନରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମାନବ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଛି। ଇଣ୍ଟରନେଟ୍, ଡିଜିଟାଲ ବ୍ୟାଙ୍କିଂ, ଅନ୍ଲାଇନ୍ ସେବା ଏବଂ ଡିଜିଟାଲ ଶାସନର ବ୍ୟାପକ ବ୍ୟବହାର ସହିତ ତଥ୍ୟର ସୁରକ୍ଷା ଏବେ ଏକ ବଡ଼ ଚ୍ୟାଲେଞ୍ଜ। ଏହି ପରିପ୍ରେକ୍ଷୀରେ କ୍ୱାଣ୍ଟମ୍ ପ୍ରଯୁକ୍ତି ଭବିଷ୍ୟତର ସୁରକ୍ଷିତ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଆଶା ସୃଷ୍ଟି କରିଛି। ଚଳିତ ଅକ୍ଟୋବର ମାସର 3 ତାରିଖରେ ଭାରତ ଏହି କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କରିଛି। ଗୁଜରାଟର BISGN ଏବଂ IIT ଗାନ୍ଧୀନଗର ମଧ୍ୟରେ 5.56 କିଲୋମିଟର ଦୂରତାର ଏକ ମୁକ୍ତ ଆକାଶ କ୍ୱାଣ୍ଟମ୍ କମ୍ୟୁନିକେସନ୍ ଲିଙ୍କ୍ ବା ଯୋଗାଯୋଗ ସଂଯୋଗର ସଫଳ ପ୍ରଦର୍ଶନ କରାଯାଇଛି। ଏହା ଭାରତର ପ୍ରଥମ ଏପରି ଫ୍ରି ସ୍ପେସ୍ କ୍ୱାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍ ବା QKD ପ୍ରଦର୍ଶନ ଭାବରେ ଗୁରୁତ୍ୱ ବହନ କରୁଛି। କ୍ୱାଣ୍ଟମ୍ କି ଡିଷ୍ଟ୍ରିବ୍ୟୁସନ୍ ବା QKD ହେଉଛି ଏକ ଆଧୁନିକ କ୍ୱାଣ୍ଟମ୍ ପ୍ରଯୁକ୍ତି, ଯାହା ମାଧ୍ୟମରେ 2 ସ୍ଥାନ ମଧ୍ୟରେ ଅତ୍ୟନ୍ତ ସୁରକ୍ଷିତ ଭାବରେ ଗୁପ୍ତ କ୍ରିପ୍ଟୋଗ୍ରାଫିକ୍ କି ବା ଚାବି ବିନିମୟ କରାଯାଇପାରେ। ଏହାର ଏକ ବିଶେଷତା ହେଉଛି କୌଣସି ତୃତୀୟ ପକ୍ଷ ତଥ୍ୟ ଚୋରି କରିବାକୁ କିମ୍ବା ଯୋଗାଯୋଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ ସେହି ପ୍ରକ୍ରିୟାର ଚିହ୍ନଟ କରିବା ସମ୍ଭବ ହୋଇଥାଏ। ଭାରତର ଏହି ପରୀକ୍ଷଣ

ସମୟରେ କ୍ୱାଣ୍ଟମ୍ ବିଟ୍ ଏରର୍ ରେଟ୍ ବା QBER 5% କମ୍ ରହିଥିଲା। ଏହା ସହିତ ପ୍ରତି ସେକେଣ୍ଡରେ ପ୍ରାୟ 230-260 ବିଟ୍ ପର୍ଯ୍ୟନ୍ତ ସୁରକ୍ଷିତ କ୍ୱାଣ୍ଟମ୍ କି ସୃଷ୍ଟି କରାଯାଇଥିଲା। ଏହି ସଫଳ ପରୀକ୍ଷଣ ଭାରତର କ୍ୱାଣ୍ଟମ୍ ଯୋଗାଯୋଗ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ସାଧାରଣ ଯୋଗାଯୋଗ ବ୍ୟବସ୍ଥାରେ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କ୍ରିପ୍ଟୋଗ୍ରାଫିକ୍ ପଦ୍ଧତି ବ୍ୟବହାର କରାଯାଏ, କିନ୍ତୁ ଭବିଷ୍ୟତରେ କ୍ୱାଣ୍ଟମ୍ କମ୍ପ୍ୟୁଟରର ବିକାଶ ସହିତ ବର୍ତ୍ତମାନର କିଛି ଏନ୍କ୍ରିପ୍ସନ୍ ପ୍ରଣାଳୀ ପାଇଁ ନୂଆ ସୁରକ୍ଷା ଚ୍ୟାଲେଞ୍ଜ ଦେଖାଦେଇପାରେ। ଏପରି ସମୟରେ କ୍ୱାଣ୍ଟମ୍ ଯୋଗାଯୋଗ ଅଧିକ ସୁରକ୍ଷିତ ତଥ୍ୟ ବିନିମୟ ପାଇଁ ଏକ ଦୃଢ଼ ବିକଳ୍ପ ହୋଇପାରେ। ଏହି ପ୍ରଯୁକ୍ତିର ଉପଯୋଗ ପ୍ରତିରକ୍ଷା, ମହାକାଶ, ସରକାରୀ ଯୋଗାଯୋଗ, ବ୍ୟାଙ୍କିଂ, ଆର୍ଥିକ ସଂସ୍ଥା ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା କ୍ଷେତ୍ରରେ କରାଯାଇପାରେ। ବିଶେଷ କରି ଭବିଷ୍ୟତରେ ଉପଗ୍ରହ ଆଧାରିତ କ୍ୱାଣ୍ଟମ୍ ଯୋଗାଯୋଗ ନେଟୱର୍କ ଗଠନ କରିପାରେ। ଏପରି ଫ୍ରି ସ୍ପେସ୍ QKD ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ତେବେ ଶ୍ରୋତାବନ୍ଧୁ, ବିଜ୍ଞାନ ଏବଂ ପ୍ରଯୁକ୍ତିର ଦ୍ରୁତ ବିକାଶ ସହିତ ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ ବା ସୁପର କମ୍ପ୍ୟୁଟିଂର ଗୁରୁତ୍ୱ ବୃଦ୍ଧି ପାଇଛି। ଜଟିଳ ଗଣନା, ବୃହତ୍ ପରିମାଣର ତଥ୍ୟ ବିଶ୍ଳେଷଣ ଏବଂ ବୈଜ୍ଞାନିକ ଗବେଷଣାକୁ ଅତି ଦ୍ରୁତ ଗତିରେ ସମ୍ପାଦନ କରିବାରେ ସୁପର କମ୍ପ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ଏହି କ୍ଷେତ୍ରରେ ଭାରତ ନିଜର କ୍ଷମତାକୁ ଲଗାତାର ବଢ଼ାଇବାରେ ଚାଲିଛି। ଚଳିତ ଅକ୍ଟୋବର ମାସର 4 ତାରିଖରେ କେନ୍ଦ୍ର ସରକାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତର ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ବା ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚିଛି। ଦେଶରେ ଏବେ 40 ସୁପର କମ୍ପ୍ୟୁଟର କାର୍ଯ୍ୟକ୍ରମ ରହିଛି ଏବଂ ଏଗୁଡ଼ିକର ମିଳିତ କମ୍ପ୍ୟୁଟିଂ କ୍ଷମତା 68 ପେଟାପ୍ଲସ୍ରେ ପହଞ୍ଚିଛି। ଏଠାରେ ପେଟାପ୍ଲସ୍ ହେଉଛି ସୁପର କମ୍ପ୍ୟୁଟର ଗଣନା କ୍ଷମତା ମାପିବାର ଏକ ମାପକ। ଗୋଟିଏ ପେଟାପ୍ଲସ୍ ଅର୍ଥ ହେଉଛି ଏକ ସେକେଣ୍ଡରେ ପ୍ରାୟ 1 କ୍ୱାଡ୍ରିଲିୟନ୍ ବା 10-15 ଗୁଣଟି ଫ୍ଲୋଟିଂ ପଏଣ୍ଟ ଗଣନା କରିବାର କ୍ଷମତା। ତେଣୁ 68 ପେଟାପ୍ଲସ୍ର କ୍ଷମତା ଭାରତର ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ ଭିତ୍ତିଭୂମିର ଏକ ବଡ଼ ଉନ୍ନତିକୁ ଦର୍ଶାଉଛି। ଭାରତର ସୁପର କମ୍ପ୍ୟୁଟରଗୁଡ଼ିକ କେବଳ ଦ୍ରୁତ ଗଣନା ପାଇଁ ବ୍ୟବହୃତ ହେଉଛି ତାହା ନୁହଁ, ବରଂ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଏବଂ ସାମାଜିକ କ୍ଷେତ୍ରରେ ଏହାର ବ୍ୟବହାର ହେଉଛି। ପାଣିପାଗ ପୂର୍ବାନୁମାନ ଏବଂ ଜଳବାୟୁ ମଡେଲିଂ ଏଥିରେ ଅନ୍ୟତମ। ବିଶାଳ ପରିମାଣର ପାଣିପାଗ ତଥ୍ୟକୁ ଦ୍ରୁତ ବିଶ୍ଳେଷଣ କରି ଅଧିକ ସଠିକ୍ ପୂର୍ବାନୁମାନ ଦେବାରେ ସୁପର କମ୍ପ୍ୟୁଟର ସହାୟକ ହୋଇଥାଏ। ଏହା ସହିତ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟର ପ୍ରସ୍ତୁତି ଏବଂ ପରିଚାଳନା କ୍ଷେତ୍ରରେ ମଧ୍ୟ ଉଚ୍ଚ କ୍ଷମତାର କମ୍ପ୍ୟୁଟିଂ ବ୍ୟବହାର କରାଯାଉଛି। ବିଭିନ୍ନ ତଥ୍ୟ ଏବଂ ମଡେଲ ବିଶ୍ଳେଷଣ ମାଧ୍ୟମରେ ବିପଦର ସମ୍ଭାବ୍ୟ ପ୍ରଭାବ ବୁଝିବା ଏବଂ ଆଗୁଆ ସତର୍କତା ଜାରି କରିବାରେ ଏହା ଉପଯୋଗୀ ହୋଇପାରେ। କମ୍ପ୍ୟୁଟେସନାଲ୍ ବାୟୋଲୋଜି ମଧ୍ୟ ସୁପର କମ୍ପ୍ୟୁଟିଂର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଜୀବବିଜ୍ଞାନ ସମ୍ବନ୍ଧୀୟ ବୃହତ୍ ତଥ୍ୟର ବିଶ୍ଳେଷଣ, ଜିନ୍ ଓ ପ୍ରୋଟିନ୍ ସମ୍ବନ୍ଧୀୟ ଅଧ୍ୟୟନ ଭଳି ଗବେଷଣାରେ ଏହା ଗବେଷକମାନଙ୍କୁ ସହାୟତା କରେ। ସେହିପରି ଆଷ୍ଟ୍ରୋଫିଜିକ୍ସ ବା ତାରା, ଗ୍ରହ, ନକ୍ଷତ୍ର ଏବଂ ବ୍ରହ୍ମାଣ୍ଡର ଜଟିଳ ଘଟଣାଗୁଡ଼ିକର ଅଧ୍ୟୟନରେ ମଧ୍ୟ ସୁପର କମ୍ପ୍ୟୁଟର ବ୍ୟବହାର ହେଉଛି।

ତେବେ ଶ୍ରୋତାବନ୍ଧୁ, ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିର ଦୁନିଆରେ କ୍ୱାଣ୍ଟମ୍ ପ୍ରଯୁକ୍ତି ଏକ ଉଦୀୟମାନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭବିଷ୍ୟତରେ ଜଟିଳ ଗଣନା, କୃତ୍ରିମ ବୁଦ୍ଧିମତା, ଔଷଧ ଆବିଷ୍କାର, ସାଇବର ସୁରକ୍ଷା ଏବଂ ବୈଜ୍ଞାନିକ ଗବେଷଣାରେ ବଡ଼ ପରିବର୍ତ୍ତନ ଆଣିପାରେ। ଏହି କ୍ଷେତ୍ରରେ ଭାରତ ମଧ୍ୟ ନିଜର ଗବେଷଣା ଏବଂ ପ୍ରଯୁକ୍ତିଗତ କ୍ଷମତାକୁ ଆହୁରି ମଜବୁତ କରୁଛି। ଚଳିତ ଅକ୍ଟୋବର ମାସରେ 1 ତାରିଖରେ IBM ପକ୍ଷରୁ ଭାରତର 2 ପ୍ରମୁଖ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ IIT ବମ୍ବେ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବା IISc ସହିତ ବିସ୍ତାରିତ ଗବେଷଣା ସହଯୋଗ ଘୋଷଣା କରାଯାଇଛି। ଏହି ସହଯୋଗ ମାଧ୍ୟମରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ କେନ୍ଦ୍ରିକ ସୁପର କମ୍ପ୍ୟୁଟିଂ, ଏଜେଣ୍ଟିକ୍ AI ଏବଂ ଭାରତୀୟ ଭାଷା ପାଇଁ ସୋଭରେନ୍ ଇଣ୍ଡିକ୍ ଲାଙ୍ଗୁଏଜ୍ AI ଭଳି ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣାକୁ ଆଗେଇ ନିଆଯିବ। କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପାରମ୍ପରିକ କମ୍ପ୍ୟୁଟରଠାରୁ ଭିନ୍ନ ଏକ ଗଣନା ପଦ୍ଧତି। କ୍ୱାଣ୍ଟମ୍ ଭୌତିକ ବିଜ୍ଞାନର ସିଦ୍ଧାନ୍ତକୁ ବ୍ୟବହାର କରି ଏହା ନିର୍ଦ୍ଦିଷ୍ଟ ପ୍ରକାରର ଅତ୍ୟନ୍ତ ଜଟିଳ ସମସ୍ୟାକୁ ନୂଆ ଉପାୟରେ ସମାଧାନ କରିବାର ସମ୍ଭାବନା ରଖେ। ଏହାର ବିକାଶ ହେଲେ ରସାୟନ, ପଦାର୍ଥ ବିଜ୍ଞାନ, ଔଷଧ ଗବେଷଣା ଏବଂ ଅନ୍ୟାନ୍ୟ ଜଟିଳ ବୈଜ୍ଞାନିକ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରେ। ଭାରତୀୟ ଭାଷା ପାଇଁ ସୋଭରେନ୍ ଇଣ୍ଡିକ୍ ଲାଙ୍ଗୁଏଜ୍ AI ଉପରେ ଗବେଷଣା ମଧ୍ୟ ଏହି ସହଯୋଗର ଏକ ବିଶେଷ ଦିଗ। ଭାରତ ଭଳି ବହୁଭାଷୀ ଦେଶରେ ଇଂରାଜୀ ସହିତ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ ଭଳି ବିଭିନ୍ନ ଭାରତୀୟ ଭାଷାରେ AI ସେବା ଉପଲବ୍ଧ ହେବା ଅତ୍ୟନ୍ତ ଆବଶ୍ୟକ। ଭାରତୀୟ ଭାଷା ଏବଂ ଦେଶୀୟ ତଥ୍ୟକୁ ଧ୍ୟାନରେ ରଖି AI ବିକଶିତ ହେଲେ ଦେଶର ଅଧିକ ଲୋକ ନିଜ ଭାଷାରେ ଆଧୁନିକ ଡିଜିଟାଲ ସେବା ବ୍ୟବହାର କରିପାରିବେ। IIT ବମ୍ବେ ଏବଂ IISc ଭଳି ଦେଶର ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ସହିତ IBMର ଏପରି ସହଯୋଗ ଛାତ୍ର, ଗବେଷକ ଏବଂ ବୈଜ୍ଞାନିକମାନଙ୍କୁ ନୂଆ ପ୍ରଯୁକ୍ତି ଉପରେ କାମ କରିବାର ସୁଯୋଗ ଦେଇପାରେ। ଏହା ଶିକ୍ଷା ଅନୁଷ୍ଠାନ, ଶିଳ୍ପ ଏବଂ ଗବେଷଣା କ୍ଷେତ୍ର ମଧ୍ୟରେ ସହଯୋଗକୁ ମଧ୍ୟ ଆହୁରି ମଜବୁତ କରିପାରେ। ତେବେ ଶ୍ରୋତାବନ୍ଧୁ, ଓଡ଼ିଶାର ଦୀର୍ଘ ଉପକୂଳ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୁଦ୍ର ସମ୍ପଦ ପାଇଁ ନୁହେଁ, ବରଂ ଏହାର ଭୂତାତ୍ତ୍ୱିକ ଏବଂ ଖଣିଜ ସମ୍ପଦ ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ବହନ କରେ। ନିକଟରେ ପ୍ରକାଶିତ ଏକ ବୈଜ୍ଞାନିକ ଅଧ୍ୟୟନ ଓଡ଼ିଶାର ଗଞ୍ଜାମ ପୁରୀ ଉପକୂଳ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସାଇଣ୍ଟିଫିକ୍ ରିପୋର୍ଟସ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଗଞ୍ଜାମ ପୁରୀ ଉପକୂଳର ମୋନୋଜାଇଟ୍ ଧାରଣ କରୁଥିବା ସମୁଦ୍ର ତଟୀୟ ବାଲିରେ ଥୋରିୟମ୍ ଏବଂ ବିରଳ ମୃତ୍ତିକା ମୌଳ ବା ରେୟାର୍ ଆର୍ଥ ଏଲିମେଣ୍ଟସ୍ର ଉପସ୍ଥିତି ଚିହ୍ନଟ କରାଯାଇଛି। ଗବେଷକମାନେ ଏହି ଅଞ୍ଚଳର 24 ସ୍ଥାନରୁ 72 ମାଟି ନମୁନା ସଂଗ୍ରହ କରି ବିସ୍ତୃତ ବିଶ୍ଳେଷଣ କରିଥିଲେ। ଏଠାରେ ମୋନୋଜାଇଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯେଉଁଥିରେ ରେୟାର୍ ଆର୍ଥ ମୌଳ ସହିତ ଥୋରିୟମ୍ ମଧ୍ୟ ରହିପାରେ। ସମୁଦ୍ର ତରଙ୍ଗ, ପବନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଭୂତାତ୍ତ୍ୱିକ ପ୍ରକ୍ରିୟା ଫଳରେ ଏପରି ଭାରି ଖଣିଜ ସମୁଦ୍ର ତଟୀୟ ବାଲିରେ ଜମା ହୋଇପାରେ। ତେଣୁ ଉପକୂଳୀୟ ବାଲିର ଅଧ୍ୟୟନ ମାଧ୍ୟମରେ ଅଞ୍ଚଳର ଖଣିଜ ସମ୍ପଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ। ଥୋରିୟମ୍ ଏକ ରେଡିଓ ଆକ୍ଟିଭ୍ ମୌଳ ଏବଂ ଭବିଷ୍ୟତର ପରମାଣୁ ଶକ୍ତି ବ୍ୟବସ୍ଥା ପାଇଁ ଏହାକୁ ସମ୍ଭାବ୍ୟ ଇନ୍ଧନ ଭାବରେ ଦେଖାଯାଏ। ଭାରତର ଦୀର୍ଘମିଆଦୀ ପରମାଣୁ ଶକ୍ତି ଯୋଜନାରେ ଥୋରିୟମ୍ର ଗୁରୁତ୍ୱ ରହିଛି। ତେଣୁ ଉପକୂଳୀୟ ବାଲିରେ ଥୋରିୟମ୍ ଧାରଣକାରୀ ଖଣିଜର ଉପସ୍ଥିତି ଭବିଷ୍ୟତର ଶକ୍ତି ଗବେଷଣା ପାଇଁ ଗୁରୁତ୍ୱ ବହନ କରେ। ସେହିପରି ରେୟାର୍ ଆର୍ଥ ଏଲିମେଣ୍ଟସ୍ ବା ବିରଳ ମୃତ୍ତିକା ମୂଳ ଆଧୁନିକ ପ୍ରଯୁକ୍ତିରେ ଅତ୍ୟନ୍ତ ଉପଯୋଗୀ। ଇଲେକ୍ଟ୍ରୋନିକ୍ସ, ଉଚ୍ଚ କ୍ଷମତା ସମ୍ପନ୍ନ ଚୁମ୍ବକ, ବିଦ୍ୟୁତ୍ ଯାନ ବା ଇଲେକ୍ଟ୍ରିକ୍ ଭେହିକଲ୍, ନବୀକରଣଯୋଗ୍ୟ ଶକ୍ତି ଉପକରଣ ଏବଂ ବିଭିନ୍ନ ଉନ୍ନତ ପ୍ରଯୁକ୍ତିରେ ଏହି ମୌଳିକଗୁଡ଼ିକର ବ୍ୟବହାର ରହିଛି। ତେଣୁ ଏପରି ଖଣିଜ ସମ୍ପଦର ଉପସ୍ଥିତି ଭବିଷ୍ୟତର ଶିଳ୍ପ ଏବଂ ପ୍ରଯୁକ୍ତି ବିକାଶ ପାଇଁ

ଗୁରୁତ୍ୱପୂର୍ଣ୍ଣ। ଏହି ଗବେଷଣାର ଆଉ ଏକ ଦିଗ ହେଉଛି ଏହା କେବଳ ଖଣିଜ ଚିହ୍ନଟ କରିବାରେ ସୀମିତ ନୁହେଁ। ଗଞ୍ଜାମ ପୁରୀ ଉପକୂଳର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଗବେଷକମାନେ ଅଞ୍ଚଳର ଖଣିଜ ବିତରଣ ଏବଂ ଭୂତାତ୍ତ୍ୱିକ ପରିସ୍ଥିତିକୁ ବୁଝିବା ପାଇଁ ତଥ୍ୟ ବିଶ୍ଳେଷଣ କରିଛନ୍ତି। ଏପରି ଅଧ୍ୟୟନ ଭବିଷ୍ୟତରେ ଖଣିଜ ସମ୍ପଦ ସମ୍ପର୍କରେ ଆହୁରି ବ୍ୟାପକ ଗବେଷଣାର ଆଧାର ହୋଇପାରେ।

ତେବେ ଶ୍ରୋତାବନ୍ଧୁ, ଚିକିତ୍ସା ବିଜ୍ଞାନର ଅଗ୍ରଗତିରେ ନୂଆ ଔଷଧ ଏବଂ ଜୈବ ସକ୍ରିୟ ଯୌଗିକର ଆବିଷ୍କାରର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ରୋଗ ନିରାକରଣ ସହିତ କ୍ଷତ ଭଲ କରିବା, ରକ୍ତସ୍ରାବ ନିୟନ୍ତ୍ରଣ ଏବଂ କ୍ୟାନ୍ସର ଭଳି ଗୁରୁତର ରୋଗ ବିରୋଧରେ ନୂଆ ଚିକିତ୍ସା ପଦ୍ଧତି ବିକାଶ ପାଇଁ ବିଶ୍ୱବ୍ୟାପୀ ଗବେଷଣା ଜାରି ରହିଛି। ଏହି କ୍ଷେତ୍ରରେ ଓଡ଼ିଶାର ଦୁଇ ପ୍ରମୁଖ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଗବେଷକମାନେ ଏକ ଉଲ୍ଲେଖନୀୟ ଗବେଷଣା କରିଛନ୍ତି। ଏନ୍ଆଇଟି ରାଉରକେଲା ଏବଂ ଆଇଆଇଏସ୍ସିଆର୍ ବ୍ରହ୍ମପୁରର ଗବେଷକମାନେ କୋଟାନାଇନ୍ ନାମକ ଯୌଗିକ ପରିବର୍ତ୍ତିତ ରୂପ ବା ମୋଡିଫାଏଡ୍ କୋଟାନାଇନ୍ କମ୍ପାଉଣ୍ଡସ୍ ବିକଶିତ କରିଛନ୍ତି। ଏହି ନୂଆ ଯୌଗିକଗୁଡ଼ିକରେ ଭବିଷ୍ୟତରେ କ୍ଷତ ଆରୋଗ୍ୟ, ରକ୍ତସ୍ରାବ ନିୟନ୍ତ୍ରଣ ଏବଂ ମୁଖ କ୍ୟାନ୍ସର ଚିକିତ୍ସା ଭଳି ବାୟୋମେଡିକାଲ୍ କ୍ଷେତ୍ରରେ ସମ୍ଭାବ୍ୟ ପ୍ରୟୋଗର ଅଂଶ ଦେଖାଯାଇଛି। ଏହି ଗବେଷଣାର ଏକ ମୁଖ୍ୟ ଦିଗ ହେଉଛି ୱାଣ୍ଡ ହିଲିଂ ବା କ୍ଷତ ଆରୋଗ୍ୟ। ଶରୀରରେ କୌଣସି କ୍ଷତ ହେଲେ ତାହାକୁ ଶୀଘ୍ର ଭଲ କରିବା ପାଇଁ ଶରୀର ମଧ୍ୟ ଏକାଧିକ ଜୈବିକ ପ୍ରକ୍ରିୟା ଘଟିଥାଏ। ନୂଆ ଯୌଗିକଗୁଡ଼ିକ ଏହି ପ୍ରକ୍ରିୟାରେ ଭବିଷ୍ୟତରେ କିପରି ସହାୟକ ହୋଇପାରିବ ତାହା ନେଇ ଗବେଷଣାର ସମ୍ଭାବନା ରହିଛି। ସେହିପରି ରକ୍ତସ୍ରାବ ନିୟନ୍ତ୍ରଣ ବା ହିମୋଷ୍ଟାସିସ୍ କ୍ଷେତ୍ରରେ ମଧ୍ୟ ଏହି ଯୌଗିକଗୁଡ଼ିକର ସମ୍ଭାବ୍ୟ ଉପଯୋଗ ଗୁରୁତ୍ୱପୂର୍ଣ୍ଣ। ଦୁର୍ଘଟଣା, ଆଘାତ କିମ୍ବା ଅସ୍ତ୍ରୋପଚାର ସମୟରେ ଅଧିକ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ଚିକିତ୍ସା କ୍ଷେତ୍ରରେ ଏକ ଜରୁରୀ ଆବଶ୍ୟକତା। ତେଣୁ ଏହି ଦିଗରେ ନୂଆ ଯୌଗିକ ଉପରେ ଗବେଷଣା ଭବିଷ୍ୟତରେ ନୂଆ ବାୟୋମେଡିକାଲ୍ ପ୍ରଯୁକ୍ତି ବିକାଶରେ ସହାୟକ ହୋଇପାରେ। ଏହି ଗବେଷଣାର ଆଉ ଏକ ଆଶାଜନକ ଦିଗ ହେଉଛି ମୁଖ କ୍ୟାନ୍ସର। ଭାରତରେ ମୁଖ ଏବଂ ମୁଖ ଗହ୍ୱର ସମ୍ବନ୍ଧୀୟ କ୍ୟାନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା। ତେଣୁ ନୂଆ ଯୌଗିକ ମାଧ୍ୟମରେ ଏହି ରୋଗର କୋଷଗୁଡ଼ିକ ଉପରେ ପ୍ରଭାବ ଅଧ୍ୟୟନ କରିବା ଭବିଷ୍ୟତ ଚିକିତ୍ସା ଗବେଷଣା ପାଇଁ ଗୁରୁତ୍ୱ ରଖିପାରେ। ଏହି ଗବେଷଣା ଓଡ଼ିଶାର ଉଚ୍ଚଶିକ୍ଷା ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ର ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ଉଦାହରଣ।

ଏନ୍ଆଇଟି ରାଉରକେଲା ଏବଂ ଆଇଆଇଏସ୍ସିଆର୍ ବ୍ରହ୍ମପୁର ଭଳି ପ୍ରତିଷ୍ଠାନର ଗବେଷକମାନେ ରସାୟନ ବିଜ୍ଞାନ ଏବଂ ଜୀବ ଚିକିତ୍ସା ବିଜ୍ଞାନକୁ ଏକାଠି କରି ମାନବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୂଆ ସମ୍ଭାବନା ଖୋଜୁଛନ୍ତି। ଏନ୍ଆଇଟି ରାଉରକେଲା ଏବଂ ଆଇଆଇଏସ୍ସିଆର୍ ବ୍ରହ୍ମପୁରର ଗବେଷକମାନଙ୍କ ଦ୍ୱାରା ପରିବର୍ତ୍ତିତ କୋଟାନାଇନ୍ ଯୌଗିକର ବିକାଶ ବାୟୋମେଡିକାଲ୍ ଗବେଷଣାର ଏକ ଆଶାଜନକ ପଦକ୍ଷେପ। ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଅକ୍ଟୋବର ମାସର 8 ତାରିଖରେ ଭାରତୀୟ ବାୟୁସେନା ଦିବସ ବା ଇଣ୍ଡିଆନ୍ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଏ। ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହିତ ଯୁଦ୍ଧକାଳୀନ ଏବଂ ଶାନ୍ତିକାଳୀନ ସମୟରେ ଭାରତୀୟ ବାୟୁସେନା ଅବଦାନକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 1932 ଅକ୍ଟୋବର ମାସର 8 ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା। ଭାରତୀୟ ବାୟୁସେନାକୁ ସାଧାରଣତଃ ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାରଫୋର୍ସ ଆଇଏଏଫ୍ ଭାବରେ ଜଣାଯାଏ। ଏହା ଭାରତୀୟ ସଶସ୍ତ୍ର ବାହିନୀର ଏକ ପ୍ରମୁଖ ଅଂଶ। ଶତ୍ରୁ ପକ୍ଷରୁ ଆସୁଥିବା ବିପଦରୁ ଦେଶର ଆକାଶ ସୀମାକୁ ସୁରକ୍ଷା ଦେବା ସହିତ ଆବଶ୍ୟକ ସମୟରେ ସ୍ଥଳସେନା ଏବଂ ନୌସେନାକୁ ବାୟୁ ସହାୟତା ଯୋଗାଇବା ଏହାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଯୁଦ୍ଧ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ମଧ୍ୟ ବାୟୁସେନା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଦୁର୍ଗମ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା, ଆହତ ଏବଂ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ଆବଶ୍ୟକ ସମୟରେ ଚିକିତ୍ସା ସହାୟତା ପହଞ୍ଚାଇବାରେ ଏହାର ଭୂମିକା ଅତ୍ୟନ୍ତ ମୂଲ୍ୟବାନ। ଆଜିର ଆଧୁନିକ ଯୁଦ୍ଧ କ୍ଷେତ୍ରରେ ପ୍ରଯୁକ୍ତି ଏବଂ ବାୟୁଶକ୍ତିର ଗୁରୁତ୍ୱ ବଢ଼ି ଚାଲିଛି। ଭାରତୀୟ ବାୟୁସେନା ମଧ୍ୟ ଆଧୁନିକ ଯୁଦ୍ଧ ବିମାନ, ହେଲିକପ୍ଟର, ପରିବହନ ବିମାନ, ରାଡାର ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ସହ ନିଜକୁ ଅଧିକ ସୁଦୃଢ଼ କରୁଛି। ବାୟୁସେନା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ପ୍ୟାରେଡ୍, ବାୟୁ ପ୍ରଦର୍ଶନୀ ଏବଂ ବିମାନ କୌଶଳ ପ୍ରଦର୍ଶନ ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ଦିନ ଆମେ ଦେଶର ଆକାଶ ସୀମାରେ ସୁରକ୍ଷା ପାଇଁ ନିରନ୍ତର ନିୟୋଜିତ ଥିବା ବାୟୁସେନାର ବୀର ଯବାନ ଏବଂ ଅଧିକାରୀମାନଙ୍କୁ ସମ୍ମାନ ଜଣାଇଥାଉ। ଭାରତୀୟ ବାୟୁସେନା ଦିବସ କେବଳ ଏକ ପ୍ରତିଷ୍ଠା ଦିବସ ନୁହେଁ, ଏହା ସାହସ, ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା ଏବଂ ଦେଶସେବାର ପ୍ରତୀକ। ଦେଶର ସୁରକ୍ଷା ପାଇଁ ବାୟୁସେନାର ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ।

0: ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ବୈଜ୍ଞାନିକ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।
1: ପ୍ରଚାର କଲୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: 13th of next month. Minister of State for Information and Broadcasting, Dr. L. Murugan, today called upon young Indians to harness their skills, creativity and innovative potential to contribute to the vision of Vikasit Bharat by 2047. The minister was addressing students and learners at an institute in Noida today. The nation is celebrating the 94th anniversary of Indian Air Force today. Addressing the gathering at Hindon Air Base in Ghaziabad on the occasion, Air Chief Marshal A.P. Singh recalled the IAF's combat operations during Operation Sindoor. He said that the country saw firsthand the destructive power as well as the effective air defense operations of the Air Force during the operation. On this occasion, the President, Vice President, Prime Minister Narendra Modi extended greetings to all air warriors, veterans and their families. The 2026 Nobel Prize in Literature has been awarded to Canadian poet and essayist Anne Carson. Marking the announcement, the Swedish Academy in Stockholm said the author has been honored for her bold and inventive oeuvre that in playful dialogue with the classical tradition which created new norms for contemporary literature. Benchmark domestic equity indices extended losses today amid weak global cues. The Sensex tanked 1,045 points to close at 71,593. The Nifty dropped 371 points to settle at 22,232. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ସୂଚନାରେ ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଏହି ସୂଚନା। ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ, ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିପାରିବେ ଦେଶବନ୍ଦନା, 8:15 ଶୁଣିବେ କେତୋଟି ଭକ୍ତିଗୀତ, ଶିଳ୍ପୀ ହେଲେ ଚିତ୍ରା ସିଂ ଏବଂ ଜଗଜିତ ସିଂ। ସ୍ପୋର୍ଟସ୍ କେନ୍ 8:30, ସ୍ପଟଲାଇଟ୍ 9:15, କଣ୍ଟ୍ରି ୱାଇଡ୍ ଏବଂ ଇନ୍ସାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:00 ଶୁଣିବେ ଓଡ଼ିଆରେ ନାଟକ ଗାଁର ଡାକ, ରଚନା ଭୁବନେଶ୍ୱର ବେହେରା, ବେତାର ରୂପାନ୍ତର ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ, ଶିଳ୍ପୀ ହେଲେ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଶୁଣିପାରିବେ ଏଥିରେ ରାଗ ବେହାଗ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲିର କାର୍ଯ୍ୟକ୍ରମ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ଠକେଇରୁ ବଞ୍ଚାଇ ପାରେ।

0: HY କହୁଛନ୍ତି SBI ର କ୍ୟାପ୍ଟେନ ୱାଇ ଆପଣଙ୍କର ସାଇବର ରକ୍ଷକ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆଗାମୀକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଆରତୀ ଗୋସ୍ୱାମୀ, ଗୋପାଳକୃଷ୍ଣ ବେହେରା, ପୁଷ୍ପା ମହାନ୍ତି, ନବକିଶୋର ଭତ୍ରା ଏବଂ ଇତିଶ୍ରୀ ମିଶ୍ର। ଚେତନା ଚିନ୍ତନ ଶୁଣିପାରିବେ 6:30 ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। 7:40 ରହିଛି କାର୍ଯ୍ୟକ୍ରମ ଚାଷର କଥା, ଧାରାବାହିକ ନାଟକ ଆଦିଗାଥା ଶୁଣିବେ 7:45। ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା। 8:30 ଶୁଣିବେ ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଏହି କ୍ରମରେ ଶୁଣିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରାତାରିଣୀ, ପ୍ରଯୋଜନା ଋଷିକେଶ ପଣ୍ଡା। ରିଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଜୟଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ର ଗୀତ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 9:10। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ 9:45। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଗାମୀକାଲି ତୃତୀୟ ଅଧିବେଶନରେ ଯୁବବାଣୀରେ ଶୁଣିବେ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ଶୁଣିବେ ସୌରା ଗୀତ 6:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ବିଶାଲ ମିଶ୍ରା। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ 8:15, ପରିବେଷଣ କରିବେ ସୁକାନ୍ତ ସିଂ ଏବଂ ସାଥୀ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ରାଗ ବାଗେଶ୍ରୀ ବାହାର, ଶିଳ୍ପୀ ହେଲେ ଉସ୍ତାଦ ବିଲାୟତ ହୁସେନ ଖାନ। ଆପଣଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ 10:00। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ଏବଂ ବିଜ୍ଞାପନ ପରେ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ eKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
4: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
5: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ eKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ଅଭିଜ୍ଞ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ ସହିତ ଆନୁଷଙ୍ଗିକ ଧନ୍ଦା ହିସାବରେ ଗୋପାଳନ, ପଶୁପାଳନ ମଧ୍ୟ କରୁଛନ୍ତି। କରିଛନ୍ତି ଗୋଟିଏ ସୁନ୍ଦର ଫାର୍ମ ହାଉସ। ସେହି ଫାର୍ମ ହାଉସର ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତି କରୁଛନ୍ତି ଏବଂ ବ୍ୟବହାର ମଧ୍ୟ କରୁଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀମାନଙ୍କୁ ରୋଜଗାର ଦେଇଛନ୍ତି। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାମ ହଉଛି ନେତ୍ରାନନ୍ଦ ଲେଙ୍କା, ଘର ପାତ୍ରପୁର, ପୋଷ୍ଟ ଡଙ୍ଗର ସ୍ଥିତି, ଜୟପୁର ବ୍ଲକ, କୋରାପୁଟ ଜିଲ୍ଲା।
0: ବୟସ କେତେ ହବ ଆଜ୍ଞା ଆପଣଙ୍କର?
1: ମୋ ଡେଟ୍ ଅଫ ବାର୍ଥ 9 ଜୁଲାଇ 1950।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ।
0: ତାହେଲେ ଚଳାଚଳ କେମିତି ଆଜ୍ଞା?
1: ଫାର୍ମ କରିବା ପାଇଁ ମୋ ମନସ୍ଥ କଲି କି ଲୋକମାନେ ଦାଦନ ଖଟି ଯାଉଛନ୍ତି, 2 ଏକର ଜମି କିଣି ମୁଁ ଲୋକଙ୍କୁ କିଛି ନର୍ସରୀ ପରିସ୍ଥିତି କରି କିଛି ରୋଜଗାର ଦେଇପାରିବି। ମୁଁ ଆସି ଖଣ୍ଡେ ଜମି କିଣି ଏଠି ପାତ୍ରପୁଟରେ 24 ଲୋକଙ୍କୁ ଏନଗେଜମେଣ୍ଟ ଦେଇଛି। ବର୍ତ୍ତମାନ ଜମିଟି 20-25 ଏକର ଉପରେ ହେଇଗଲାଣି।
0: ଜମିର କିସମ କେମିତି ଥିବ ଆଜ୍ଞା? କୋଉ ପ୍ରକାର ଜମି?
1: ବାଲିଆ ମାଟି, ସାର ଢାଲୁ ମାଟି, ବାଲିଆ ମାଟି।
0: ତାହେଲେ କଣ କଣ ଚାଷ ହଉଛି ଆଜ୍ଞା ସେସବୁ ଜମିରେ?
1: ମୋ ପାଖରେ ସବୁବେଳେ ଦେଶୀ ଧାନ ଚାଷ କରେ, ସେଣ୍ଟେଡ୍ ଧାନକୁ ମୁଁ ବେଶୀ ପସନ୍ଦ କରେ। କଳା ଜିରା GI ଟ୍ୟାଗ୍ ହେଇଛି, ସେଇଟା ଆଣ୍ଟି ଅକ୍ସିଡେଣ୍ଟ, ସୁଗାର ଫ୍ରି, ଆଉ ଡ୍ରଟ୍ ରେଜିଷ୍ଟାନ୍ସ, ମରୁଡ଼ି ସହଣି ଶକ୍ତି ଅଛି, ପାଣିରେ ବୁଡ଼ିଗଲେ ବି ତାର ସହିବାର ଶକ୍ତି ଅଛି, ରୋଗ ପୋକ କମ୍ ଲାଗେ, ଦାମ ବି ବହୁତ। ତେଣୁ କଳା ଜିରା, ଗୋବିନ୍ଦ ଭୋଗ, କଳା କେରି, କଳା କୃଷ୍ଣ, କଳା ନାକ, ଗୋବିନ୍ଦ ବଲ୍ଲଭ, ବିଭିନ୍ନ ପ୍ରକାର ମୋ ପାଖରେ 278 ପ୍ରକାର ଦେଶୀ ଧାନ ରଖା ହେ ବିହନ, ଦେଶୀ ଧାନ ସଂରକ୍ଷଣ ମୋର ଏଇଟା ନିଶା। ଚାଷ ପାଇଁ ଗୋବିନ୍ଦ ଭୋଗ, କଳା ଜିରା ଚାଉଳ ଆଉ ପୁରୁଣା ଆଗରୁ ଥିଲା, ନବା ବି ଖାଇବାକୁ ଭଲ, ଛୋଟ ଧାନ ଭଲ ମିଠା ଲାଗେ, ସେଟା ଘରେ ଖାଇବା ପାଇଁ କରୁଛି। ଆଉ କମର୍ସିଆଲ ବି ଯୋଉଟାକ ବିକିବା ପାଇଁ GI ଟ୍ୟାଗ୍ ହେଲା କଳା ଜିରା ଆଉ ଗୋବିନ୍ଦ ଭୋଗ, ଆଉ ପବ୍ଲିକ ମାନେ ଯାହାର ସୁଗାର ପ୍ରକାର ଅଛି ସେମାନେ ବ୍ଲାକ୍ ରାଇସ୍ ନିଅନ୍ତି।
0: ବିହନ ବିଶୋଧନ ମଧ୍ୟ କରନ୍ତି କି ଆଜ୍ଞା?
1: ଗାଈ ମୁତ ଅଛି ମା, କାଉ ପେଷ୍ଟ ଫାର୍ମିଂ ଆମର ସବୁବେଳେ, ଆମର ଯେକୌଣସି ଚାଷ ପାରମ୍ପରିକ କରୁଛି, କାଉ ବେଷ୍ଟ ଟ୍ରାଡିସନାଲ ଫାର୍ମିଂ, ଗୁଆଧାର ତ ପୁରୁଣା କାଳିଆ ଚାଷ ଆମର, ତେଣୁକରି କିଛି ଅସୁବିଧା ନାହିଁ। ମୁଁ ସତ କହୁଛି ଦେଶୀ ଧାନରେ ଖାଇବାଟା ଭଲ, ସାର କମ୍ ଲାଗିବ, ରୋଗ ପୋକ ସହଣି ଶକ୍ତି ବହୁତ ଅଧିକ, ଯୋଉଟା କଲେ ଭଲ ହଉଛି, ଭଲ ଆଦାୟ ବି ହଉଛି। କଳା ଅନ୍ୟ ଧାନ ଯେଉଁମାନେ କରୁଛନ୍ତି 20 କୁଇଣ୍ଟାଲ ଅଧିକ ନାହିଁ, ଆପଣ ଦେଖିବେ ଆମ ଜମିରେ

ଆମେ କଳାଜିରା 20-22 କ୍ୱିଣ୍ଟାଲ ପର ଏକର ହଉଛୁ, ଗୋବିନ୍ଦ 20-22 କ୍ୱିଣ୍ଟାଲ। ଯଦି ଥରେ TMU 101 1001 କରିଥିଲି ଏକରକୁ, ସିଏ ହେଉଛି 40 କ୍ୱିଣ୍ଟାଲ। ମୌଡ଼ମଣି ଧାନ ବିଦାଶରୁ ଫାର୍ମରୁ ମୁଁ ଆଣିକି ଆସିଥିଲି 45 କ୍ୱିଣ୍ଟାଲ ପର ଏକର, ତେଣୁ 112.5 କ୍ୱିଣ୍ଟାଲ ପର ହେକ୍ଟର। ଦ୍ୱିତୀୟଟା କିସ, ସବୁଯାକ ଅର୍ଗାନିକ ପାରମ୍ପରିକ କୃଷି, ଏଇଟା ବ୍ୟବହାର କରୁଛି, ସାର ଜମିକି ଦେଖିନି, ନିଜେ ତିଆରି କରିବା ସାର ବ୍ୟବହାର କରୁ। ତିଆରି ବୋଲେ ଗାଈ ମୂତ ଗାଈ ଗୋବର ସମସ୍ତେ ଜୀବାମୃତ ତିଆରି କରିଦେଉଛୁ, ଜିଆ ଖତ ଦ୍ୱାରା ସାର।

0: ପାରମ୍ପରିକ କୃଷି ଏଇଟା ବ୍ୟବହାର କରୁଛି, ସାର ଜମିକି ଦେଖିନି, ନିଜେ ତିଆରି କରିବା ସାର ବ୍ୟବହାର କରୁ। ତିଆରି ବୋଲେ ଗାଈ ମୂତ ଗାଈ ଗୋବର ସମସ୍ତେ ଜୀବାମୃତ ତିଆରି କରିଦଉଛୁ, ଜିଆ ଖତ ଦ୍ୱାରା ସାର, ଗାଈ ମୂତ ଲିମ୍ବ ପତ୍ର ଧୂଆଁ ପତ୍ର ଆଉ ରସୁଣ ଆଉ ରାଗ ଲଙ୍କା ଏଗୁଡାକ ସିଝାଇ ଛେଚିକି ସ୍ପ୍ରେ କରିଦେଲେ ନା ରୋଗ ନାହିଁ ନା ପୋକ ନାହିଁ। ଆପଣ ମଇଁଷା ରୋଗ କାଣ୍ଡବିନ୍ଧା ରୋଗ ଏଇ ଯୋଉ ବିଭିନ୍ନ ପ୍ରକାର ରୋଗ ଆର ପ୍ରାଦୁର୍ଭାବ କମିଯିବ, ଏଗୁଡାକ କୌଣସି ପୋକ ମାରିବନି, ବାସନାରେ କେହି ଆସିବେନି ପାଖକୁ। ଏଇଟା ସମ୍ପୂର୍ଣ୍ଣ ନିରାପଦ ସୁସ୍ଥ ଏବେ ସ୍ପ୍ରେ କରି ଧୋଇକିରି ଆମେ ଖାଇପାରିବା। ଏଇ ଯୋଉ ଇନଅର୍ଗାନିକ ପେଷ୍ଟିସାଇଡ୍ ଫଙ୍ଗିସାଇଡ୍ ପକେଇଲେ ଆମର 7 ଦିନ ଅପେକ୍ଷା କରିବାକୁ ପଡିବ।
1: ଆଉ ଯୋଉ ଆପଣ ଜିଆ ଖତ ପ୍ରସ୍ତୁତି କଥା ବି କହିଲେ, କେମିତି ଚାଷୀ ଭାଇ ଭଉଣୀ ମାନେ ଜିଆ ଖତ ପ୍ରସ୍ତୁତି କରିବେ?
0: ବିଭିନ୍ନ ମେଥଡ ଅଛି, ଗୋଟେ ଗାତ କରିଦେଇକିରି ତା ଦେହରେ ଜିଆ ଖତ କରିପାରିବେ, କଷ୍ଟଲି ହବ, ମାନେ ଲେବର ଓରିଏଣ୍ଟେଡ୍ କାମ ଏଇଟା। ଯଦି ପିଟ୍ ତିଆରି କରିବେ, ଡିପାର୍ଟମେଣ୍ଟ ସବୁ ଜିଆ କୁଣ୍ଡ ତିଆରି କରିବାକୁ ସାହାଯ୍ୟ କରୁଛନ୍ତି, ସେଇଟା ବି ସୁବିଧା। ପଲିଥିନ ପେପର ମିଳୁଛି, ପଲିଥିନ ବ୍ୟାଗ ତା ଦେହରେ କଲେ ବି ସୁବିଧା ହବ।
1: ନାଇଁ
0: ସବୁଠୁ ସୁବିଧା ଶସ୍ତା ତଳେ ଗୋଟେ ପଲିଥିନ ପକେଇ ଦେଇ ତା ଉପରେ ଜିଆ ଖତ 1.5 ଫୁଟ ହାଇଟ୍ ରଖିଦିଏ, ମଲ୍ଚିଂ କରିଦେଲେ ପାଣି ଟିକେ ସପ୍ତାହକୁ 2-3 ଥର ଦେଇଦେଲେ ପବନ ପାଇଲା, ପାଣି ପାଇଲା, ଛାଇ ପାଇଲା, ଖାଦ୍ୟ ବି ପାଇଲା, ତେଣୁ ଜିଆ ଜଲ୍ଦି ତାଙ୍କ ପପୁଲେସନ ବଢୁଛି, ଜଲ୍ଦି ସାର ହଉଛି। ଯଦି ପଲିଥିନ ପକା ହେଇଯାଏ 10 ଫୁଟିଆ ଗୋଟେ କରିଦେଲେ 255 ଟଙ୍କା ଖର୍ଚ୍ଚ ହବ। ଏ ସବୁଠାରୁ କମ୍ ଲେବ, ଅଧିକ ପ୍ରଡକ୍ସନ ଜଲ୍ଦି ହବ। ଏଇଟାରେ
1: ଏଇ ଜୈବିକ ଖତ ବ୍ୟବହାର କରିବା କେମିତି ଜାଣିଲେ?
0: ଆମର ପାରମ୍ପରିକ ବାପଦା ସବୁ ପ୍ରୋସେସଟା ହେଇଯାଉଛି, ଏହା ହଉଛି କୃଷକର ବନ୍ଧୁ, ମାଟିକୁ ଓଲଟ ପଲଟ କରୁଛି। ଆଜିକାଲି ଆମେ ପେଷ୍ଟିସାଇଡ୍ ଫଙ୍ଗିସାଇଡ୍ ମାରି ମାରି ଜିଆଗୁଡା ମାରିଦେଲେ ଗେଣ୍ଡା ଶାମୁକା କୋଚିଆ ସବୁ ମରିଗଲେ, ତେଣୁ ଆମେ ବାଧ୍ୟ ହେଇକିରି କଣ ଘରେ ଆସି ଜିଆ ଖତ କରୁଛେ। ଗାଈ ଫାର୍ମଟା ଯୋଉ ଲେବର ଓରିଏଣ୍ଟେଡ୍ କାମ, ଗାଈର ଲାଇଫ ହଉଛି 15 ବର୍ଷ, 10 ବର୍ଷ 50% ରହିଗଲା, 5 ବର୍ଷ ଗଲା, 5 ବର୍ଷ ରୋଜଗାର କରିବା, 15 ବର୍ଷ ଖାଇବ, ଏଇଟା ଲସ୍। ତେଣୁ କରି ଯଦି ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟ କରାଯାଏ, ତାର ଗୋବର ତା ମୂତ ଉଦାହରଣ ଜିଆ ଖତରେ କନଭର୍ଟ କରିଦେବା, ଆମେ ବର୍ମି କମ୍ପୋଷ୍ଟ ବା ଜିଆ ଖତରେ 100% ପିଓର ଦଉ ଜିଆ ଖତ, ଆମେ ଦଉଛୁ 12 ଟଙ୍କା ପର କେଜି। ମୋତେ ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟରେ ମୁଁ ପାଇଲି 50 ଟଙ୍କା
1: ପାଇଲି।
0: ମୋର 50ଟା ଗାଈ ଅଛି, ବାଛୁରୀ ମିଶିକି ଅଛି, ପର ଡେ ମୋତେ ମିଳିଲା କେତେ 2000 ଟଙ୍କା ହେଲା, ମାସକୁ କେତେ ମିଳିଲା 60,000 ଟଙ୍କା। ୱେଷ୍ଟ ପ୍ରଡକ୍ଟ ମ୍ୟାନେଜରେ ପର ମନ୍ଥ ପାଇଲି 60,000 ଟଙ୍କା। ପ୍ରତି ବର୍ଷ 12ଟା ଗାଈ କିମ୍ବା ବାଛୁରୀ ବିକ୍ରି ହେବେ, ଆଉ ଜନ୍ମ ହେଲେ କଣ କରିବି, ବିକ୍ରି କରିବାକୁ ପଡିବ। ତାପରେ କ୍ଷୀର ଆମର ଆଭରେଜ ହଉଛି, ଧରନ୍ତୁ 1 କିଲୋ ଆଭରେଜ ହଉଛି 50, ଧରନ୍ତୁ 60 ଟଙ୍କା ରେଟ୍ରେ 50 ଲିଟରକୁ 3,000 ଟଙ୍କା ପର ମନ୍ଥ ହେଲା କେତେ 90,000 ଟଙ୍କା, 90,000 ଇଏ ହେଲା 80,000, 170,000 ହେଲେ ପର ମନ୍ଥ, ବର୍ଷକୁ କେତେ ମିଳିବ ମା 18 ଲକ୍ଷ ହଉଛି,
1: 18 ଲକ୍ଷ
0: ହେଲା ଅତି କମ୍ରେ ଲାଭ। ମଝିରେ ବାୟୁ ପ୍ରଡକ୍ଟ ଅଛି ମା, ବି ଗୋବରରୁ ବାୟୋଗ୍ୟାସ ହଉଛି, ଆଉ ଯୋଉ ଗୋବର ପାଣି ଯୋଉଟା ବାୟୋଗ୍ୟାସ ହେଲା, ଯୋଉ ସ୍ଲରିଟା ବୋଲା ଜିଆ ଖତ ପଳେଇଲା, ଯୋଉ ପାଣି ଗୁଡା ବୋଲା ସେଇଟା ପଳା ଜମିକି ପମ୍ପିଂ କରି ପଠେଇ ଦେଲୁ। କାଓ ବେଷ୍ଟ ଟ୍ରାଡିସନାଲ ଫାର୍ମଟା ସବୁଠାରୁ ଉତ୍କୃଷ୍ଟ, ଲେବର ଏମ୍ପ୍ଲୟମେଣ୍ଟ ହେଇପାରିବ।
1: ଆଖପାଖ ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କୁ ପଚାରିବାକୁ ଆସନ୍ତି କି ସାର?
0: ଇଏ ଗୋଟେ ଟ୍ରେନିଂ ସେଣ୍ଟର ହେଲା ଭଳିଆ ହେଇଗଲାଣି, 36 ଗଡ଼ରୁ, କଳାହାଣ୍ଡିରୁ, ବଲାଙ୍ଗୀରରୁ, ସମ୍ବଲପୁରରୁ, ଆଡ଼େ ମାଲକାନଗିରି, ବାଲିମେଳା, କାଲିମେଳା, ପ୍ରାୟ ଅଧିକାଂଶ ଚାଷୀ ଆସନ୍ତି ଏଠିକି ଏକ୍ସପୋଜର ଭିଜିଟ ସହିତ, ଆନ୍ଧ୍ରରୁ ଆସିଥିଲେ। ଏବେ
1: ପ୍ରାୟ କେତେ ଜଣ ଭାଇ ଭଉଣୀକୁ ଆପଣ ରୋଜଗାର କ୍ଷମ କରିପାରୁଛନ୍ତି? ଆଜ୍ଞା
0: 24 ଲୋକ, ଝିଅ ପିଲା 12, ପୁଅ ପିଲା 12। ଗାଈ କାମରେ କେତେ ଜଣ ଅଛନ୍ତି, ବାମ୍ବ ପ୍ଲାଣ୍ଟେସନ କେତେ ଜଣ ଅଛନ୍ତି, ବାଉଁଶ ଚାଷ ବି ଚାଲିଛି। ଚାଷ ତ ମେନ୍ ଆମର, ପ୍ରଥମେ ଧାନ ହବ, ଧାନ ପରେ ସୋରିଷ ଚାଷ ହବ, ସୋରିଷ ପରେ ବୋଇତାଳୁ ହବ, ଗଲା ବର୍ଷ ଧନିଆ ପାନ ମହୁରି ଭଲ ହେଇଥିଲା।
1: କିଛି ଆମ୍ବ ବଗିଚା ମଧ୍ୟ ଆପଣଙ୍କର ଅଛି, ସେ ସମ୍ପର୍କରେ କୁହନ୍ତୁ।
0: ମୋର 13 ଭେରାଇଟି ରଖା ହେଇଛି, 200 ଗଛ ଅଛି, ଅମରପଲ୍ଲୀ, ମଲ୍ଲିକା, ଆଖୁରସ, ଅର୍କ ନୀଳାଚଳ କେଶରୀ, ଅର୍କ ଜାହାଙ୍ଗୀର, ଅର୍କ ଫଜିଲି, ବାଇଗଣ ପଲ୍ଲୀ, ତୋଟା ପୁରୀ, ଏଇସବୁ ଭେରାଇଟି ଅଛି ଆଉ ଲଡୁଆ।
1: କୃଷି ଯନ୍ତ୍ରପାତି କିଛି ବ୍ୟବହାର ହଉଛି କି? ଆଜ୍ଞା
0: ଧାନ ଅମଳ ଯନ୍ତ୍ର, ଧାନ କାଟିବା ଯନ୍ତ୍ର ବି ଅଛି, ଟ୍ରାକ୍ଟର ଅଛି, ପାୱାର ଟିଲର ଅଛି।
1: ବିଭାଗ ତରଫରୁ କଣ କଣ ସୁବିଧା ଆପଣ ପାଇଛନ୍ତି?
0: ପ୍ରତ୍ୟେକ ଡିପାର୍ଟମେଣ୍ଟ ତାଙ୍କ ହାତ ଖୋଲିକି ଅଛି, ନିଅ ତୁମେ କର। ଦେଖନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ମତେ ବହୁତ ସହଯୋଗ କଲା ବାଉଁଶ ପ୍ଲାଣ୍ଟେସନରେ। ହର୍ଟିକଲଚର ଡିପାର୍ଟମେଣ୍ଟ କଣ କରୁଛି, ଫଳ ଚାରା ରୋପଣ, ତାର ମେଣ୍ଟେନାନ୍ସ କେମିତି ହବ କଣ ସାହାଯ୍ୟ ବହୁତ ଦେଇଛନ୍ତି। ଏଗ୍ରିକଲଚର ଡିପାର୍ଟମେଣ୍ଟ ସୁଦ୍ଧା ଫାଷ୍ଟରେ ଡଗୱେଲଟା ଭେଟେନାରୀ ବାଲା, ସେ ତାଙ୍କର 40% ସବସିଡିରେ 8-10 ଲକ୍ଷ ଟଙ୍କା ସମସ୍ତେ ସବସିଡି ଆକାରରେ ଦେଇଛି। ସମସ୍ତେ ହାତ ବଢେଇକି ଅଛନ୍ତି, ନିଅ ନିଅ, ଆମକୁ ନବାର ପାତ୍ରତା ଦରକାର।
1: ଆଜ୍ଞା, ଏଇ ଚାଷକୁ ନେଇକି ସେମାନେ ଆତ୍ମନିର୍ଭରଶୀଳ ହେଇପାରିବେ କି? ଆଜ୍ଞା
0: ନିଶ୍ଚିତ ମା, ଜଣଙ୍କର 2 ଏକର ଜମି ଥିଲେ ଉଚ୍ଚା ଜମି, ସେ ଆରାମରେ ତାର ପରିବାର ମେଣ୍ଟେନ କରିପାରିବ। ଯଦି

0: ପାଞ୍ଚ ଏକର ଜମି ଅଛି, ପାଞ୍ଚ ଏକର ଜମି ଥିଲେ ଗାଈ ଜିତେ ରଖି ଟ୍ରାଡିସନାଲ ଫାର୍ମିଂ କରେଇଲେ ତାର ପିଲାକୁ MBBS ଡକ୍ଟର ବି ପଢେଇ ପାରିବ, ସମସ୍ୟା କିଛି ନାହିଁ, ଖାଲି ଟିକେ ନିଜର ଡେଡିକେସନ ଦରକାର, ପରିଶ୍ରମ ଦରକାର।
1: ଯେଉଁ ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କ ସହିତ ଯୋଗାଯୋଗ କରିକି ଏ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି, ଦୟାକରି ଆପଣଙ୍କର ଫୋନ ନମ୍ବର ଆଉ ଆପଣଙ୍କର ଠିକଣା ମଧ୍ୟ ଦିଅନ୍ତୁ।
0: ମୋ ନାଁ ହଉଛି ନେତ୍ରାନ ଲଙ୍କା ପାତ୍ରପୁଟ, ଫୋନ ନମ୍ବର ଲେଖନ୍ତୁ 8249412368। ଭିତରେ ଯୋଗାଯୋଗ କଲେ ରାତି ଅଧେରେ ବି ଫୋନ କଲେ ଯଦି ମୁଁ ଶୋଇନଥାଏ ନିଶ୍ଚୟ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି, ସୁପୋଷିତ ଓଡ଼ିଶା ଏବଂ ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଜୋସ୍ ଟିମ୍ର ଶୁଭାରମ୍ଭ ଏବଂ କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ମିଳିବ ନୋବେଲ ପୁରସ୍କାର। ଜିଏସ୍ଟି ପରିଷଦର 57ତମ ବୈଠକରେ ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର କରି ନିଆଯାଇଛି। ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ ଉତ୍ତରଦାୟୀ କରିବା ନେଇ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ଏଣିକି ଜରିମାନା, କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଦେବା ନେଇ ପ୍ରତ୍ୟେକ ମାମଲାରେ ନ୍ୟାୟିକ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବ। ତେବେ ଆଜିର ବୈଠକରେ ଜିଏସ୍ଟି ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପରିଷଦର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ 10,000 ଟଙ୍କା କିମ୍ବା ତା'ଠାରୁ କମ୍ ଅର୍ଥ ପାଇଁ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ଏହି ସୀମାଠାରୁ କମ୍ ଅର୍ଥ ସମ୍ପର୍କିତ ବିଚାରାଧୀନ ନୋଟିସ୍ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ। କୌଣସି କରଦାତା ବିଳମ୍ବରେ ରିଟର୍ଣ୍ଣ ଦାଖଲ, ତ୍ରୁଟି କିମ୍ବା ଟିକସ ପୈଠରେ ବିଳମ୍ବ କଲେ ତାଙ୍କ ବିରୋଧରେ ଅସୁଲ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହ ସୁଧ ଏବଂ ଆନୁପାତିକ ଜରିମାନା ଲାଗୁ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ୱାସ୍ଥ୍ୟ, ପୁଷ୍ଟି ସାଧନ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଏକ ସୁଦୃଢ଼ ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ପ୍ରୟାସ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟକୁ ଏକ ଅଭିଯାନ ପରିଣତ କରିବାକୁ ବିଭିନ୍ନ ପଦକ୍ଷେପ ନେବା ଉପରେ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ସୁପୋଷିତ ଓଡ଼ିଶା, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରି ଏହାକୁ ପ୍ରଯୁକ୍ତିବିଦ୍ୟା ଆଧାରିତ ଓ ଜନକୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 135ତମ ବୈଠକରେ ପରିଷଦର ବୈଷୟିକ କ୍ଷମତା ବୃଦ୍ଧି, ପରୀକ୍ଷାଗାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଓ ଉପକୂଳ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ବୈଠକରେ ରାଜ୍ୟର 7ଟି ସ୍ଥାନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣ ତଥା ସବୁଜ ଭବନ, ବର୍ଷାଜଳ ସଂରକ୍ଷଣ ଓ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ଥର

0: ପାଇଁ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ୟୁଏମ୍ଆଇ ସମ୍ମିଳନୀ ସହ ପ୍ରଦର୍ଶନୀ ଓ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନ୍କ୍ଲେଭ୍ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଖାରବେଳ ଭବନଠାରେ ପ୍ରସ୍ତୁତି ସମୀକ୍ଷା କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପିଲା ତମ ଦେହ ଏବେ କେମିତି ଅଛି?
2: ଦିଦି ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
1: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
3: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ପାଇଁ ମିଳିତ କାର୍ଯ୍ୟବାହୀ ଦଳ ଜୋସ୍ ଟିମ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିବି ମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ଜୋସ୍ର ମୁଖ୍ୟ ଲକ୍ଷ୍ୟ। ଯୁବପିଢ଼ିଙ୍କୁ ଏହି ଜନ ଆନ୍ଦୋଳନରେ ସାମିଲ କରାଯାଇ ଟିବି ବିରୋଧୀ ଲଢ଼େଇକୁ ଆହୁରି ସୁଦୃଢ଼ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଟିବି ମୁକ୍ତ ଭାରତ ଗଠନର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ସାକାର କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଅଭିଯାନକୁ ସଫଳ କରିବା ଲାଗି ପ୍ରତ୍ୟେକଟି ସ୍ତରରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ମାଲକାନଗିରି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରାକରଣକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଜୋସ୍ ଦଳର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ଗୁରୁତ୍ୱ ଦିଆଯାଇଥିବା ମତ ପ୍ରକାଶ ପାଇଥିଲା। କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ 2026 ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। କାର୍ସନ୍ ଶାସ୍ତ୍ରୀୟ ସାହିତ୍ୟ ପରମ୍ପରା ସହ ଆଧୁନିକ ସୃଜନଶୀଳ ସଂଳାପ ମାଧ୍ୟମରେ ସମସାମୟିକ ସାହିତ୍ୟ ରଚନା କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ସ୍ୱିଡିଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚକ୍ଷୁ ରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଆଖି ଆମର ଅମୂଲ୍ୟ ସମ୍ପଦ, ଏହାର ଯତ୍ନ ନେବା ଆମର କର୍ତ୍ତବ୍ୟ। ବର୍ତ୍ତମାନ ଡିଜିଟାଲ ଦୁନିଆରେ ଅଧିକ ସ୍କ୍ରିନ୍ ବ୍ୟବହାର ଓ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଦୃଷ୍ଟି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ଆଖିର ଯତ୍ନ ଓ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱକୁ ଆଜିର ଦିନ ମନେ ପକାଇ ଦେଇଥାଏ। ନିଜ ଆଖିର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ।
4: ଆରେ ବାବା ରାଜୁ, ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି।
5: ଏ ଚଷମାଟା ନେଲୁ,
4: ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସୁ।
6: ବୋଉ, ମୁଁ ଭାବୁଛି ତୋର ବୋଧେ ମୋତିଆ ବିନ୍ଦୁ ହେଉଥିବ।
7: ହଁ ମାଉସୀ, ତମର ମୋତିଆ ବିନ୍ଦୁ ହେଲାଣି। ମୋତିଆ ବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି, ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ, ଆଖିର ଡୋଳା ଧୂଆଳିଆ ହେଇଯାଏ। ହଁ, ମୋତିଆ ବିନ୍ଦୁ ଅଧିକ ପାଖଳ ହବା ଯାଏ ଅପେକ୍ଷା କରନ୍ତୁ। ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ। ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆବିନ୍ଦୁ ଅପରେସନ୍ କରାଯାଉଛି। ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି।
0: ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପୁଲିସ୍ ସେବାର 5 ଜଣ ଅଧିକାରୀ, ପ୍ରଶିକ୍ଷାର୍ଥୀ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ବିନୋତୋଷ ମିଶ୍ର ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଜନସେବା କ୍ଷେତ୍ରରେ ସମ୍ବେଦନଶୀଳତା ଓ ମାନବିକ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ନେତୃତ୍ୱ ନେବା, ନୂତନତା ଆଣିବା ଏବଂ ନୂଆ ସୃଷ୍ଟି କରିବା ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର

0: ପ୍ରଧାନ କହିଛନ୍ତି। ଆଜି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କୋରାପୁଟ ଅଞ୍ଚଳର ଚାଷୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେଗୁଡ଼ିକର ସମାଧାନ କରିବା ଲାଗି ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଶାସନୀ ଏବଂ ବିଭାଗୀୟ ମୁଖ୍ୟମାନେ ଯୋଗଦେଇଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ଭୁଲ ଏବଂ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘରକୁ ଘର ବୁଲି ସର୍ଭେ କରିବା ଉପରେ ଗୁରୁତ୍ୱ ପ୍ରଦାନ ସହ ନିର୍ଦ୍ଦିଷ୍ଟ ଫର୍ମର ସଠିକ୍ ବ୍ୟବହାର ଏବଂ ତଥ୍ୟ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା 26 ତାରିଖରୁ ନଭେମ୍ବର 7 ତାରିଖ ମଧ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 3-4 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି। ସୁପୋଷିତ ଓଡ଼ିଶା ଏବଂ ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଜୋସ୍ ଟିମ୍ର ଶୁଭାରମ୍ଭ ଏବଂ କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ମିଳିବ ନୋବେଲ ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଭାରତୀୟ ବାୟୁସେନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତୀୟ ବାୟୁସେନା ହେଉଛି ଭାରତୀୟ ସେନାବାହିନୀର ଏକ ଶାଖା। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତୀୟ ଆକାଶମାର୍ଗକୁ ସୁରକ୍ଷା ପ୍ରଦାନ କରିବା ସହିତ ସଶସ୍ତ୍ର ସଂଘର୍ଷ ସମୟରେ ଆକାଶମାର୍ଗରୁ ଯୁଦ୍ଧ କରିବା। 1932 ଅକ୍ଟୋବର 8 ତାରିଖରେ ବ୍ରିଟିଶ ସାମ୍ରାଜ୍ୟର ଏକ ସହାୟକ ବାୟୁସେନା ଭାବେ ଆନୁଷ୍ଠାନିକ ଭାବେ ଏହା ସ୍ଥାପିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବିମାନ ଚଳାଚଳ ସେବାକୁ ରୟାଲ ନାମରେ ସମ୍ମାନିତ କରାଯାଇଥିଲା। ବ୍ରିଟିଶ ଶାସନ ସମୟରେ ଭାରତୀୟ ବାୟୁସେନା ଅଧିନିୟମ ପ୍ରଣୟନ କରାଯାଇ ସହାୟକ ମାନ୍ୟତା ନିର୍ଦ୍ଧାରଣ କରାଯିବା ସହ ରୟାଲ ଏୟାରଫୋର୍ସ ୟୁନିଫର୍ମ, ବ୍ୟାଚ୍, ଚିହ୍ନ, ବ୍ରେଡେଟ୍ ଆଦି ଲାଗୁ କରାଯାଇଥିଲା। 1933 ଭାରତୀୟ ବାୟୁସେନା ଏହାର ପ୍ରଥମ ସ୍କ୍ୱାଡ୍ରନ୍ 5 ଜଣ ଭାରତୀୟ ପାଇଲଟ୍ଙ୍କୁ ନେଇ ଆରମ୍ଭ କରିଥିଲା। 1950 ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେବା ପରେ ରୟାଲ ନାମକୁ ପ୍ରତ୍ୟାହାର କରି ନିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ଭାବେ ପରିଚିତ। ଭାରତୀୟ ବାୟୁସେନାର ଆଦର୍ଶ ହେଉଛି ଆକାଶକୁ ଗୌରବର ସହ ସ୍ପର୍ଶ କରିବା। 1950 ପରଠାରୁ ଭାରତୀୟ ବାୟୁସେନା ପଡ଼ୋଶୀ ଦେଶ ପାକିସ୍ତାନ ସହ 4 ଥର ଯୁଦ୍ଧ କରି ଆସିଛି। ପ୍ରତ୍ୟେକ ଥର ବାୟୁସେନା ତା'ର ପରାକ୍ରମ ଦ୍ୱାରା ବିଜୟର ଧ୍ୱଜା ଉଡ଼ାଇ ପାରିଛି। ବାୟୁସେନା ଦ୍ୱାରା କରାଯାଇଥିବା ଅନ୍ୟ ପ୍ରମୁଖ ଅପରେସନ୍ଗୁଡ଼ିକ ମଧ୍ୟରେ ଅପରେସନ୍ ବିଜୟ, ଅପରେସନ୍ ମେଘଦୂତ, ଅପରେସନ୍ କ୍ୟାଣ୍ଡସ୍, ଅପରେସନ୍ ପୁମାଲାଇ ଏବଂ ଅପରେସନ୍ ସିନ୍ଦୁର ଆଦି ରହିଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନା ମିଳିତ ଭାବେ ଅପରେସନ୍ ସିନ୍ଦୁର ମାଧ୍ୟମରେ ପେସାଦାର ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଆଧାରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକୁ ନଷ୍ଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ 7 ତାରିଖରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାକିସ୍ତାନର 9 ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯିବା ସହ 100+ ଆତଙ୍କବାଦୀ ନିହତ ହୋଇଥିଲେ। ମିଳିତ ଜାତିସଂଘ ଶାନ୍ତିରକ୍ଷା ଅଭିଯାନରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବାୟୁସେନା ତା'ର ସାହସ, ଉତ୍ସାହ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି। ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର। କେବଳ ପ୍ରତିରକ୍ଷା କ୍ଷେତ୍ର ନୁହେଁ, ବିଭିନ୍ନ ସମୟରେ ଦେଶ ଭିତରେ ପ୍ରାକୃତିକ ଦୁର୍ବିପାକ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗଦାନ କରି ଧନଜୀବନ ରକ୍ଷା କରିବାରେ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସ୍ଥଳସେନା ଏବଂ ନୌସେନା ସହ ସମନ୍ୱୟ ରକ୍ଷା କରି ଆକାଶମାର୍ଗରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆଭ୍ୟନ୍ତରୀଣ

0: ସଂକୀର୍ଣ୍ଣ ବିଶୃଙ୍ଖଳା ସମୟରେ ବେସାମରିକ ସୁରକ୍ଷା ସଂସ୍ଥାକୁ ସହାୟତା ପ୍ରଦାନ କରିବା, ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସହିତ ସମନ୍ୱିତ ମହାକାଶ ସେଲ୍ ପରିଚାଳନା କରିବା ଆଦି ଅନ୍ତର୍ଭୁକ୍ତ। 1999 ମସିହା କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ସ୍ଥଳସେନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା। ବାୟୁସେନାର ଏହି ଆକ୍ରମଣ ଓ ସହଯୋଗକୁ ଅପରେସନ୍ ସଫେଦ ସାଗର ନାମରେ ନାମିତ କରାଯାଇଥିଲା। ବାୟୁସେନାର ଆଧୁନିକୀକରଣ ରକ୍ଷା ନେଇ ସରକାର ଅନେକ ରଣନୈତିକ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀକରଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ଜୈସଲମେରର ପୋଖରାନ୍ ଫିଲ୍ଡିଂ ଫାୟାରିଂ ରେଞ୍ଜରେ ଡ୍ରୋନାଥନ୍ 2026 କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଧୁନିକ ଡ୍ରୋନ୍ ତଥା ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସାମଗ୍ରୀର ପରୀକ୍ଷଣ ଏବଂ କ୍ଷେତ୍ରସ୍ତରୀୟ ମୂଲ୍ୟାଙ୍କନ ସମ୍ଭବପର ହୋଇପାରୁଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ମାଧ୍ୟମରେ ବାୟୁସେନା କ୍ଷେତ୍ରକୁ ଅଧିକ ବ୍ୟାପକ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଏହାଦ୍ୱାରା ଭାରତ ଅଧିକ ସଶକ୍ତ ହୋଇପାରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଉପକରଣ ଭାରତୀୟ ବାୟୁସେନାକୁ ସୁଦୃଢ଼ କରୁଛି। ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବା ସହ ତେଜସ୍ ଏବଂ ଅନ୍ୟାନ୍ୟ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଉଛି। ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ପ୍ରଦାନ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରତିଷ୍ଠାନ ରହିଛି। ଆସନ୍ତା 2035 ମସିହା ସୁଦ୍ଧା ଭାରତୀୟ ବାୟୁସେନାକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଆଧୁନିକ ଯୋଗାଯୋଗ ଆଉ ସୁଶାସନ ଲାଗି ମୋବାଇଲ ଫୋନ୍ର ବ୍ୟବହାର ଗଲା 12 ବର୍ଷ ଭିତରେ ବଢ଼ିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଇଣ୍ଡିଆନ ମୋବାଇଲ କଂଗ୍ରେସର 10 ନମ୍ବର ସଂସ୍କରଣକେ କଲେ ଉଦ୍ଘାଟନ। ରାଜ୍ୟର ସାମାଜିକ କ୍ଷେତ୍ର ସମସ୍ୟାର ସମାଧାନ ଆଉ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ବସିଲା ବୈଠକ ପ୍ରୟାସ। ଭୁବନେଶ୍ୱରନ ହେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର 135 ନମ୍ବର ବୈଠକ। ସମ୍ବଲପୁର ଝାରସୁଗୁଡ଼ା ସହିତ 6ଟା ଜାଗାନ ଆଞ୍ଚଳିକ କାର୍ଯ୍ୟାଳୟ ଭବନ ତିଆରି ବାବଦେ ହେଲା ଆଲୋଚନା। ଆଉର୍ ଭାରତୀୟ ବାୟୁସେନା ଅପରାଜେୟ ଅଭେଦ୍ୟ ଆଉ ସଠିକ୍ର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବାୟୁସେନା ଦିବସ। ଆଧୁନିକ ଯୋଗାଯୋଗ ଆଉ ସୁଶାସନ ଲାଗି ମୋବାଇଲ ଫୋନ୍ର

0: ଭାର ଗଲା 12 ବର୍ଷ ଭିତରେ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10 ନମ୍ବର ସଂସ୍କରଣକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକି ପ୍ରଧାନମନ୍ତ୍ରୀ କହିଛନ୍, ସ୍ୱଚ୍ଛ ଶାସନ କ୍ଷେତ୍ରରେ ମୋବାଇଲ୍ ଫୋନ୍ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁତଟି ସରକାରୀ ସେବା ଏଚ୍ଏନ୍ ମୋବାଇଲ୍ ଫୋନ୍ ତି ମିଳିପାରୁଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଏନ୍ତା ବିପ୍ଳବର ସୁଫଲ ନାଗରିକମାନଙ୍କ ପାଖେ ସିଧାସଳଖ ପହଞ୍ଚି ପାରୁଛି ବୋଲି ଶ୍ରୀ ମୋଦି କହିଛନ୍।
1: देश के हर जिले तक 5G कनेक्टिविटी पहुंच चुकी है। आज 5.5 लाख से अधिक बेस स्टेशन भारत में हैं, जहां से 5G नेटवर्क ऑपरेट कर रहा है और मोबाइल इंटरनेट स्पीड 2022 की तुलना में 10 गुना बढ़ी है। आज भारत टेलीकॉम सेक्टर में जहां पहुंचा है, उसमें इंडिया मोबाइल कांग्रेस की भी महत्वपूर्ण भूमिका रही है।
0: ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ଜରିଏ ପାଖାପାଖି 50 ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକେ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଭିନ୍ ଭିନ୍ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାମାନଙ୍କୁ ଅତ୍କା ସଶକ୍ତ କରିଛି। ଦୁର୍ଗମ ଇଲାକା ନବିଲ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଇପାରୁଛି। ଏହି ଚାରିଦିନିଆ ସମ୍ମିଳନୀ ଗଲାକାଲିନୁ ମୂଲ ହୋଇଥିବାର ବେଳେ ଆଇବା 10 ତାରିଖ ତକ ଚାଲବା। ଇତି ବିସ୍ପର ଟେକ୍ନୋଲୋଜି କ୍ଷେତ୍ର ସାଙ୍ଗେ ଜଡ଼ିତ ବ୍ୟକ୍ତିବିଶେଷ ଶିଳ୍ପ ବିଶେଷଜ୍ଞ ଷ୍ଟାର୍ଟଅପ୍ ଆଉ ନିବେଶକମାନେ ଏକା ସାଙ୍ଗେ ହୋଇକରି ଡିଜିଟାଲ କ୍ଷେତ୍ରଟି ଉଦୀୟମାନ ସୁଯୋଗ ସମ୍ଭାବନା ଉପରେ ଆଲୋଚନା କରୁଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପନ 57 ନମ୍ବର ଜିଏସ୍ଟି ପରିଷଦ ବୈଠକ ଆଇଜ ହୋଇଯାଇଛି। ବୈଠକ ଉତ୍ତରୁ ଗଣମାଧ୍ୟମକେ ସୂଚନା ଦେଇକରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍, ଜିଏସ୍ଟି ହାର୍ତି କେନ୍ସି ପରିବର୍ତ୍ତନ ନାହିଁ କରାଯାଇ ଜିଏସ୍ଟି ପରିଷଦ ନୋଟିସ୍ ଆଉ ଆଇନଗତ ପ୍ରକ୍ରିୟା ଲାଗି ସାଧାରଣ ମାନଦଣ୍ଡ ସୁପାରିଶ କରିଛି। 10,000 ଟଙ୍କାର ଧାରିଜ ଆର୍ଥିକ ସୀମାନୁ କମ୍ ଟଙ୍କା ଲାଗି କେନ୍ସି ନୋଟିସ୍ ଜାରି ନାହିଁ ହୁଏ। ଏତାର ସହିତ ଇ ସୀମାନୁ କମ୍ ଟଙ୍କା ବାବଦ ଆଗନୁ ଜାରି ହୋଇଥିବା ବକେୟା ନୋଟିସ୍ମାନଙ୍କୁ ବିଲ୍ ପ୍ରତ୍ୟାହାର କରାଯିବା। ସେନ୍ତା ଟେକ୍ସ ଅଧିକାରୀମାନଙ୍କର ଗିରିଫ କରବାର କ୍ଷମତାକେ ହଟେଇ ଦିଆଯାଇଛି। ଏତାର ସହିତ ଅଭିଯୋଗ ଦାଖଲ କରବାର ସୀମାକେ 1 କୋଟିନୁ ବଢ଼ାଯାଇକରି 5 କୋଟି ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଆଉ ଉନ୍ନତି ଲାଗି ଗୋଟିଏ ଉଚ୍ଚସ୍ତରୀୟ ପ୍ରୟାସ ବୈଠକ ହୋଇଯାଇଛି। ଇତି ସାମାଜିକ କ୍ଷେତ୍ରର ଭିନ୍ ଭିନ୍ ସମସ୍ୟାମାନଙ୍କୁ ତଳସ୍ତରୁ ଅନୁଧ୍ୟାନ କରିକି ସେସବୁର ସ୍ଥାୟୀ ଆଉ ତୁର୍ତ୍ତୀ ସମାଧାନ ଲାଗି ଗୋଟିଏ ବର୍କସ୍ ଆଉ ଗଠନମୂଳକ ପ୍ଲାଟଫର୍ମର ଦରକାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ବୈଠକଟି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ, ମହିଳା ଆଉ ଶିଶୁ ବିକାଶ, ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର କାମକାଜକେ ନେଇକରି ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ପୁଷ୍ଟିସାଧନ ଆଉ ଗୁଣାତ୍ମକ ଶିକ୍ଷା ଜରିଏ ହିଁ ଗୋଟିଏ ମଜବୁତ ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଖାସକରି ଲୁକର ମୌଳିକ ଆବଶ୍ୟକତା ସହିତ ଜଡ଼ିତ ଥିବା କ୍ଷେତ୍ରମାନଙ୍କର କାର୍ଯ୍ୟଦକ୍ଷତାକେ ଆହୁରି ଉନ୍ନତ କରବାର ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମାତୃ ମୃତ୍ୟୁ ହାରକେ ସର୍ବନିମ୍ନ ସ୍ତରକେ ଆଣବାର ଲାଗି ଦୃଢ଼ ପଦକ୍ଷେପ ନେବାରକେ ସ୍ୱାସ୍ଥ୍ୟ ବିଭାଗକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଖାସକରି ପ୍ରସୂତି ଆଉ ନୂଆ ଜନ୍ମ ହୋଇଥିବା ଛୁଆମାନଙ୍କୁ ଗାଁ ଇଲାକା ଆଉ ଦୂରିଆ ଇଲାକାନ ସବୁନୁ ଭଲ ଚିକିତ୍ସା ସୁବିଧା ଯୋଗାବାର, ସ୍ୱାସ୍ଥ୍ୟକର୍ମୀମାନଙ୍କର ଦାୟିତ୍ୱବୋଧ ଆଉ ହାସ୍ପାତାଲମାନଙ୍କେ ଜରୁରୀକାଳୀନ ସେବାକେ ବଢ଼ାବାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁଗନକର ସହିତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇକରି ନିଜର ବିଭାଗର କାର୍ଯ୍ୟପନ୍ଥା ବାବଦେ କହିଥିଲେ। ଭାରତକେ ଯକ୍ଷ୍ମାମୁକ୍ତ କରବାର ଦିଗେ ଜନଭାଗିଦାରୀକେ ଆହୁରି ବର୍କସ୍ କରବାର ସହିତ ଦେଶର ଯୁବଶକ୍ତିକେ ଟିବି ନିରାକରଣ ଅଭିଯାନତି ସାମିଲ କରବାର ଲାଗି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଜୋସ୍ର ଜାତୀୟ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହିତ ଅଲଗା କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିବାର ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଭାସୀ ଜରିଏ ସାମିଲ ହୋଇଥିଲେ। ପହିଲା କ୍ଷେପେ 11 ରାଜ୍ୟର 55 ଜିଲ୍ଲାର ଜୋସ୍ ଟିମ୍ର କାର୍ଯ୍ୟକ୍ରମର ମୂଲ ହେବା। ଏହି ଟିମ୍ ଜରିଏ ଯୁବପିଢ଼ିଙ୍କ ଶକ୍ତି, ଉତ୍ସାହ ଆଉ ସାମାଜିକ ସଂଯୋଗକେ ଟିବି ନିରାକରଣ ଅଭିଯାନତି ବ୍ୟବହାର କରାଯିବା। ଜୋସ୍ ଟିମ୍ତି ବରିଷ୍ଠ ଅଧିକାରୀ ମାଇ ଭାରତ ଭଲଣ୍ଟିୟର ଆର୍ ଏନ୍ସିସି କେଡର କୁ ସାମିଲ କରାଯିବା। ଇ ଟିମ୍ ବ୍ଲକ ୱାର୍ଡ ସ୍ତରତି କାମ କରିକି ଲୁକୁ ସଚେତନ କରବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାର୍ଗଦର୍ଶନତି ଟିବି ନିରାକରଣ ଅଭିଯାନତି ଜନଭାଗିଦାରୀକେ ଗୋଟିଏ ମୁଖ୍ୟ ଆଧାର ଭାବେ ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଏସ୍ପିସିବିର 135 ନମ୍ବର ବୈଠକ ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ଲୋକସେବା ଭବନର ଆୟୋଜ ହୋଇଯାଇଛି। ଇତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିଷ୍ଠାନଗତ ଆଉ ବୈଷୟିକ କ୍ଷମତା ବଢ଼ାବାର, ପରୀକ୍ଷାଗାର ବ୍ୟବସ୍ଥାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଆଉ ଉପକୂଳ ପରିବେଶ ନିରୀକ୍ଷଣକେ ବର୍କସ୍ କରବାର ବାବଦେ

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରୁଛି, କହିଲେ ପ୍ରଧାନମନ୍ତ୍ରୀ. ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ. ଅପରିବର୍ତ୍ତିତ ରହିଲା ଟିକସ ହାର. ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜୋସ୍ ବ୍ୟବସ୍ଥା. ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ କାନାଡ଼ାର ଲେଖିକା ଆନି କାରସନ୍. ଏବଂ ରାଞ୍ଚିଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି. ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଇଣ୍ଡିଆ ମୋବାଇଲ କଂଗ୍ରେସ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି. ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି. ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି. ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି. ପ୍ରଧାନମନ୍ତ୍ରୀ ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରି କହିଛନ୍ତି ବିଭିନ୍ନ ଡିଜିଟାଲ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି.
1: ଅନ୍ଲାଇନ୍ ଏଜୁକେସନ୍ କେ ଲିଏ ହମାରା ଏକ ଦୀକ୍ଷା ପ୍ଲାଟଫର୍ମ ହେ। କୋଭିଡ କେ ଦୌରାନ ଜୁଲାଇ 2022 ତକ ଇସ୍ ପ୍ଲାଟଫର୍ମ ପର 500 କରୋଡ଼ ସେ ଜ୍ୟାଦା ଲର୍ଣ୍ଣିଂ ସେସନ୍ ଅର୍ କରିବ 6000 କରୋଡ଼ ଲର୍ଣ୍ଣିଂ ମିନିଟ ଦର୍ଜ ହୁଏ। ଅବ ହମାରା ପ୍ରୟାସ ହେ ହମାରେ ଜିତନେ ବି ଡିଜିଟାଲ ଅର୍ ଅନ୍ଲାଇନ୍ ଶିକ୍ଷା କେ ମାଧ୍ୟମ ହେ ଉନସେ କରିବ 25 କରୋଡ଼ ଷ୍ଟୁଡେଣ୍ଟସ୍ କୁ ଯୋଡ଼ ସକେ। ୟାନି ସାଥିଓ, ଟେଲିକମ୍ କେ କ୍ଷେତ୍ର ମେ ଯୋ ରେଭଲ୍ୟୁସନ୍ ଆଇ ହେ ଇସ୍କା ଭାରତ କେ ନାଗରିକ କୁ ସିଧା ସିଧା ଫାଇଦା ହୁଆ ହେ।
0: ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପ୍ରଯୁକ୍ତି ବିଦ୍ୟାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚାରିଦିନିଆ ଏହି ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଜିଏସ୍ଟି ଅଧିକାରୀଙ୍କଠାରୁ ଗିରଫ କ୍ଷମତା ପ୍ରତ୍ୟାହାର କରାଯିବ। ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦ ଉତ୍ତରଦାୟୀ କରିବା କ୍ଷେତ୍ରରେ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରିଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଏଣିକି ଜରିମାନା, କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଦେବା ନେଇ ପ୍ରତ୍ୟେକ ମାମଲାରେ ନ୍ୟାୟିକ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବ। ତେବେ ଆଜିର ବୈଠକରେ ଜିଏସ୍ଟି ହାର ପୂର୍ବଭଳି ଅପରିବର୍ତ୍ତିତ ରଖାଯାଇଛି। 10,000 ଟଙ୍କା କିମ୍ବା ତାଠାରୁ କମ୍ ଅର୍ଥ ପାଇଁ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ଏ କ୍ଷେତ୍ରରେ

0: ବିଚାରାଧୀନ ନୋଟିସ୍ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରିଟର୍ଣ୍ଣ ଦାଖଲ, ଦାଖଲରେ ତ୍ରୁଟି କିମ୍ବା ବିଳମ୍ବରେ ଟିକସ ପୈଠ କ୍ଷେତ୍ରରେ ଟିକସଦାତାଙ୍କ ବିରୋଧରେ ଅସୁଲ ପ୍ରକ୍ରିୟା ଏବଂ ସୁଧ ଓ ଆନୁପାତିକ ଜରିମାନା ଲାଗୁ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାମଗ୍ରୀର ସୁଗମ ପରିବହନ ଉପରେ ପରିଷଦରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆବଶ୍ୟକ କ୍ଷେତ୍ରରେ ସେହି ସାମଗ୍ରୀର ଯୋଗାଣକାରୀ କିମ୍ବା ଗ୍ରହଣକାରୀ ରାଜ୍ୟର ଅଧିକାରୀ ଯାଞ୍ଚ ସହ ଜବତ କରିପାରିବେ। ତେବେ ସେଥିପାଇଁ ଜଣେ ଯୁଗ୍ମ କମିଶନର ସ୍ତରୀୟ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଅର୍ଥମନ୍ତ୍ରୀ କହିଛନ୍ତି, ପରିଷଦର ପଞ୍ଜୀକରଣ ବିବରଣୀଗୁଡ଼ିକୁ ସ୍ୱୟଂଚାଳିତ ଭାବେ ପରିବର୍ତ୍ତନ ଏବଂ ପ୍ରଚଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ବିଭାଗୀୟ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ଆସନ୍ତାକାଲି ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସମ୍ମିଳନୀରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଏବଂ ଅଂଶୀଦାର ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ବିଭାଗୀୟ ଶିଖର ସମ୍ମିଳନୀରେ ଏହା ଦ୍ୱିତୀୟ ପର୍ଯ୍ୟାୟ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୁଷ୍ଟିସାର, ପ୍ରାଥମିକ ଶିକ୍ଷା, ମହିଳା ଓ ଶିଶୁ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଆଦି ଚାରୋଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀରେ ଅଧିବେଶନମାନ ଆୟୋଜିତ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯକ୍ଷ୍ମାମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ପାଇଁ ସମ୍ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଯକ୍ଷ୍ମା ଦୂରୀକରଣ ଦିଗରେ ଯୁବ ନେତୃତ୍ୱାଧୀନ ଗୋଷ୍ଠୀର ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯକ୍ଷ୍ମା ନିରାକରଣ, ରୋଗ ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ଦୃଷ୍ଟିକୋଣକୁ ଯୁବବର୍ଗଙ୍କ ସହଯୋଗ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ 11 ରାଜ୍ୟର 55 ଜିଲ୍ଲାରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଶୁଭାରମ୍ଭ ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ଯକ୍ଷ୍ମାମୁକ୍ତ ଭାରତ ଗଠନରେ ସମାଜର ବିଭିନ୍ନ ସମ୍ପ୍ରଦାୟର ସହଯୋଗ ଆହ୍ୱାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ରିପୋର୍ଟ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି, ଭାରତରେ ଯକ୍ଷ୍ମାର ପ୍ରକୋପ 21% ଏବଂ ବିଶ୍ୱସ୍ତରରେ 12% ହ୍ରାସ ପାଇଛି। ଦେଶରେ 92% ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇପାରୁଛି। ବିଶ୍ୱସ୍ତରରେ ହାର 78% ଅପେକ୍ଷା ଏହା ଯଥେଷ୍ଟ ଅଧିକ। ତେବେ ଏ ଦିଗରେ ଆହୁରି ଯଥେଷ୍ଟ କାର୍ଯ୍ୟ କରିବାର ଅଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସମାବେଶରେ ଯୋଗଦେଇ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ସୁସ୍ଥ ସମାଜ ଗଠନ ମାଧ୍ୟମରେ ସଶକ୍ତ ଦେଶ ଗଠନ ସମ୍ଭବ ହୋଇପାରିବ। 2030 ସୁଦ୍ଧା ସମ୍ପୂର୍ଣ୍ଣ ଯକ୍ଷ୍ମା ନିରାକରଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଭାରତ ଏହାର ନେତୃତ୍ୱ ନେଇଛି। ସମୟସୀମା ପୂର୍ବରୁ ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ନାରୀଶକ୍ତି ବନ୍ଦନ ଅଧିନିୟମ ଏବଂ ଏହାର ସୁଫଳ ଉପରେ ସୂଚନା ପ୍ରଦାନ କରୁଛି। 2023 ମସିହାରେ ସଂସଦରେ 106 ସମ୍ବିଧାନ ସଂଶୋଧନ ମାଧ୍ୟମରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ସଂଘୀୟ ଢାଞ୍ଚାର ବିଭିନ୍ନ ସ୍ତରର ସାର୍ବଜନୀନ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଧିନିୟମ ପାରିତ ହୋଇଛି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣ କରିବା ଏହି ଅଧିନିୟମର ମୂଳ ଲକ୍ଷ୍ୟ। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ଅଧିନିୟମକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ନେଇ ସବୁ ରାଜ୍ୟକୁ ଆହ୍ୱାନ ଦେଇଛନ୍ତି।
1: ସଭି ରାଜନୀତି ଦଳ ସେ ଆଜ ଲାଲ କିଲେ କି ପ୍ରାଚୀର ସେ ତିରଙ୍ଗେ ଝଣ୍ଡେ କି ଛାୟା ମେଁ ଖଡେ ହୋକର କେ ପ୍ରାର୍ଥନା କରତା ଆଗ୍ରହ କରତା ଆଇଏ ଉନ ମହିଳାଓ କେ ସାମର୍ଥ୍ୟ କେ ପୂଜାରୀ ବନିଏ ଉନ ମହିଳାଓ କେ ସମ୍ମାନ ମେଁ ଆଗେ ଆଇଏ ଆଉ ଜଲ୍ଦ ସେ ଜଲ୍ଦ ହମାରୀ ମାତା ଓ ବହନୋ କୋ 33% ବିଧାନସଭା ଓ ଲୋକସଭା ମେଁ ଉନକୋ ପ୍ରତିନିଧିତ୍ୱ ମିଲେ ये भारत की नीति घड़तर के अंदर अपना योगदान दे। समय की मांग है और मैं सभी राजनीतिक दलों से फिर से आग्रह करता हूं, आइए महिला आरक्षण लागू करके महिला सम्मान में आप भी जुड़िए।
0: ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାନାଡ଼ାର ଲେଖିକା ଆନ୍ନିକା ଆରକ୍ସନ୍ ଏଥିପାଇଁ ମନୋନୀତ ହୋଇଛନ୍ତି। ପାରମ୍ପରିକ ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ ତଥା

0: ଋଣାତ୍ମକ କୃତି ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଷ୍ଟକହୋମସ୍ଥିତ ସ୍ୱିଡିଶ ଏକାଡେମୀ ଦ୍ୱାରା ଘୋଷଣା କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ବିଧାନିକ ପଦରେ 25 ବର୍ଷ ପୂରଣରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ରେକର୍ଡ। ବାରାଣସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଦୁଇଦିନିଆ ନମୋ ପୁସ୍ତକ ମହୋତ୍ସବକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବହୁମୁଖୀ ପ୍ରତିଭା ବିଶ୍ୱ ନେତୃତ୍ୱକୁ ଆକୃଷ୍ଟ କରିଛି। ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ରାଞ୍ଚିଠାରେ ଖେଳାଯିବ। ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ ଭାରତ 2-1 ଅକ୍ତିଆର କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ। ଅପରିବର୍ତ୍ତିତ ରହିଲା ଟିକସ ହାର। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜୋସ୍ ବ୍ୟବସ୍ଥା। ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ କାନାଡ଼ାର ଲେଖିକା ଆନ୍ନିକା ଆର୍ସନ୍। ଏବଂ ରାଞ୍ଚିଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଶିମିଳିପାଳ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାମତୀର୍ଥଠାରେ ଦକ୍ଷତା ବିକାଶ କେନ୍ଦ୍ରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି,
2: ଭାରତବର୍ଷର 58ଟା ଟାଇଗର ରିଜର୍ଭ ଭିତରୁ ଶିମିଳିପାଳ ଗୋଟେ ଏକ ଅନନ୍ୟ ଅଛି। ଏଥିରେ ସ୍ୱତନ୍ତ୍ର ଯୋଜନାର ବ୍ୟବସ୍ଥା କରାଯାଇଛି। କ୍ରମେ ଶିମିଳିପାଳ ଭିତରେ ଥିବା ଗାଁ ଏବଂ ବାହାରକୁ ମିଶିକି 250ଟା ଗାଁର ବିଭିନ୍ନ ପ୍ରକାର ସେକ୍ଟରରେ ବର୍ତ୍ତମାନ IT ସେକ୍ଟରକୁ ଅଧିକା ଡେଭଲପ୍ କରାହଉଛି। ଯେଉଁ ପିଲାମାନେ ସବୁ ବେକାର ହେଇକି ଅଛନ୍ତି ତାଙ୍କର କେମିତି ଆମେ ରୋଜଗାରକ୍ଷମ କରାଇବା, ସେମାନଙ୍କୁ କେମିତି ଷ୍ଟ୍ରେଙ୍ଗଥେନିଂ କରାଇବା, ମୋବାଇଲ ରିପେୟାରିଂ ହଉ, ଇଲେକ୍ଟ୍ରିକାଲ ଟ୍ରେନିଂ ହଉ, ମୋଟର ମେକାନିକ୍ସ ହଉ, ମିସ୍ତ୍ରୀ ହଉ, ବିଭିନ୍ନ ପ୍ରକାର ଆମର ସ୍କିଲ ଡେଭଲପମେଣ୍ଟ କରିବା ଶିମିଳିପାଳ ଯୋଜନା ଆମର ଡିଷ୍ଟ୍ରିକ୍ଟ ସ୍କିଲ ଡେଭଲପମେଣ୍ଟ ଅଥରିଟି ତା ସହିତ ମିଶିକି ଜଏଣ୍ଟ ଭେଞ୍ଚରରେ ଶିମିଳିପାଳ ଫରେଷ୍ଟ ଡିପାର୍ଟମେଣ୍ଟ ସ୍ୱତନ୍ତ୍ର ହିସାବରେ ଗୋଟେ ଆମୋଏ ସାଇନ୍ କରିଛନ୍ତି ଏବଂ ପିଲାମାନଙ୍କୁ ଫାର୍ଷ୍ଟ ଫେଜ୍ରେ 60ଟା ପିଲାଙ୍କୁ ଅଣାହେଇଛି। ପରବର୍ତ୍ତୀ ସମୟରେ ଆହୁରି ସେମାନଙ୍କୁ ମ୍ୟାପିଂ କରିକି କେଉଁ କାଟେଗୋରିର ପିଲାମାନେ ସବୁ ଅଛନ୍ତି, ଡିପ୍ଲୋମା ଡିଗ୍ରୀ ପିଲାଙ୍କୁ ମଧ୍ୟ ଏଥିରେ ସ୍କିଲିଂ କରାହେବ।
1: ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ 18,36,822 ଜଣ ଭୋଟର ରହିଛନ୍ତି। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିବା ଏକ ଉଲ୍ଲେଖନୀୟ ଘଟଣା। ଏ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି,
3: ଆଜି ଡେଟ୍ରେ ଆମ ଜିଲ୍ଲାରେ 18,36,822 ଭୋଟର୍ସ ଅଛନ୍ତି। ଟ୍ରାନ୍ସଜେଣ୍ଡର ବି 65 ଆଇଡେଣ୍ଟିଫାଏ କରିଛୁ ଆଉ ୟା ପରେ ବି ଆମ ପ୍ରୋସେସ୍ ଚାଲିଥିବ। ତ ଆଜି ଆମର ରେକଗ୍ନାଇଜ୍ ପଲିଟିକାଲ ପାର୍ଟିଜ୍ ଏବଂ ସବୁ ବିଭିନ୍ନ ପଲିଟିକାଲ ପାର୍ଟିଜ୍ର ରିପ୍ରେଜେଣ୍ଟେଟିଭ୍ ଆସିଥିଲେ, ସମସ୍ତଙ୍କ ସାମ୍ନାରେ ଆମେ ଫାଇନାଲ ପବ୍ଲିକେସନଟା କରିଛୁ ଇଲେକ୍ଟ୍ରାଲ ରୋଲ୍ 2026ର। ଆଉ ତାଙ୍କୁ ବି ସମସ୍ତଙ୍କୁ ଆମେ କପି ଦେଇଛୁ, ହାର୍ଡ କପି ବି ସେମାନେ ନେଇପାରିବେ, ତା ସହିତ ସଫ୍ଟ କପି ବି ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଇନ୍ଷ୍ଟ୍ରକ୍ସନକୁ ବି ନେଇପାରିବେ।
1: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 26 ବ୍ଲକରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଜ୍ଞାନ ଭିତ୍ତିକ ଚିନ୍ତନ, ଜ୍ଞାନ ଏବଂ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଲେଡି ହାମିଲଟନ ହାଇସ୍କୁଲର ଛାତ୍ରୀ ସ୍ୱାଗତିକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗରୁଡ଼ବସା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବ୍ରହ୍ମଶଙ୍କର ମହାନ୍ତ ଦ୍ୱିତୀୟ ସ୍ଥାନ ଏବଂ ସାନଷୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୀତିଲତା ବିନ୍ଧାଣୀ ତୃତୀୟ ସ୍ଥାନ ହାସଲ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିମିଳିପାଳ

0: ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରବେଶପଥ ପିଠାବଟାଠାରେ ଶିମିଳିପାଳ କାଫେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ପର୍ଯ୍ୟଟକମାନେ ସେଠାରେ ବିଶ୍ରାମ ନେବା ସହିତ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟ ପାଇପାରିବେ। କାଫେରେ ଶିମିଳିପାଳ ଭ୍ରମଣ ପାଇଁ ଟିକେଟ୍ ବୁକିଂ କାଉଣ୍ଟର ଏବଂ ବନ୍ୟପ୍ରାଣୀ ଓ ପରିବେଶ ସମ୍ପର୍କିତ ପୁସ୍ତକ ପଢ଼ିବା ପାଇଁ ଏକ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇ ଶିମିଳିପାଳ କାଫେର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ପାଇଁ 44 ଦିନିଆ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 404 ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇ ଶିଶୁ ଶ୍ରମ ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯିବ। ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁନର୍ବାସ ଓ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଜିତେନ୍ଦ୍ର କୁମାର ନାୟକ। ଆକାଶବାଣୀ କଟକ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
0: ସୁଦୂରରୁ ସଦର,

0: ଯୋଜନା ରହିଛି।
1: ଓହୋ ହଁ ହଁ, ଇଏ ମୁଁ ବି ଶୁଣିଥିଲି। ଆମର ଭାରତ ସରକାର ହୁଅନ୍ତୁ କିମ୍ବା ଓଡ଼ିଶା ସରକାର ହୁଅନ୍ତୁ, କୃଷି ଆଉ କୃଷକର ଉନ୍ନତି ପାଇଁ ଆଉ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଆଉ ତମେ ତ ଯୁବ ଚାଷୀକୁ, ମୁଁ ତ ଯୁବ ଚାଷୀ, କିନ୍ତୁ ତମେ କିଛି ସ୍ୱତନ୍ତ୍ର ଯୋଜନା ବିଷୟରେ ଜାଣିଛ କି?
0: ସେଇ କଥା ପରା କହିବା ପାଇଁ ଆସିଛି।
1: ତାହେଲେ କହୁନା, ଡେରି କାହିଁ କରୁଛ?
0: ନିଧିଆ ଭାଇ, ଆମର ଗୋଟିଏ ଯୋଜନା ଅଛି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା।
1: ବଢିଆ ଯୋଜନାଟିଏ ସିଏ। ଇଏ ସେ ବିଷୟରେ ଉଣା ଅଧିକ ମଧ୍ୟ ମୁଁ ଜାଣିଛି।
0: ଆଚ୍ଛା, ଆଉ କିଛି ପଦ ମୁଁ କହିଦେଲି, ବୈଠକରେ ସବୁ କିଛି ଆଲୋଚନା ହେଇଯିବ, ସମସ୍ତେ ବି ଦୁଇପଦ କଥା ଶୁଣିବେ।
1: ଆଉ ତାହେଲେ କହୁନ, କଣ କଣ ଯୋଜନାରେ ସବୁ ଅନ୍ତର୍ଭୁକ୍ତ ଅଛି, କିଏ କେତେ କଣ ସୁବିଧା ପାଇବ ଆଉ କଣ ମିଳିପାରିବ?
0: ଥୟ ଧରିକି ବସ ଆଉ କଥା ଶୁଣ।
1: ହଉ ତାହେଲେ କୁହ।
0: ଏହି ଯୋଜନାରେ ମହିଳାମାନେ 55% ସବସିଡି ପାଇବେ। ଆଉ ଯୋଉମାନେ ସବୁ କ୍ଷୁଦ୍ର ଚାଷୀ ସେମାନେ ମଧ୍ୟ ଏଥିରେ 45% ସବସିଡି ପାଇବେ।
1: ଆଚ୍ଛା,
0: ଏଥିରେ ପୋଖରୀ ଖୋଳିବା ପାଇଁ ହେଉ କି କୂଅ ପାଇଁ ହେଉ କି ପାଣି ପାଇପ୍, ମୋଟର ପମ୍ପ ସବୁ ପାଇଁ ଭାରତ ସରକାରଙ୍କ ତରଫରୁ ଏଥିପାଇଁ ରିହାତି ଦିଆଯାଉଛି। ଆପଣମାନେ ମଧ୍ୟ ଏହି ସବୁ ସୁବିଧାର ଲାଭ ନେଇପାରିବେ।
1: ହଁ ହଁ, ଇଏ ବଢିଆ ଯୋଜନାଟିଏ।

0: 55 ପ୍ରତିଶତ ସବସିଡି ପାଇବେ। ଆଉ ଯୋଉମାନେ ସବୁ କ୍ଷୁଦ୍ର ଚାଷୀ ସେମାନେ ମଧ୍ୟ ଏଥିରେ 45 ପ୍ରତିଶତ ସବସିଡି ପାଇବେ।
1: ଆଚ୍ଛା,
0: ଏଥିରେ ପୋଖରୀ ଖୋଳିବା ପାଇଁ ହେଉ କି କୂଅ ପାଇଁ ହେଉ କି ପାଣି ପାଇପ ମୋଟର ପମ୍ପ ସବୁ ପାଇଁ ଭାରତ ସରକାରଙ୍କ ତରଫରୁ ଏଥିପାଇଁ ରିହାତି ଦିଆଯାଉଛି। ଆପଣମାନେ ମଧ୍ୟ ଏହିସବୁ ସୁବିଧାର ଲାଭ ନେଇପାରିବେ।
1: ହଁ ହଁ, ଇଏ ବଢିଆ ଯୋଜନାଟିଏ ଆଉ। ତା ସହିତ କେମିତି ଜଳ ସଂରକ୍ଷଣ କରିପାରିବେ ଆଉ ସେଇ ଜଳକୁ ପୁଣି ବିନିଯୋଗ କରିପାରିବେ। ଆଉ ବଢିଆ କଥା ହେଲା, ଆମ ଚାଷୀ ଭାଇମାନେ ଏସବୁ ବିଷୟରେ ଜାଣିବା ପାଇଁ ଆମର କୃଷି ବିଜ୍ଞାନ କେନ୍ଦ୍ର ଯାଇପାରିବେ, କିମ୍ବା କୃଷି କର୍ମଚାରୀଙ୍କ ସହିତ ଦେଖା କରିପାରିବେ, କିମ୍ବା ଆଉ
0: ଜନସେବା କେନ୍ଦ୍ରକୁ ଯିବେ।
1: ହଁ, ସିଧାସଳଖ ଯାଇକି ଜନସେବା କେନ୍ଦ୍ରରୁ ମଧ୍ୟ ଏଥିରେ ଆବେଦନ କରିପାରିବେ। ସବୁଠୁ ବଡ଼ କଥା ହେଲା, ସବୁ ବିଷୟରେ ଆମ ଚାଷୀମାନେ ଜାଣିବା ଦରକାର, ବୁଝିବା ଦରକାର ଏବଂ ଯୋଜନାର ଲାଭ ଉଠାଇବା ଦରକାର।
0: ସେଇ କଥା ପରା।
1: ହଉ, କିଏ ତମେ ଏତେ ସମୟ ହେଲା ଆସିଲଣି, ତାହେଲେ ଗୋଟେ ବଢିଆ ପଲ୍ଲୀ ଗୀତ ଶୁଣଉଛି, ଶୁଣ।
0: ହଉ ତାହେଲେ ଶୁଣାଓ। ଆଉ

0: ଓଡ଼ପଡ଼ା ଢେଙ୍କାନାଳର ଦିଲୀପ କୁମାର ମୁଦୁଲି, ତାଙ୍କ ସହିତ ଆମ କେନ୍ଦ୍ରର ରାଜୀବ କୁମାର ମାହୁନ୍ତ କଥା ହେଉଛନ୍ତି, ଆସ ଶୁଣିବା।
1: ଆଚ୍ଛା ହଉ।
2: ଆଜ୍ଞା ନମସ୍କାର।
3: ନମସ୍କାର ଆଜ୍ଞା।
2: ମୁଦୁଲି ବାବୁ, ଆପଣ କୃଷି କ୍ଷେତ୍ରରେ ନିଜକୁ ଆଗେଇ ନେଇଛନ୍ତି, ଆପଣ ଚାଷ କାମ କରି ନିଜର ଆର୍ଥିକ ଭରଣ ପୋଷଣ ସହ ଯେଉଁ ସଶକ୍ତ ସମୃଦ୍ଧ କରିଛନ୍ତି, କେଉଁ କ୍ଷେତ୍ରରେ ଆପଣଙ୍କର ଅଧିକ ରୁଚି ରହିଛି?
3: ମୋର ଅଧିକା ଯେହେତୁ ମୁଁ ଧାନ ଚାଷ କରେ ମଧ୍ୟ ପାଞ୍ଚ ଏକର, ତ ବେଶୀ ରୁଚି ରହିଛି ମୋର ଉଦ୍ୟାନ କୃଷି ଉପରେ, ଯେଉଁଟାକି ମୁଁ ପଣେଇ ନେଇଛି ଛତୁ ଚାଷ ଓ ଛତୁ ମଞ୍ଜି ଉତ୍ପାଦନ।
2: ଛତୁ ମଞ୍ଜି ବି ଉତ୍ପାଦନ କରନ୍ତି, ଛତୁ ମଧ୍ୟ ଉତ୍ପାଦନ କରନ୍ତି। ତେବେ ଛତୁ ଉତ୍ପାଦନ ଅନେକ ଜାଗାରେ ଦେଖିବାକୁ ମିଳୁଛି, କିନ୍ତୁ ଛତୁ ମଞ୍ଜି ଉତ୍ପାଦନ ଗୋଟେ ଭିନ୍ନ କଥା, ତା ପାଇଁ ଆପଣଙ୍କୁ ପ୍ରଥମେ ପ୍ରେରଣା କୋଉଠୁ ମିଳିଲା?
3: ଯେହେତୁ ମୋ ଗାଁ ଇନ୍ଦୁପୁର, ସେଠି ଆମର ପାଖାପାଖି 13 ଛତୁ ମଞ୍ଜି ୟୁନିଟ୍ ଅଛି। ଯେଉଁମାନେ 1985-90 ଆରମ୍ଭ କରିଥିଲେ ସେମାନଙ୍କଠୁ ମୁଁ, ଯେମିତିକି ସେଠି ଅଜୟ କୁମାର ପୃଷ୍ଟି, ଲମ୍ବଦରପୁରରେ ବିଜୟ କୁମାର ସାହୁ, ଏବଂ କିଛି କୃଷି ବିଜ୍ଞାନୀ, ଏବଂ କିଛି ଯେମିତିକି ଆମର ଉଦ୍ୟାନ କୃଷି ସାର୍ ମାନଙ୍କ ପ୍ରେରଣା, ଏମାନଙ୍କ ଠାରୁ ପ୍ରେରଣା ପାଇକି ମୁଁ ଆରମ୍ଭ କରିଥିଲି 2013 ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର।
2: ସେତେବେଳେ ଆପଣଙ୍କ ବୟସ କେତେ ହେଇଥିଲା?
3: ସେଇ 25-26 ବର୍ଷ ହେଇଥିଲା।
2: ପଢାପଢି ସାର୍ କ'ଣ କରିଛନ୍ତି?
3: ପଢା ତ ଯଦିଓ ଆମର ଚାଷୀ ଫ୍ୟାମିଲି ଆଉ ଘରର ବଡ଼ ପୁଅ, ସେଥିପାଇଁ ମୁଁ ବେଶୀ ପଢିପାରିଲିନି, ସେଇ +3 ଆଡମିସନ କରିକି ରହିଲି ମୁଁ। ଆଉ ସେଆଡ଼କୁ ଗଲି,
2: +2 ଶେଷ କରିଛନ୍ତି, ତାପରେ ଆପଣ
3: +3 ଆଡମିସନ କଲି ବି, କିନ୍ତୁ ଯେହେତୁ ଆର୍ଥିକ ଏତେ ସ୍ୱଚ୍ଛଳ ନଥିଲା, ମୁଁ ସେତିକି ନ ଯାଇକି ଆକୁ ସାଙ୍ଗେ ସାଙ୍ଗେ ଉଦ୍ୟାନ କୃଷିକି ଆପଣେଇ ନେଇଥିଲି।
2: ଏଇ ଯୋଉ ଛତୁ ମଞ୍ଜି ଉତ୍ପାଦନ ପାଇଁ କଥାଟି ମୁଣ୍ଡକୁ ଆସିଲା, ଆପଣଙ୍କୁ ପରିବାର ତରଫରୁ ପ୍ରୋତ୍ସାହନ ମିଳିଥିଲା?
3: ଆଜ୍ଞା, ପରିବାର ତରଫରୁ ଯଦିଓ ଆର୍ଥିକ ସାହାଯ୍ୟ ଏତେ ଅଧିକା ମିଳିନଥିଲା, ସେ ବ୍ୟାଙ୍କ ଲୋନ୍ରେ ଆରମ୍ଭ କରିଥିଲି, ସେଇଟା ଗ୍ରାମ୍ୟ ବ୍ୟାଙ୍କ ଦେଇଥିଲେ ମୋତେ, ଜମା 60,000 ସେ ଦେଇଥିଲେ, ଆଉ କିଛି ବାପା ସାହାଯ୍ୟ କରିଥିଲେ ବୋଧେ 2 ଭଳିଆ, ତାକୁ ନେଇକି ମୁଁ ଆରମ୍ଭ କରିଥିଲି। ଛୋଟିଆ ଗୋଟେ ମେସିନ୍ ଆଣିକି ଅଟୋକ୍ଲେଭ୍, ସେଇଥିରେ ମୁଁ 250 ଲେଖା ସ୍ପଞ୍ଜ ବଟଲ, ସେତେବେଳେ ବଟଲରେ ହେଉଥିଲା, ତାକୁ ମୁଁ ଆରମ୍ଭ କରିକି 2012 ଲାଷ୍ଟରେ ଆରମ୍ଭ କରିଥିଲି। 13 ରନିଙ୍ଗ ସେଇଟା ହେଇଥିଲା,
2: ଧୀରେ ଧୀରେ
3: ଧୀରେ ଧୀରେ ମୁଁ ଆଗେଇଥିଲି।
2: ତେବେ ଆପଣ ବ୍ୟାଙ୍କରୁ ଋଣ ଆଣି ବାପାଙ୍କର ଆର୍ଥିକ ସହାୟତା ଏସବୁକୁ ପାଥେୟ କରି ଆରମ୍ଭ କଲେ, କିନ୍ତୁ ପରେ ଧୀରେ ଧୀରେ ଯେତେବେଳେ ଆପଣଙ୍କର ସେଇ ୟୁନିଟ୍ଟି ବଡ଼ ହେଲା, ସେତେବେଳେ ଆପଣ ସରକାରଙ୍କର ବିଭିନ୍ନ ଯୋଜନା,
3: ପ୍ରଥମେ ମୁଁ ସରକାରଙ୍କର ଯୋଜନା ନେଇଥିଲି ଉଦ୍ୟାନ କୃଷିରୁ, ସେଇଟା ହେଉଥିଲା ଆମର ପ୍ରୋଜେକ୍ଟ MIDHରେ ଥିଲା, ସେଇଟା 15 ନେଇଥିଲି, ସେଇ 2017-18 ମୁଁ ସେଇଟା ନେଇଥିଲି। ଏବଂ ତାପରେ 2023 MKUI ଯୋଜନାରେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ, ପୁଣି ଆଉ 15 ଏମିତି 30 ହାତରୁ 10 ଭଳିଆ ଯେଉଁ ଲାଭ ପଇସା ଥିଲା ତାକୁ ଇନଭେଷ୍ଟ କରିକି ଏମିତି ସର୍ବମୋଟ 40 ଟିକେ ଅଧିକା ହେବ ଏବେ ରନିଙ୍ଗ ସେଇଟା ହେଉଛି।
2: ତେବେ ଆପଣ ଯେଉଁ ଆରମ୍ଭ କଲେ, ଏଥିରେ ଏହାର ପ୍ରୋସେସ୍ କେମିତି, ମାନେ ଆମେ ଯେଉଁ ଛତୁ ମଞ୍ଜି ଉତ୍ପାଦନ କରୁଛେ, କେମିତି କ'ଣ କ'ଣ ପ୍ରକ୍ରିୟା ଦେଇକି ଯାଉଛି, ଟିକେ ସଂକ୍ଷେପରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଜଣେଇବେ, ଯେଉଁମାନେ ଆଗ୍ରହୀ ଥିବେ ସେ ଆଟଲିଷ୍ଟ ଜାଣିବେ?
3: ଆଜ୍ଞା, ଆମର ଏଥିପାଇଁ ଗୋଟେ ଲାବୋରେଟୋରୀ ଦରକାର ସ୍ପନ୍ ପ୍ରଡକ୍ସନ ପାଇଁ, ସେଥିରେ ଆମର ଯେମିତିକି ଇନକ୍ୟୁବେସନ୍ ଚାମ୍ବର, ଇନକ୍ୟୁବେସନ୍ ଚାମ୍ବର, ଅଟୋକ୍ଲେଭ୍ ରୁମ୍, ଆଉ ଲାମିନାର ଏୟାରଫ୍ଲୋ ଚାମ୍ବର, ଏମିତି ସବୁ ବିଭିନ୍ନ ପ୍ରକାର ଜିନିଷ, ଷ୍ଟୋର୍ ରୁମ୍, ଅଫିସ୍ ରୁମ୍, ମିଡିଆ ରୁମ୍, ଏସବୁ ଜିନିଷ ଗୁଡ଼େ 8-10 ରୁମ୍ ଆବଶ୍ୟକ ଅଛି।
2: ତ ସେଇ ଘର ଗୁଡ଼ିକ ବନେଇବା ପାଇଁ ସରକାରୀ ସହାୟତା ମିଳେ?
3: ଆଜ୍ଞା, ସେଇଥିପାଇଁ MIDHରେ ଗୋଟିଏ ପ୍ରୋଜେକ୍ଟ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 2 ପ୍ରୋଜେକ୍ଟ ନେଇଛି ସରକାରଙ୍କ ଠାରୁ, ଯେଉଁଟାକି 2 ଯାକ ବୋଧେ ସେଇ 40%ରେ, ଯେହେତୁ ଗଭର୍ଣ୍ଣମେଣ୍ଟର
2: ସବସିଡି 40%,
3: ଆଜ୍ଞା, ଲେଡ଼ିଜ୍ ମାନଙ୍କ ପାଇଁ ଅଛି 50% ଏବଂ ପୁରୁଷମାନଙ୍କ ପାଇଁ ଅଛି 40%, ସେ 40%ରେ ମୁଁ 2 ପ୍ରୋଜେକ୍ଟ ଆଭେଲ୍ କରିଛି। ସେଇଥିରେ ଏଇସବୁ ଗୁଡ଼ାକ ହେଇଛି, ମାନେ ବୋରିଂ ହେଲା, ଅଟୋକ୍ଲେଭ୍ ହେଲା, ଲାମିନାର ଏୟାରଫ୍ଲୋ, ଟୋଟାଲ ଲ୍ୟାବ୍ଟା ସେଟ୍ଅପ୍ ହେଇଛି। ପ୍ରଥମେ ଆକୁ କ'ଣ କରାଯାଏ ନା, ଗହମଟାକୁ ଫାଷ୍ଟ ବଏଲିଂ କରାଯାଏ, ତ ବଏଲିଂ କରିବା ପୂର୍ବରୁ ପ୍ରଥମେ ଗହମକୁ କ୍ଲିନିଂ କରାଯାଏ ଭଲ ଭାବରେ, ଯେମିତିକି ସେଥିରେ ଗହମ ବ୍ୟତୀତ ଅନ୍ୟ ମାଟି ବା ତାର ଗୋଡ଼ି କି ସେଥିରେ ଗହମର ପତ୍ର ସବୁ କିଛି ଯେମିତି ନଥିବ, କି ଗହମ ଖରାପ ହେଇନଥିବ, ଭଲ ଗହମ, ତାକୁ ଆମେ କ୍ଲିନିଂ କରିସାରିଲା ପରେ

0: ହେଇଟି ଫୁଲ
1: ହଁ
0: ଇଏ ପଲ୍ଲୀ ଗୀତଟି ମନକୁ ପାଇଲା ଟି
1: ବଢିଆ ଲାଗିଲା ପଲ୍ଲୀ ଗୀତଟି।
0: ହଁ ସେମିତିଆ ଭଲ ଭଲ ଗୀତ ଶୁଣୁଥିବା ବସି
1: ଆମ ପେଟ ପାଟଣା କଥା, ଆମେ ଚାଷୀ ବନ୍ଦୀ ଲୋକ, ପେଟ ପାଟଣା କଥାଟା ଶୁଣିବା ନା ନାହିଁ?
0: ନାଇଁ ନାଇଁ ସେଇଟା ମୁଖ୍ୟ କଥା ନା, ଆଉ ସେଇ ଯୋଗୁଁ ତ ଆମେ ବୈଠକ ଘରେ ବସୁଛେ। ଯଦି ପେଟ ପାଟଣା ବିଷୟରେ ଆଲୋଚନା ନ କରିବା ତାହେଲେ କେମିତି ହେବ? ଆଜି ପେଟ ପାଟଣାରେ ବଢିଆ ବିଷୟଟି ଅଛି। ଆଜି ବିଷୟ ରହିଛି ଆଧୁନିକ ପ୍ରଣାଳୀରେ ଛତୁ ମଞ୍ଜି ଉତ୍ପାଦନ।
1: ବଢିଆ ବିଷୟଟି ଅଛି।
0: ହଁ ଏଇ ବିଷୟରେ ଆମର ଜଣେ ସଫଳ ଛତୁ ମଞ୍ଜି ଉଦ୍ୟୋଗୀ ଆମକୁ ବୈଠକ ଘରେ ସବିଶେଷ ତଥ୍ୟ ଦେବେ।
1: ତେବେ ଆଲୋଚନାଟି ଶୁଣିବା।
0: ମହାଶୟ ହେଉଛନ୍ତି ଇନ୍ଦୀପ।

0: ପ୍ରଥମେ ତାକୁ ବଏଲିଂ କରାଯାଏ, ମାନେ ଏମିତି ବଏଲିଂ ହେବ କି ଯେମିତି ସେଇଟା ଫାଟି ନଥିବ, ଗହମଟା ଫାଟିବନି କିନ୍ତୁ ସିଝିଥିବ,
1: ଆଚ୍ଛା
0: ଭଲ ଭାବରେ ସିଝିଥିବ। ତାକୁ ପ୍ରଥମେ ସେଥିରୁ ବାହାର କରିକି ଆମର ଫ୍ୟାନରେ ସେଇ
1: ଥଣ୍ଡା
0: ଲେୟାର
1: କରିଦିଏ
0: ଲେୟାର
1: ଯେଉଁ
0: ଭିତରେ ଥଣ୍ଡା କରାଯାଏ, କୁଲିଂ କରାଯାଏ। କୁଲିଂ ହେଇସାରିଲା ପରେ ପାଖାପାଖି 1.5 ଘଣ୍ଟା 2 ଘଣ୍ଟା ଲାଗେ କୁଲିଂ ହେବା ପାଇଁ। ତାପରେ ସେଥିରେ ଆମର ପର କେଜି 20 ଗ୍ରାମ ହିସାବରେ କ୍ୟାଲସିୟମ କାର୍ବୋନେଟ୍ ସେଥିରେ ଗୋଳାଯାଏ। ଗୋଳେଇବା ଦ୍ୱାରା କ'ଣ ହୁଏ କି ଆମର ଯେହେତୁ କ୍ଷାରିୟରେ ଅଧିକା ମାଇସେଲିୟମଟା ଠିକ୍ରେ ରାଇଟଲି,
1: ମାଇସିଲିୟମ
0: ଆଜ୍ଞା ଛତୁ
1: ଯେଉଁଥିପାଇଁ
0: ଫିମ୍ପିଟା,
1: ଫିମ୍ପିଟା
0: ମାଇସିଲିୟମଟା ଯେମିତି ରାଇଟଲି ଗ୍ରୋଥ ସେଥିରେ ଭଲ ହୁଏ ବୋଲି, ତେଣୁ କାଲସି ଆଉ ଗୋଟେ କାମ ହେଲା ଯାହା ୱାଟର ଥିବ ତାକୁ କଣ୍ଟେନ୍ କରିକି ସେ
1: ରଖିବ।
0: ନେଇଯାଏ। ଆଜ୍ଞା, ଯଦି ବଟଲିଂ ହେବାର ଥିବ 200 ଗ୍ରାମ ବାଲା ବଟଲ, ମାନେ ମଞ୍ଜିଟା 200 ଗ୍ରାମ ହେବାର ଥିବ ତାହେଲେ ବଟଲିଂ ହେବ। ଯଦି 500 ଗ୍ରାମ ହିସାବରେ କରା ହୁଏ, ଏବେ ପିପିରେ କରାହଉଛି କାରଣ ଧୀରେ ଧୀରେ ମୁଁ ବଟଲକୁ ଆଭଏଡ଼ କରିକି ପିପିରେ ଏବେ କରୁଛି,
1: ପିପି ମାନେ
0: ପଲିଥିନ
1: ପଲିଥିନ ପ୍ୟାକିଂ।
0: ପଲିଥିନ ପ୍ୟାକିଂ ହେଉଛି, ଯେହେତୁ ବଟଲଟା ଟିକେ ମା ମାନେ ନେଇକି ପକାଉଛନ୍ତି ସେମାନେ ହାତ କଟିଯିବାର ଚାନ୍ସ ଥାଏ, କି ଆଖିରେ ପଶି ମାନେ ଆଖିରେ ବାଜିଯାଏ, କି କେତେବେଳେ ଛତୁ ତୋଳିଲା ବେଳେ ସେଟା ହାତରେ ପଶିଯାଏ, ଏସବୁ ସମସ୍ୟା ଥିବା ହେତୁ ବା ଟ୍ରାନ୍ସପୋର୍ଟିଂ ଅଧିକା ଗାଡ଼ି ଦରକାର ହେଉଥିବାରୁ ଟ୍ରାନ୍ସପୋର୍ଟିଂ ସହଜରେ ହୁଏନି ବୋଲି ସେଟାକୁ ଆମେ ବନ୍ଦ କରିକି ଏବେ ପିପିରେ ପଲିଥିନ ପ୍ୟାକ୍ କରୁଛୁ। 500 ଗ୍ରାମ ପର ପ୍ୟାକେଟ୍ ହେଉଛି, କେଜିକିଆ କେମିତି ହେଇପାରିବ ତା ଉପରେ ମଧ୍ୟ
1: କାମ
0: ଚାଲିଛି।
1: କରାଯାଉଛି।
0: ଆଜ୍ଞା,
1: ତ ସାର୍ ଆପଣ ଯେଉଁ କହିଲେ ବଟଲରେ ପ୍ୟାକିଂ କରନ୍ତି, ସେ କାଚ ବୋତଲ ଗୁଡ଼ିକ କୋଉଠୁ ଆପଣ ପୁଣି
0: ସେଇଟା
1: ସଂଗ୍ରହ
0: ଆମର
1: କରନ୍ତି?
0: ପ୍ରାୟତଃ ବେଶୀ ଆସେ କଟକରୁ ହିଁ ଯାଏ, ଯେହେତୁ କବାଡ଼ିଆ ମାନେ ସବୁ ତାକୁ କଲେକ୍ସନ କରିକି ୱାଶ କରିକି ଆମେ ତାକୁ ପୁଣି ରିସାଇକ୍ଲିଂ କରିକି ଏଥିରେ ୟୁଜ୍ କରୁଛୁ, ସ୍ପନ୍ରେ, ମସରୁମ୍ ସ୍ପନ୍ରେ।
1: କିନ୍ତୁ ଆପଣଙ୍କୁ ଯେଉଁ କହିଲେ ପଲିଥିନ ପ୍ୟାକ୍ ଅନୁସାରେ ଜିନିଷଟି ଟିକେ
0: ପଲ୍ୟୁସନ୍
1: ଶସ୍ତା ହେଉଥିବ।
0: ଶସ୍ତା ଟିକେ ହେଉଛି, ଟ୍ରାନ୍ସପୋର୍ଟିଂ ପାଇଁ ଭଲ ହେଉଛି, ଆଉ ପ୍ରତ୍ୟେକ ଚାଷୀ ପାଇଁ ଏଇଟା ବହୁତ ଗୋଟେ ଆଦରଣୀୟ ହେଇଯାଇଛି। ଆକୁ ଇଜିଲି ସମସ୍ତେ ନେଇପାରୁଛନ୍ତି, ଆଉ ଆକୁ ଇଜିଲି କଟ୍ କରିକି ସେଥିରୁ ଇଜିରେ ବାହାର କରିକି ସମସ୍ତେ ପକେଇ ପାରୁଛନ୍ତି।
1: ଆଜ୍ଞା,
0: ମାନେ ବଟଲିଂ ହେଇସାରିଲା ପରେ ବା ପିପିରେ 500 ଗ୍ରାମ ଲେଖା ଓଜନ କରିକି ଆମେ ଭର୍ତ୍ତି କରିସାରିଲା ପରେ ସେଥିରେ ଆମେ ଗୋଟେ କଟନ୍ର ଠିପିଟେ ବା କ୍ୟାପ୍ଟେ ସେଥିରେ ଲଗାଉ, ତାପରେ ଅଟୋକ୍ଲେଭିଂ ହୁଏ। ଅଟୋକ୍ଲେଭିଂରେ ମାନେ ସେଥିରେ ରିଅଲାଇଜେସନ ଆମେ ଜୀବାଣୁ ମୁକ୍ତ କରୁ, ସେଇ ମଞ୍ଜି ପଲିଥିନ ଗହମ ବା ତୁଳା ଯାହା ଥାଏ ଟୋଟାଲ ତାକୁ ଆମେ ସେଥିରେ ଜୀବାଣୁ ମୁକ୍ତ କରିସାରିଲା ପରେ ମାନେ ଷ୍ଟାର୍ଟିଂ ହୁଏ, ଧରାଯାଉ ଆମେ 25 ପାଉଣ୍ଡ ବା 30 ପାଉଣ୍ଡ ପ୍ରେସରରେ ରଖୁ, ସେଇଟା ମେସିନ୍ କାପାସିଟି ଅନୁସାରେ ରୁହେ। 3 ଘଣ୍ଟା ଆମର ରୁହେ 30 ପାଉଣ୍ଡ ପ୍ରେସରକୁ ଆସିବା ପାଇଁ ଯଦି ପିପିରେ ହେଉଛି, ତ ଆଉ ମାନେ 3 ଘଣ୍ଟାରେ 30 ପାଉଣ୍ଡ ଆସିଲା, ଆଉ 3 ଘଣ୍ଟା ଆମେ ରଖୁ ସେଇ 30 ପାଉଣ୍ଡ ପ୍ରେସରରେ। ଏମିତି 6 ଘଣ୍ଟା ଗୋଟେ ସିଫ୍ଟରେ ହୁଏ, ସେଇଟା ହେଇସାରିଲା ପରେ ମେସିନ୍ ରୁମ୍ରୁ ସେଇଟା ଯାଏ, ଷ୍ଟିମ୍ ରିଲିଜ୍ ହେଲା ପରେ ଆମର ଇନକ୍ୟୁବେସନ୍ ଚାମ୍ବରକୁ, ଇନକ୍ୟୁବେସନ୍ ଚାମ୍ବରରେ ସେଇଟା ଥଣ୍ଡା ହେଇସାରିଲା ପରେ ଆମରି ଯାଏ ସେଇଟା ଇନକ୍ୟୁଲେସନ୍ ଚାମ୍ବରକୁ ବା ଆମରି ଲାମିନାର ଏୟାର ଫ୍ଲୋ ଯେଉଁ ରୁମ୍ରେ ଥାଏ ସେଇ ରୁମ୍କୁ ଯାଏ। ତ ସେଇ ରୁମ୍କୁ ଯିବା ପୂର୍ବରୁ ସେଇ ରୁମ୍କୁ ଆମେ ଭଲ ଭାବରେ ପରିଷ୍କାର କରି ଡେଟଲରେ ସେ ରୁମ୍ ପୋଛା ହେବ ବା ଫର୍ମାଲିନ୍ରେ ସେ ରୁମ୍କୁ ପୋଛା ହେବ, ପୋଛାଇକି ତାକୁ ଆମେ ଘଣ୍ଟେ ପୂର୍ବରୁ ରେଡ଼ି କରିଥାଉ। ତାପରେ ସେଇଟା ଥଣ୍ଡା ହେଇସାରିଲା ପରେ ଇଏ ଯାଇକି ସେଇ ରୁମ୍ରେ
1: ରଖାଯିବ,
0: ରଖାଯାଏ। ରଖାଗଲା ପରେ ଆମର ଗୋଟେ ଅଲଟ୍ରା ଭାଓଲେଟ୍ ରଶ୍ମି ସେଇ ୟୁଭି ଲାଇଟ୍ ସେ ରୁମ୍କୁ ପକାଯାଏ, ସେଇଟା 20 ମିନିଟ୍ ଭଳିଆ ପକାଯାଏ ସେଇ ସ୍ପନ୍ ଉପରେ। ତାପରେ ଆମର ତା ପୂର୍ବରୁ ଯେତେବେଳେ ଯେ ଦେବାକୁ ଆମେ ଟିସ୍ୟୁଟା ଟ୍ରାନ୍ସଫର୍ କରିବା ପାଇଁ ଯାଉ, ତ ଆମେ ସାଙ୍ଗରେ ମଦର୍ ସ୍ପନ୍, କଲଚର୍, ସ୍ପିରିଟ୍ ଲ୍ୟାମ୍ପ, ଗ୍ଲୋଭ୍ସ ହାତରେ ଦେଉ, ପ୍ଲସ୍ ତା ସହିତ ଆମର ନାଇଫ୍, ମ୍ୟାଚେସ୍ ଏସବୁ ଜିନିଷ ଆମେ ନେଇକି ଯାଉ ଟ୍ରେରେ, ଏବଂ ତାକୁ ସେଇଠି ଘଣ୍ଟେ 1.5 ଘଣ୍ଟା ଯାହା ଟାଇମ୍ ଲାଗେ ସେଟାକୁ ଆମେ ମାଇସିଲିୟମ୍ ଟ୍ରାନ୍ସଫର୍ କରିସାରିଲା ପରେ ପର ପ୍ୟାକେଟ୍କୁ ଆମେ ଯେତିକି ସମୟ ଲାଗିବ, ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ଲାଗେ, ତାପରେ ଆମେ 2 ଜଣ ପଶୁ ବା 4 ଜଣ ପଶୁ ପଶି ସାରିଲା ପରେ ଆମେ ତାକୁ ସେଇଟା ଦିଆ ସରିଲା ପରେ ସେଠି ପୁଣି ଆମେ ତାକୁ ପଦାକୁ ବାହାର କରିକି ଆମେ ତାକୁ ରାକ୍ରେ ରଖୁ। ସେଇଟା ଆମ ପାଖରେ 6ରୁ 8 ଦିନ ରହିଲା ପରେ ରାଇଟଲି ମାଇସିଲିୟମ୍ ଗ୍ରୋଥ ହେଇସାରିଲା ପରେ ଆମେ ତାକୁ ମାର୍କେଟିଂକୁ ସପ୍ଲାଇ କରୁ।
1: ତେବେ ମୁଦୁଲି ବାବୁ, ଆପଣ ଯୋଉ କହିଲେ ଯେ ଏତେ ସବୁ ପ୍ରୋସେସ ଦେଇକି ଆପଣ ଛତୁର ମଞ୍ଜିଟି ଉତ୍ପାଦନ କରୁଛନ୍ତି, ୟା ପାଇଁ ଆପଣ ସ୍ୱତନ୍ତ୍ର ତାଲିମ କେବେ କୋଉଠି ନେଇଥିଲେ?
0: ଆଜ୍ଞା, ଏଠି ଆମର OUAT-ରେ ଆମର ଭୁବନେଶ୍ୱର ସିରିପୁରରେ ଆମର ଅଛି, ସେଠି ଆମର ଗୋଟିଏ ଅଛି, ତା ଭିତରେ ଟ୍ରପିକାଲ ମସରୁମ୍ ରିସର୍ଚ୍ଚ ସେଣ୍ଟର ଅଛି। ସେଠି ମୁଁ ଛତୁ ମଞ୍ଜି ପାଇଁ ନେଇଥିଲି 8ରୁ 12 ଦିନ ଭଳିଆ, ଛତୁ
1: କୋଉ ମସିହାରେ ଯେତେବେଳେ ଆରମ୍ଭ କଲେ ନା ଆରମ୍ଭ କରିବା
0: ସେଇଟା
1: ପରେ?
0: ନେଇଥିଲି ମୁଁ 2009 ମସିହାରେ ମାନେ
1: ଆଚ୍ଛା।

0: ତାପରେ
1: ପ୍ରେରଣା
0: ଆପଣ
1: ହେଇଥିଲି
0: ପ୍ରେରଣା ପାଇଥିଲେ ଯେ ନାଇଁ ୟାକୁ ବି ମୁଁ ପେଶା କରିପାରିବି।
1: ପେଶା କରିପାରିବି।
0: ତେବେ ଆପଣ ଛତୁ ମଞ୍ଜି ଉତ୍ପାଦନ କରି ବିଭିନ୍ନ ଛତୁ ଚାଷୀମାନଙ୍କୁ ସପ୍ଲାଇ କରୁଛନ୍ତି, ନିଜେ ଛତୁ ଚାଷ ଆରମ୍ଭ କରିଛନ୍ତି କି ନାହିଁ?
1: ନିଜେ ଛତୁ ଚାଷ ଆଗ ଆରମ୍ଭ କରିଥିଲି, ସେଇଟା ବାପା କରୁଥିଲେ, ଆମେ ଭାଇମାନେ ମିଶିକି ତାକୁ ଆଉ ଟିକେ ବଢ଼େଇଥିଲୁ। ଯେହେତୁ ସେଟା ଭାଇମାନେ ସେଥିରେ ଏନଗେଜ୍ ହେଲେ, ମୁଁ ସେଟା ମଞ୍ଜିଟାକୁ ଏକ୍ସଟ୍ରା ହିସାବରେ ତାକୁ ନେଇକି ପୁଣି 2013 ମସିହାରେ ଆରମ୍ଭ କଲି।
0: ଆପଣଙ୍କ ଅଞ୍ଚଳରେ ଯେଉଁ ଯୁବକ ଯୁବତୀ ମାନେ ଅଛନ୍ତି କୌଣସି ଜାଗାରେ ସେମାନେ ରୋଜଗାରକ୍ଷମ ହେଇପାରି ନାହାନ୍ତି, ତାଙ୍କ ପାଇଁ ମଧ୍ୟ ଆପଣ ସବୁବେଳେ ଚେଷ୍ଟିତ ଅଛନ୍ତି
1: ଆଜ୍ଞା
0: ସେମାନେ କେମିତି
1: ଆଜ୍ଞା
0: କୌଣସି ଛୋଟ ବଡ଼ ଉଦ୍ୟୋଗ କରି ନିଜକୁ ଆତ୍ମନିର୍ଭର କରିପାରନ୍ତୁ। ତ ସେଇଭଳି ଆପଣଙ୍କର କ'ଣ ଅଭିଜ୍ଞତା ରହିଛି, କାହା କାହା ସାଙ୍ଗରେ ମିଶି ଆପଣ କାହାକୁ
1: ଆଜ୍ଞା
0: ସେଇଭଳି
1: ସେମିତି
0: ଦିଗଦର୍ଶନ ଦେଇପାରିଛନ୍ତି?
1: ଯେହେତୁ ମଞ୍ଜି ପାଇଁ ମୋର ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ, ରାଜ୍ୟ ବାହାରୁ ବି ମଧ୍ୟ କିଛି ଚାଷୀ ଆସନ୍ତି ନେବା ପାଇଁ। ସେମାନେ ଯେତେବେଳେ ପଚାରନ୍ତି ଯେ କ'ଣ କ'ଣ ଗଭର୍ଣ୍ଣମେଣ୍ଟର ଫାସିଲିଟି ଅଛି ବା କେଉଁଠୁ କେମିତି ଆଉ ଆକୁ ଆପଣ ପାଇଲେ, ତ ତାଙ୍କୁ ମୁଁ ସେଇ ହିସାବରେ ଉଦ୍ୟାନ କୃଷିର ଯେଉଁ ସାହାଯ୍ୟ ଗୁଡ଼ିକ ତାଙ୍କୁ ବତାଇବେ, ବା ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା MKUI ଯୋଜନା ଯାହା ଅଛି, ଯେ ଖାଲି ଛତୁ ଚାଷ ନୁହେଁ କି ଛତୁ ମଞ୍ଜି ନୁହେଁ, ତ ସେଥିରେ ଆମର MKYରେ 118ରୁ ଅଧିକା ପ୍ରୋଜେକ୍ଟ ଅଛି, ସେ ବିଷୟରେ ମଧ୍ୟ ମୁଁ ତାଙ୍କୁ ଜଣାଏ। ଯିଏ ଯେଉଁ ଜିଲ୍ଲାରୁ ହେଇଥିବ ସେଇ ଜିଲ୍ଲାର ଉଦ୍ୟାନ କୃଷି ଯିଏ ଡିଷ୍ଟ୍ରିକ୍ଟ DDH ଅଛନ୍ତି, 30ଟା ଜିଲ୍ଲାର ପ୍ରାୟତଃ 30 ଜଣ ଥିବେ, ବା କେଉଁଠି ଯୋଡ଼େ ଜିଲ୍ଲାର ବି ଜଣେ ଜଣେ ରହୁଛନ୍ତି, ତ ସେମାନଙ୍କ ସହିତ ସେମାନେ ଯୋଗାଯୋଗ କରିକି କରନ୍ତି, ବା ନିଜ ବ୍ଲକର
0: ବ୍ଲକ ଏଗ୍ରିକଲଚର ଅଫିସର
1: AHO ମାନଙ୍କ ସହିତ ଯୋଗାଯୋଗ କରି କରନ୍ତି। ଯଦି ଏଗ୍ରିକଲଚର ପ୍ରୋଜେକ୍ଟ ହେଇଥିବ ତାହେଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତି, ଯଦି ଭେଟନାରୀ ରହିଥିବ CDVOଙ୍କ ସହିତ ଯୋଗାଯୋଗ କରି କରନ୍ତି, ବା ଫିସରି ରହିଥିଲେ DOFଙ୍କ ସହିତ ଯୋଗାଯୋଗ କରିକି ସେ କରନ୍ତି, ବା ଆମର କିଛି ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଆପିକଲର ଅଛନ୍ତି,
0: କୋଡିନେଟର
1: DC ମାନେ ଅଛନ୍ତି, କୋଅର୍ଡିନେଟର ମାନେ, ତାଙ୍କ ସହିତ ଯୋଗାଯୋଗ କରିକି ସିଏ ତାଙ୍କୁ କୁହେ ଯେ ତାଙ୍କ ସହିତ ଯୋଗାଯୋଗ କରିକି ପ୍ରୋଜେକ୍ଟ କରିବା ପାଇଁ।
0: ତେବେ ଆପଣ କହିଲେ ଯେ ଆପଣ ଉଦ୍ୟାନ କୃଷି ପ୍ରତି ରୁଚି ରଖିଛନ୍ତି, ଛତୁ ମଞ୍ଜି ଏବଂ ଛତୁ ଉତ୍ପାଦନ କରୁଛନ୍ତି, ଏହା ଛଡ଼ା ଆଉ କ'ଣ ଆପଣଙ୍କର ରହିଛି?
1: ଏହା ସହିତ ଧାନ ହେଉଛି 5 ଏକର, ତା ସହିତ ତୈଳବୀଜ 2 ଏକର 2.5 ଏକର ହୁଏ, ଯେମିତିକି ରାଶି ତାକୁ ମଧ୍ୟ ହୁଏ। ଯେହେତୁ ଜଙ୍ଗଲ ଏବେ ହାତୀ ବେରା ଏମାନେ ସବୁ ନଷ୍ଟ କରୁଛନ୍ତି, ଆଗକୁ ଇନ୍ ଫ୍ୟୁଚରରେ ପ୍ଲାନିଂ ରଖିଛି ତାକୁ ବଟମ ଛତୁ ୟୁନିଟ୍ କରିବି, ବା ଅନ୍ୟ କିଛି ନୂଆ ଭେରାଇଟିର ଯେଉଁ ଛତୁ ଆସୁଛି
0: ଆଜ୍ଞା,
1: ଯେମିତି ସିଟାକ ହେଲା, ଜ୍ଞାନଡର୍ମା ହେଲା, ସେ ଉପରେ ମଧ୍ୟ ରୁଚି ଅଛି ଯଦି ପ୍ରପର ଜାଗା ହେଇଯାଏ, ଆଉ ଗଭର୍ଣ୍ଣମେଣ୍ଟ ତ ସହଯୋଗ ସହାୟତା ସଦାବେଳେ ଅଛି, ତାକୁ ମୁଁ ଆଭେଲ କରିପାରିବି, ତେଣୁ ସେ ଦିଗରେ ମୁଁ ଆଗେଇ।
0: ସବୁଠୁ ବଡ଼ ଜିନିଷ ଆଜି ଆମେ ଯଦି ଗୋଟେ ଜିନିଷ ଉତ୍ପାଦନ କରୁଛେ ତାକୁ ବିକ୍ରି କରିବାଟା,
1: ଆଜ୍ଞା
0: ଆପଣଙ୍କ ପାଖରେ ମାର୍କେଟ ଉପଲବ୍ଧ ଅଛି ନା ଜିନିଷ ବଞ୍ଚିଯାଏ, ବା କୌଣସି ବ୍ୟବସାୟ ଯଦି ଆପଣଙ୍କଠୁ ନିଅନ୍ତି ବାକି ପଡ଼ିଯାଏ ଯାହାକି ଆପଣଙ୍କୁ କ୍ଷତି ଭରଣା କରିବାକୁ ପଡ଼େ, ଏଭଳି କିଛି ପରିସ୍ଥିତି ଉପୁଜେ କି?
1: ସେମିତି ଏପର୍ଯ୍ୟନ୍ତ କିଛି ପ୍ରୋବ୍ଲେମ ଆସିନି, ବେଳେ ବେଳେ ଆସେ, ଅଳ୍ପ ସେ ଅଳ୍ପ ସମୟ ପାଇଁ ଆସେ, ତ ତାକୁ ଆମେ ଟ୍ୟାକେଲ କରିଦେଉ। ଆମ ପାଖରେ ଓଡ଼ିଶା, ଏଡ଼େ ବଡ଼ ଓଡ଼ିଶା, 30ଟା ଜିଲ୍ଲା ପଡ଼ିଛି, ତା ସହିତ ଓଡ଼ିଶା ବାହାରେ ବାହାର ରାଜ୍ୟକୁ ଯାଉଛି, ସେମିତି କିଛି ଅସୁବିଧା ହେଇନି କି ଆଗାମୀ ଭବିଷ୍ୟତରେ ଅସୁବିଧା ହେବ ନାହିଁ।
0: କୁଆଡ଼େ କୁଆଡ଼େ ଆପଣ ସପ୍ଲାଇ
1: ମୋରି
0: କରନ୍ତି?
1: ସପ୍ଲାଇ କିଛି ଯାଉଛି, ରାଉରକେଲା ଯାଉଛି, ବରଗଡ଼ ଯାଉଛି, ସମ୍ବଲପୁର ଜିଲ୍ଲାକୁ କିଛି ଯାଉଛି, ଛତିଶଗଡ଼ ଅଞ୍ଚଳକୁ କିଛି ଯାଉଛି, ଓଡ଼ିଶା ବାହାର ପଡ଼ୋଶୀ ରାଜ୍ୟକୁ, ତା ସହିତ ଆମର କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ନିୟରେଷ୍ଟ ମୁଁ ଢେଙ୍କାନାଳ ଜିଲ୍ଲା ସହିତ ଯୋଡ଼ି ହେଇଥିବା ପଡ଼ୋଶୀ ଜିଲ୍ଲା ଗୁଡ଼ିକୁ ଯାଉଛି, ତା ସହିତ ଭଦ୍ରକ ଜିଲ୍ଲାରୁ କିଛି ଅର୍ଡ଼ର ଆସୁଛି, ସିଆଡ଼େ ବି ପ୍ଲାନିଂ ରଖିଛି, ନେକ୍ସଟ ଇୟରକୁ ଯିବ, ତା ଝାରସୁଗୁଡ଼ା ଯିବାର ପ୍ଲାନିଂ ଅଛି, କିଛି ଅର୍ଡ଼ର ଆସିଛି ଏ ବର୍ଷ।
0: ଆପଣ ଏଇ ଯେଉଁ ସବୁ ବିଭିନ୍ନ ଛତୁ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ରଖିକି ନିଜର ଯେଉଁ ଛତୁ ମଞ୍ଜି ଉତ୍ପାଦନ ହେଉଛି ତାକୁ ଆପଣ ଦେଉଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଆପଣଙ୍କୁ କିଛି ସୁବିଧା ସୁଯୋଗ ମିଳିଛି କି ନିଜର ଯାହା ଉତ୍ପାଦ ରହିଛି ତାକୁ ବିକ୍ରି କରିବା ପାଇଁ, କିଛି ମାର୍କେଟ ଲିଙ୍କେଜ ବା ଏଭଳି କୌଣସି ବ୍ୟବସ୍ଥା ରହିଛି?
1: ନାଇଁ ସେମିତି ତ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ କିଛି ମାର୍କେଟ ମିଳିନି, ଆଉ ମାର୍କେଟର ଅଭାବ ନାହିଁ ଯେହେତୁ ଆମ ପାଖରେ ଅସୁବିଧା ହେଇନି, ସେମିତି କିଛି ଗଭର୍ଣ୍ଣମେଣ୍ଟ ତରଫରୁ ମାର୍କେଟିଂ ପାଇଁ କିଛି ଇଏ ମିଳିନି, କିନ୍ତୁ ବେଳେ

0: ବେଳେ ସେମାନେ ପଠେଇ ଦିଅନ୍ତି ବି ଆମ ପାଖକୁ, କି ବି କିଛି କଷ୍ଟମର ପଠେଇ ଦିଅନ୍ତି ଆମ ପାଖକୁ, ଚାଷୀମାନଙ୍କୁ ଯେଉଁମାନେ ଖୋଜନ୍ତି ଯାଇକି ଅଫିସିଆଲି ଯେ ଏଠି ଛତୁ ମଞ୍ଜି ମିଳୁଛି କି ନାହିଁ, ତ ସେମାନେ ଆମ ପାଖକୁ ଡାଇରେକ୍ଟ ପଠେଇ ଦିଅନ୍ତି। ଯଦି ନିଜ ଡିଷ୍ଟ୍ରିକ୍ଟରୁ କିଛି ପଠାନ୍ତି, ବାହାର ଡିଷ୍ଟ୍ରିକ୍ଟରୁ ମଧ୍ୟ ସେମାନେ ପଠେଇ
1: ପଠେଇ
0: ଦିଅନ୍ତି ଆମ
1: ଦିଅନ୍ତି।
0: ପାଖକୁ। ତେଣୁ ଅଭାବ ଏପର୍ଯ୍ୟନ୍ତ ହେଇନି ମଞ୍ଜି ପାଇଁ। ତ ମୋର ପର୍ ଡେ ଧରାଯାଉ 2 କୁଇଣ୍ଟାଲ ହେଉଛି ପ୍ରଡକ୍ସନ ମଞ୍ଜିଟା, ତ ଓଭର ରହୁଛି 3 କୁଇଣ୍ଟାଲ 3.5 କୁଇଣ୍ଟାଲ ଅର୍ଡ଼ର ରହୁଛି, ଯେଉଁଟାକି ମୁଁ ଏ ବର୍ଷ ଆଭେଲ କରିପାରୁନି, 3 ରୁ 4 କୁଇଣ୍ଟାଲ କରିପାରୁନି, ସେଇଟା ନେକ୍ସଟ ଇୟରକୁ 4 କୁଇଣ୍ଟାଲ ବା 3 କୁଇଣ୍ଟାଲ ହେବ, ଯେଉଁଟାକି ଏବେ ପ୍ରଫିଟ୍ ରହୁଛି। ଛତୁକୁ ଛାଡ଼ିଦେଲେ ସ୍ପନ୍ରୁ ଖାଲି ରହୁଛି ପ୍ରଫିଟ୍ 56,000 ପର୍ ମନ୍ଥ ରହିଯାଉଛି, ଗୋଟେ ଗୋଟେ ମାସରେ ବି 1 ଲାଖ ଟଚ୍ କରୁଛି,
1: ବହୁତ
0: ସେଇଟା
1: ବଢ଼ିଆ କଥା।
0: ନେକ୍ସଟ ଇୟରକୁ ପର୍ ମନ୍ଥ 2 ଲାଖ ଏଭବ୍ ହେବ, ଟଚ୍
1: ଆଉ
0: କରିବି।
1: ଟିକେ କଳେବର
0: ଆଜ୍ଞା
1: ବୃଦ୍ଧି
0: ଆଜ୍ଞା,
1: ହବ
0: କଳେବର
1: ଆପଣଙ୍କର।
0: ବୃଦ୍ଧି ହବ। ତ ସେଥିରେ ଆମେ ଘରୁ ଲାଗୁଛୁ 7-8 ଜଣ, ସେଠୁ ଲେବର ବି ଆଉ 7-8 ଜଣ ଯୋଡ଼ି ହେବେ, ଏମିତି 16 ଜଣ ହେଇଗଲେ ସେଟା
1: ଆଜ୍ଞା,
0: ପାଖାପାଖି 1 ଲାଖ ସେ ଏଭବ୍
1: ମାନେ ଆପଣ
0: ହେଇଯିବ।
1: ପରିବାର ଲୋକ ମଧ୍ୟ ଏଥିରେ ସମସ୍ତେ
0: ଆଜ୍ଞା ଆଜ୍ଞା, ସମସ୍ତେ
1: ପରିଶ୍ରମ
0: ପରିଶ୍ରମ
1: କରୁଛନ୍ତି।
0: କରୁଛନ୍ତି। ଆମେ ଟୋଟାଲି ଫ୍ୟାମିଲି ଆମର 16 ଜଣ ଜଏଣ୍ଟରେ ଅଛନ୍ତି, ତ ସମସ୍ତେ ସାହାଯ୍ୟ ସହଯୋଗ କରୁଛନ୍ତି।
1: ତେବେ ସାର୍, ସବୁଠୁ ବଡ଼ କଥା ଯେ ଆପଣଙ୍କର ପରିବାରର ସହଯୋଗ ରହିଛି, ମାନେ
0: ପରିବାରର ସହଯୋଗ ସହିତ ଆମର ବ୍ଲକ ଲେବୁଲ ଅଫିସର ହୁଅନ୍ତୁ, ମାନେ କୃଷିର ହୁଅନ୍ତୁ, ଉଦ୍ୟାନ କୃଷିର ହୁଅନ୍ତୁ, ବା ଆମର କୃଷି ବିଜ୍ଞାନ କେନ୍ଦ୍ର ହୁଅନ୍ତୁ, ବା ଆମର ଓଇଟିର ଯେଉଁମାନେ ଟ୍ରପିକାଲ ମସରୁମ୍ ରିସର୍ଚ୍ଚ ସେଣ୍ଟରର ଯେଉଁ ସାର୍ ମାନେ ବା ମ୍ୟାଡ଼ାମ ମାନେ ଅଛନ୍ତି, ସେମାନଙ୍କର ସହଯୋଗ ସଦାବେଳେ ଅଛି। ସେମାନଙ୍କର ପ୍ରେରଣା ଯୋଗୁଁ ଆମେ ପହଞ୍ଚି ପାରୁଛୁ। ଆଉ ଏଇଠି ଗୋଟିଏ ଜିନିଷ କହିବି ଆମର ଯୁବକ ଯୁବତୀ ମାନଙ୍କୁ ଆହ୍ୱାନ, ଯେ ସେ ଆସନ୍ତୁ ଚାଷକୁ, ଅନାଦର ନ କରନ୍ତୁ, ଆଦରିକି ଆଦରି ନେଇକି ଆପଣେ ନେଇକି ଆସନ୍ତୁ, ଏଥିରେ ଫ୍ୟୁଚର ଅଛି।
1: ତେବେ ମୁଦୁଲି ବାବୁ, ଆପଣ ବହୁତ ସୁନ୍ଦର କଥା କହିଲେ, ନିଜର ଅଭିଜ୍ଞତା ବାଣ୍ଟିବା ସହ ଆମର ଯେଉଁ ଯୁବ ଭାଇ ଭଉଣୀ ମାନେ ଅଛନ୍ତି, କୃଷିକୁ ଏକ ଉଦ୍ୟୋଗ ରୂପେ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଆପଣ ପ୍ରେରଣା ଦେଇଛନ୍ତି। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ହେଇଟି ଫୁଲ, ଇଏ ସବୁ କଥା ମନ ଦେଇ ଶୁଣିଲ ତ?
3: ହଁ ଶୁଣିଲି, ଟିପା ଖାତାରେ ଟିପିକି ରଖିଛି, କାମରେ ଲଗେଇବି।
2: କାମରେ ଲଗେଇଲେ ଯାଇକି ଆମେ 2 ପଇସା ଅଧିକ ରୋଜଗାର କରିପାରିବା। ଦେଖୁଛ ତ ଛତୁର କେତେ ଚାହିଦା ରହୁଛି। ଯଦି ଆମେ ମଞ୍ଜି ଉତ୍ପାଦନ ଜାଣିଦେବା, ତାହେଲେ ଛତୁ ମଧ୍ୟ ଉତ୍ପାଦନ କରିପାରିବା, ଆଉ ମଞ୍ଜିରୁ ମଧ୍ୟ ଅଧିକ ଲାଭ କରିପାରିବା।
3: ବାସ୍ ସେଇ କଥା ତ।
2: ହଉ, ଇଏ ସବୁବେଳେ ସବୁ ଜିନିଷର ବଜାର ଦର ମଧ୍ୟ ଆମ ଚାଷୀ ଭାଇମାନେ ଜାଣିବା ଦରକାର। ତାହେଲେ ବଜାର ଦରଟି କହୁଛି, ଶୁଣ।
3: ଆଚ୍ଛା ହଉ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚାଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ହେଇଟି ବୁଲ, ଇଏ ବଜାର ଦର ତ ଶୁଣିଲ, ତାହେଲେ ଏବେ ଆମେ ଟିକେ ପାଣିପାଗ ଶୁଣିବା, ବୈଠକରୁ ଉଠିବା।
3: ହଉ ତାହେଲେ।
4: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ଅଛି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶ ବନ୍ଦନା। ଶୁଣିପାରିବେ ଏହି ସୂଚନା ଏବଂ ବିଜ୍ଞାପନ ପରେ। ପ୍ରଥମେ ଶୁଣନ୍ତୁ ଏହି ସୂଚନାଟି। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଆଗାମୀକାଲି ଶୁକ୍ରବାର 9 ତାରିଖ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରା ତାରିଣୀ ଶୁଣିପାରିବେ, ପ୍ରଯୋଜନା ଋଷିକେଶ ପଣ୍ଡା। 10 ତାରିଖ ଶନିବାର ଶୁଣିପାରିବେ ମା ବିମଳା, ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ, ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବିରଳା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ଦିନ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଣ୍ଟା ବାଉଁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। 14 ତାରିଖ ବୁଧବାର ଦିନ ଶୁଣିପାରିବେ ପୀଠ ପରିକ୍ରମାରେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଦିନ ସକାଳ 8:30ରେ ପୀଠ ପରିକ୍ରମାରେ ଶୁଣିବେ ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା ଶୁଣିପାରିବେ ଆଗାମୀ ଶନିବାର 17 ତାରିଖ ସକାଳ 8:30ରେ। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଟକ ଚଣ୍ଡୀ, 18 ତାରିଖ ରବିବାର ସକାଳ 8:30ରେ ପୀଠ ପରିକ୍ରମାରେ, ପ୍ରଯୋଜନା ସୁମିତ୍ର ମହାପାତ୍ର। 19 ତାରିଖ ସୋମବାର ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। 21 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଦେଶବନ୍ଦନା କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ବାଞ୍ଛାନିଧି ମହାନ୍ତିଙ୍କ ରଚନାରୁ ଏହି ଦେଶବନ୍ଦନା ସମବେତ କଣ୍ଠରେ।

0: ସମବେତ କଣ୍ଠରେ ଏହି ଦଶବନ୍ଦନା ଶୁଣୁଥିଲେ ବାଞ୍ଛାନିଧି ମହାନ୍ତିଙ୍କ ରଚନାରୁ। ଏହି ଗୀତଟି ସହ ଶେଷ କରୁଛୁ ଦେଶବନ୍ଧନାର ଏହି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ 8:15। ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ, ଶୁଣିପାରିବେ ଏ ବିଜ୍ଞାପନ ପରେ।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ପିଏମ୍ କିସାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। October 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିସାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ପୁରାତନ ରଚନାରୁ ଏହି ହିନ୍ଦୀ ଭକ୍ତି ଗୀତଟି, ଚିତ୍ରା ସିଂଙ୍କ କଣ୍ଠରେ।

ପୁରାତନ ରଚନାରୁ ଶୁଣନ୍ତୁ ଏଇ ଭକ୍ତିଗୀତ ଯୁଗଳ କଣ୍ଠରେ। ଶିଳ୍ପୀ ହେଲେ ଜଗଜିତ ସିଂ ଏବଂ ଚିତ୍ରା ସିଂ।

ଏ ଗୀତଟି ସଶେଷ କରୁଛୁ ହିନ୍ଦୀ ଭକ୍ତି ଗୀତର ଏହି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲିଖିତ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ନାଟକ ଗାଁର ଡାକ। ମୂଳ ରଚନା ଭୁବନେଶ୍ୱର ବେହେରା, ବେତାର ରୂପାନ୍ତର ପ୍ରଫୁଲ୍ଲ କୁମାର ରଥ, ପରିଚାଳନା ମନୋଜ କୁମାର ସାମନ୍ତରାୟ। ଶୁଣିପାରିବେ ଏହି ସୂଚନା ଏବଂ ବିଜ୍ଞାପନ ପରେ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଆପଣମାନେ ଶୁଣୁଛନ୍ତି ପୀଠ ପରିକ୍ରମା। ଆଗାମୀକାଲି 9 ତାରିଖ ଶୁକ୍ରବାର 8:30 ଶୁଣିପାରିବେ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃପାମୟୀ ମା ତାରାତାରିଣୀ, ପ୍ରଯୋଜନା ହୃଷିକେଶ ପଣ୍ଡା।

10 ତାରିଖ ଶନିବାର ଦିନ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିମଳା, ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ ଦ୍ୱାରା ପ୍ରସ୍ତୁତ ମା ବିରଜା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ଦିନ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଣ୍ଟା ବାଉଁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। 14 ତାରିଖ ଶୁଣିପାରିବେ ବୁଧବାର ଦିନ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଦିନ ଆକାଶବାଣୀ ଜରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ ଶୁଣିପାରିବେ ଆଗାମୀ 16 ତାରିଖ ଶୁକ୍ରବାର ଦିନ। 17 ତାରିଖ ଶନିବାର ଦିନ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା, ପ୍ରଯୋଜନା ଲଳିତ କାନନଗୋ। 18 ତାରିଖ ରବିବାର ଦିନ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। ସୋମବାର 19 ତାରିଖ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଦିନ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। ଏବଂ 21 ତାରିଖ ବୁଧବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର।

0: ଆସୁଛି।
1: ମୁଁ ରହିପାରିବିନି, ଜଲ୍ଦି ଆସ।
0: ଆରେ କଳାକାନ୍ତ, ତୁ?
1: ମୁଁ କଳିଆ କଳାକାନ୍ତ ବାଗ, ମୋର ବାପା ନା ମହେଶ୍ୱର ବାଗ, ଘରେ କାଶିବା। ମୁଁ ପୁରା ତୋ ପିଲାଦିନ ସାଙ୍ଗ, ଆମେ ଏକାଠି ପାଠ ପଢୁଥିଲେ, ଡାଳ ମାଙ୍କୁଡ଼ି ଖେଳୁଥିଲୁ, ବେଳେ ବେଳେ ବଦମାସି ବି କରୁଥିଲୁ, ଗୋଟେ ଝିଅ ମୁଣ୍ଡକୁ ପଠେଇ ଦେଇଥିଲୁ, ସେଥିପାଇଁ ତୋ ବାପାଙ୍କ ଠୁ ତୁ ପୁରା ଚୁତ ମାଡ଼ ଖାଇଥିଲୁ, ଆଉ ଏବେ ବଡ ଲୋକ ହେଲୁ ବୋଲି କଣ ଜଲୁ ଆଲୁ?
0: ପିଲାଦିନର କଥା ସବୁ କେମିତି ଭୁଲିବି ରେ କଳାକାନ୍ତ?
1: ଭୁଲିଲୁ ତ ଆଣ ଦେ କୋଡ଼ିଏ ମଦ।
0: ସବୁବେଳେ ତୁ ମଦ କାହିଁକି ପିଉଛୁ ରେ କାଳିଆ?
1: ବାପ ଟଙ୍କାରେ ମୁଁ ପିଉନି, ମହାଜଙ୍ଗରେ କାମ କଲି, ଟଙ୍କା ପାଇଲି, ମଦ ପିଇଦେଲି, ମନ ପୁରିଲାନି ଆହୁରି ପିଇବି।
0: ଠକିବି କାହିଁକି?
1: ମଦ ଭାଜିକି ଯାଉଛି, ଆହୁରି 20 ଟଙ୍କାର ମଦ ପିଇବି।

हे भगवान, यही कलाकांत कौन थी, आज कौन हो गला कलाकांत।

0: ପିଲାମାନେ ଆମେ ଆଜି ଗୋପବନ୍ଧୁ ଆଉ ମଧୁବାବୁଙ୍କ ବିଷୟରେ ପଢ଼ିବା ହେଲା। ପିଲେ ଗୋପବନ୍ଧୁଙ୍କ ବିଷୟରେ କିଏ କହିପାରିବ? ହାତ ଟେକିଲ। ହେଁ, ଇଏ କେବଳ ଦୁଇ ଜଣଙ୍କୁ ଛାଡ଼ି ଆଉ କେହି କହିପାରିବନି। ଆଚ୍ଛା, ତୁ କଳାକାନ୍ତ କହିଲୁ?
1: ସେ ଆମ ଓଡ଼ିଶାର ଜଣେ ଦେଶ ସେବକ, ତାଙ୍କ ରୋଗିଣା ପୁଅକୁ ଛାଡ଼ି ସେ ଲୋକଙ୍କ ସେବା କରିବାକୁ ଯାଇଥିଲେ।
0: ହଁ, ତୁ ଠିକ କହିଛୁ। ଆଚ୍ଛା ବୁଦ୍ଧଦେବ, ତୁ କହିଲୁ ମଧୁବାବୁ କିଏ?
2: ସେ ବି ଓଡ଼ିଶାର ଜଣେ ବଡ଼ ଲୋକ, ଓଡ଼ିଆଙ୍କ ପାଇଁ ଦିନ ରାତି ତାଙ୍କ ମନ କାନ୍ଦୁଥିଲା।
0: ହଁ, ତୁ ବି ଠିକ କହିଛୁ। ମନ ଦେଇ ପାଠ ପଢ଼ିଲେ ତମେ ଦିଏ ଭବିଷ୍ୟତରେ ଖୁବ ବଡ଼ ଲୋକ ହେବ ହେଲା।
3: ଜୁହାର ମାଷ୍ଟର ଆଜ୍ଞା।
0: ଜୁହାର ଜୁହାର, ହଠାତ୍ କୁଆଡ଼େ ଆସିଲେ ମହେଶ୍ୱର ବାବୁ?
3: ପୋଷ୍ଟମ୍ୟାନ୍ ଆଜି ଆମ ଗାଁକୁ ଆସିଥିଲା ଆଜ୍ଞା, ଆପଣଙ୍କୁ ଦେବା ପାଇଁ ଏ ଚିଠିଟା ଦେଇଗଲା, ନିଅନ୍ତୁ।
0: ଚିଠି? ଶୁଭ ସମ୍ବାଦ, ଶୁଭ ସମ୍ବାଦ ମହେଶ୍ୱର ବାବୁ।
3: ହେ, ଶୁଭ ସମ୍ବାଦ?
0: ହଁ, ଅନୁମତି ଆସିଗଲା।
3: କି ଅନୁମତି ଆଜ୍ଞା?
0: ଆମ ଚାହାଳି ପିଲା ଏଣିକି ପ୍ରାଇମେରୀ ସ୍କୁଲ ପିଲାଙ୍କ ସାଙ୍ଗରେ ବୋର୍ଡ ପରୀକ୍ଷା ବି ଦେଇପାରିବେ।
3: ଇଏ ତ ବଡ଼ ଖୁସିର କଥା ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ।
3: ତାହେଲେ ତାହେଲେ ଆଜି ଗାଁରେ ଗୋଟେ ଭୋଜି ହଉ। ଆମ ଗାଁ ପିଲେ ପ୍ରଥମ କରି ବୋର୍ଡ ପରୀକ୍ଷା ଦେବେ ଆଉ ଆମ ଗାଁ ଲୋକେ ଟିକେ ମୌଜ ମଜଲିସ୍ କରିବେନି।
0: କିନ୍ତୁ ଭୋଜି ପାଇଁ ଏତେ ଟଙ୍କା ଆସିବ କୁଆଡ଼ୁ?
3: ଯାହା ଖର୍ଚ୍ଚ ହବ ସବୁ ମୁଁ ଦେବି, ଆପଣ ଭୋଜିର ଯୋଗାଡ଼ କରନ୍ତୁ, ମୁଁ ଯାଉଛି ଗାଁ ଲୋକଙ୍କୁ ଏ ଖୁସି ଖବରଟା ଆଗ ଜଣେଇଦେବି।
0: ହଉ, ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣ ଦେଖିବେ ମହେଶ୍ୱର ବାବୁ, ଆପଣଙ୍କ ପୁଅ କଳାକାନ୍ତ ଆଉ ବୁଦ୍ଧଦେବ ଖୁବ୍ ପାଠ ପଢ଼ି ଆମ ଗାଁର ଟେକ ରଖିବେ।
3: କିନ୍ତୁ ମୁଁ ଆଉ କଳାକାନ୍ତକୁ ପଢ଼େଇବିନି ମାଷ୍ଟର ଆଜ୍ଞା।
0: କାହିଁକି? ସେ ତ ଖୁବ୍ ଭଲ ପଢ଼ୁଛି।
3: ମୋର ତ ସେ ଗୋଟିଏ ବୋଲି ପୁଅ, ସେ ପାଠ ପଢ଼ିଗଲେ ମୋର ଯେତେ ଜମି ବାଡ଼ି ଅଛି ସେସବୁ ଦେଖାଚାହିଁ କରିବ କି?
0: ତା ବୋଲି ପିଲାର ପାଠପଢ଼ାଟା ବନ୍ଦ କରିଦେବେ,
3: ଆଉ କ'ଣ କରିବି। ହଉ, ଆପଣ ଆଗ ଭୋଜି କଥା ବୁଝନ୍ତୁ, ମୁଁ ଯାଉଛି ଭୋଜି ପାଇଁ ଯାହା ସବୁ ଜିନିଷପତ୍ର ଦରକାର ପଠେଇଦେବି।
0: ହଉ ପିଲାମାନେ, ବର୍ତ୍ତମାନ ସବୁ ତମର ଛୁଟି ହେଲା, ଯାଅ।
4: ବୁଦ୍ଧ, ତୁ ବି ଖାଇସାରି ଜଲ୍ଦି ଆସିବୁ, ଆମ ଘରେ ତ ରନ୍ଧା ହୋଇନଥିବ, ଆଉ ଖାଇବି କଣ? ତେବେ ଚାଲ ଆମ ଘରକୁ, ଯେ ସାଙ୍ଗ ହୋଇ ଖାଇବା। ହଉ ଚାଲ।
5: ଆଜି କ'ଣ ଜଲ୍ଦି ଛୁଟି ହେଇଗଲା କିରେ କଳାକାନ୍ତ?
4: ଆମେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ଦେବୁ, ସେଥିପାଇଁ ବାପା ଆଜି ଆମ ଗାଁ ଲୋକଙ୍କୁ ଭୋଜି ଦେବେ ଆଜ୍ଞା, ଛୁଟି କରିଦେଲେ।
5: ଇଏ ତ ବଡ଼ ଖୁସିର କଥା। ହଉ ଆ ଖାଇବୁ।
4: ବୁଦ୍ଧ ବି ଆସିଛି, ସେ ବି ଖାଇବ, ଆମକୁ ବଡ଼ ଭୋକ ହେଲାଣି, ଜଲ୍ଦି ଖାଇବାକୁ ଦେ।
5: ଆରେ, ସେ ପରା ବ୍ରାହ୍ମଣ ପୁଅ।
2: ବ୍ରାହ୍ମଣ ପୁଅ ହେଲେ କ'ଣ ହେଲା? କଳାକାନ୍ତ ତ ମୋର ସାଙ୍ଗ, ସାଙ୍ଗ ଘରେ ଖାଇବିନି ତ ଆଉ କାହା ଘରେ ଖାଇବି? ଆମେ ଦିଏ ସାଙ୍ଗ ହୋଇ ଏକାଠି ଖାଇବୁ।
5: ଏକାଠି ଖାଇବ?
2: ହଁ, ମୁଁ କ'ଣ ତୁମ ପୁଅ ନୁହେଁ କି ମା?
5: ତା ବୋଲି
2: ସେସବୁ କଥା ଥାଉ ମା, ଆମକୁ ଆଉ ଖାଇବାକୁ ଦେଲ।
5: ହଉ ଦଉଛି, ହେଇଟି ଅଗଣା ମାଠିଆରେ ପାଣି ଅଛି, ଦିହେ ହାତ ଗୋଡ଼ ଧୋଇ ଆସ।
4: ଚାଲରେ ବୁଧ, ହାତ ଧୋଇ ଆସିବା। ହଉ ଚାଲ।
5: ଆରେ କଳାକାନ୍ତ, ବାଡ଼ି ଦେଲିଣି ପରା, ଖାଇବ ଆସ।
4: ଯାଉଛୁ ମା।
5: ବସ ଖାଅ। ହଁ
2: କଳାକାନ୍ତ, ଆ ବସ, ତୁ ମୋତେ

0: ମୁଁ ତତେ ଖୋଇଦେବି, ତାପରେ ଦିହେ ମିଶି ଖାଇବା।
1: ଆରେ ଖାଇବ ତ, କେତେ ଛଡ଼ି କରୁଛ କହିଲ, ଖାଅ।
2: ମା, ଆମେ ଦିହେ ସାଙ୍ଗ ପରା, ଆମର ସବୁ କାମ ଏକାଠି ଏକା ସାଙ୍ଗରେ ହୁଏ। ଆରେ ବୁଧ ପାଟି ଆଁ କଲୁ, ଖା
0: ଡର, ତୁ ବି ଖା।
1: ତମର ପିଲାଳି ଆମି ଢଙ୍ଗ ଆହୁରି ଗଲାଣି, ତମେ ଦିହେ ବସି ଖାଉଥ, ମୁଁ ଆସୁଛି।
2: ବୁଧ ଜଲ୍ଦି ଜଲ୍ଦି ଖାଇଦେବା, ଆଉ ଡାଳ ମାଙ୍କୁଡ଼ି ଖେଳିବାକୁ ଯିବା।
0: ଆଜି ଆମେ ମନ ଭରି ଡାଳ ମାଙ୍କୁଡ଼ି ଖେଳିବା, କାଲି ତୁ ତ ମୁଁ ଡାଳ ମାଙ୍କୁଡ଼ି ଖେଳିପାରିବିନି।
2: କାହିଁକି?
0: ପରୀକ୍ଷା ଅଛି ପରା, ପାସ୍ କଲା ପରେ ମୁଁ ତ ସହରକୁ ଚାଲିଯିବି।
2: ସହରକୁ ଯିବୁ?
0: ହଁ, ମୁଁ ହାଇସ୍କୁଲରେ ପଢ଼ିବି ରେ।
2: ମୋର ବି ହାଇସ୍କୁଲରେ ପଢ଼ିବାକୁ ମନ ଅଛି ରେ, ହେଲେ କ'ଣ କରିବି, ବାପା ମୋତେ ଆଉ ପଢ଼େଇବେନି।
0: କାହିଁକି ପଢ଼େଇବେନି?
2: ଜମିବାଡ଼ି କଥା ବୁଝିବା ପାଇଁ କହୁଛନ୍ତି,
0: ସେଥିପାଇଁ ମନ ଦୁଃଖ କରୁଛୁ।
2: ତୁ ସହରକୁ ଚାଲିଗଲେ ମୁଁ ଏକା ହୋଇଯିବି, ମୋତେ ଆଉ ଭଲ ଲାଗିବନି।
0: ଛୁଟିରେ ମୁଁ ତ ଗାଁକୁ ଆସୁଥିବି, ସେତେବେଳେ ଡାଳ ମାଙ୍କୁଡ଼ି, ଡୁଡ଼ୁ, ବୋହୁଚୋରି ଖେଳିବାନି?
2: କେଯାଏ ଆସିଲେ ଆସିବୁ, ନହେଲେ ନାହିଁ।
0: ଆସିବିନି କାହିଁକି?
2: ସହରରେ ତ ତୋର କେତେ ସାଙ୍ଗସାଥି ଜୁଟିବେ, ମୋତେ କ'ଣ ଆଉ ମନେ ପକାଇବୁ?
0: ମୁଁ ଜୀବନରେ ତତେ କେବେ ହେଲେ ଭୁଲି ପାରିବିନି ରେ କଳାକାନ୍ତ। ହଉ ଛାଡ଼ ସେ କଥା, ଜଲ୍ଦି ଖା, ଯିବା।

0: କହି ଦଉଛି, ତମେ ମାନେ ମତେ ଏମିତି ଥଟ୍ଟା କରିବ ତ ମୁଁ ଆଉ ତମ ସାଙ୍ଗେ ମୋଟେ ଖେଳିବିନି।
1: ଆମ ସାଙ୍ଗେ କିଆ ଖେଳିବୁ କିଲ, ଯା ସାଙ୍ଗେ ଖେଳିଲେ ତତେ ଖୁସି ଲାଗିବ, ତା ସାଙ୍ଗେ ସିନା ଖେଳିବୁ।
0: କଣ ଏମିତି କହୁଛୁ ଲ?
2: ଏମିତି ସେମିତି କହୁନି ଲୋ ହୀରା, ସେ ତ ମରମ କଥା କହୁଛି।
0: ମୋ ମରମ କଥା ସେ କେମିତି ଜାଣିଲା କହିଲୁ?
2: ତୋ ଚାଲିଚଳନ ଆଉ ରଙ୍ଗ ଢଙ୍ଗରୁ ତୁ ଯାହା ଦିଶୁଛୁ ନା, ଏଇନା ତ ତୋ ପାଇଁ ଭେଣ୍ଡାଟି ଦରକାର,
0: ତୋ ମୁଣ୍ଡ ହଣ୍ଡି ଦରକାର। ଦେଖ ତମେ ସବୁ ମତେ ଏମିତି ଚଳେଇବ ନା ମୁଁ ସାଙ୍ଗେ ସାଙ୍ଗେ ପଳେଇ ଯିବି।
1: ଯା ଯା ଚଞ୍ଚଳ ଯା, ତେଣେ କଳାକାନ୍ତ ତୋ ବାଟକୁ ଚାହିଁ ବସିଥିବ।
0: ଚାହିଁ ବସିତ ମୋର କଣ ଗରଜ ପଡିଛି ଯେ ମୁଁ ଯିବି କହିଲୁ?
2: ଆଲୋ ହୀରା, ତୋ ଗରଜ ପଡିନି, ତୋ ବୟସର ଗରଜ ପଡିଛି। ଲଙ୍କା ପଡିଲା ହନୁ, ବେଳ କାଳ ଜାଣି ଗଢିଲେ।
1: ତୋ ମନର ମଣିଷ ଆସିଗଲେ ଲୋ ହୀରା, ଆମେ ଯାଉଛୁ ଚାଲ।
0: ତମେ ସବୁ କୁଆଡେ ଚାଲି ଯାଉଛ? ଆଲୋ ଖେଳିବ ପରା।
2: ଆମେ ଆଉ ଖେଳିବୁନି, ଏଥର ତୋ ମନର ମଣିଷ ସାଙ୍ଗେ ତୁ ଖେଳିବୁ, ଚାଲ।
3: ହୀରା ଏଠି ଏକଲା ଠିଆ ହେଇଛୁ କାହିଁକି?
0: ଆମେ ଖେଳୁଥିଲୁ, ତତେ ଦେଖି ମୋ ସାଙ୍ଗମାନେ ଚାଲିଗଲେ।
3: ତୁ ଗଲୁନି?
0: ଏ ଫୁଲ, ଏ ଗଜାମୁଗ, ଆରେ ରୁହ ରୁହ ମୁଁ ଯାଉଛି।
3: ଯାଉଛି ଯାଉଛି କଣ ହଉଛୁ କିଲ, ଯାଉନୁ?
0: ଯାଉଛି।
3: ପୁଣି ଫେରିଲୁ କାହିଁକି?
0: ତତେ ଗୋଟେ କଥା ପଚାରିବି।
3: କଣ?
0: ଏସନ ତୁ ବାହାହବୁ ପରା?
3: ହଁ।
0: କାହାକୁ?
3: ତତେ। ହାତ କଣ, ମୁଁ ବାହା ହେବି ତ ତତେ, ନହେଲେ ବାହା ହେବିନି।
0: ଶୁଣିଲୁ, ତୋ ବାପା ମା କଣ ରାଜି ହେବେ?
3: କାହିଁକି ରାଜି ହେବେନି?

0: ତ ଗରିବ ଘର ଝିଅ, ମୋ ବାପା ହଳିଆ, ମୁଁ ବି ନିତି ମୂଲ ଲାଗୁଛି।
1: ତୁ ସିନା ଗରିବ, ହେଲେ ତୋ ମନ ତ ଗରିବ ନୁହେଁ।
0: ତୁ ସିନା ବୁଝୁଛୁ ରେ କଳାକାନ୍ତ, ତୋ ବାପା ମା କ'ଣ ବୁଝିବେ?
1: ନ ବୁଝିଲେ ମୁଁ ଘର ଦ୍ୱାର ସମ୍ପତ୍ତି ବାଡ଼ି ଛାଡ଼ିଦେବି, ହେଲେ ତତେ ଛାଡ଼ି ମୁଁ ରହିପାରିବିନି। ଚାଲ ଯିବା।
0: କୁଆଡ଼େ?
1: ଆମ ଘରକୁ, ଆଜିଠୁ ତୁ ମୋର ହେଲୁ। ଚାଲ।
2: କଳାକାନ୍ତ!
1: କିଏ?
2: ମୋ କୋଲକ ହୀରାର ଭାଇ, ଚିହ୍ନି ପାରୁନୁ? ଛାଡ଼ ତାକୁ।
1: କାହିଁକି ଛାଡ଼ିବି? ମୁଁ ତ ତାକୁ ବାହା ହେବି, ସେଥିପାଇଁ ଆମ ଘରକୁ ନଉଛି।
2: ଆମେ ଗରିବ ବୋଲି ଥଟ୍ଟା କରୁଛ, ଇଜ୍ଜତ ମହତ ନଉଛ।
1: ଥଟ୍ଟା କରୁନି କି ଇଜ୍ଜତ ମହତ ନଉନି। ଚାଲ ହୀରା, ଯିବା।
2: କଳାକାନ୍ତ!
0: ମୁଁ ତ ନିଜ ଇଚ୍ଛାରେ ଯାଉଛି ଭାଇ, ତମେ କାହିଁକି ବାଧା ଦଉଛ ଯେ?
2: ହୀରା,
1: ଶୁଣିଲ ତ, ଏଥର ଯାଅ। ଆ ହୀରା।
2: କଳାକାନ୍ତ, ତାକୁ ଛାଡ଼ି ଦେ, ନହେଲେ ନହେଲେ ଏ ଠେଙ୍ଗାରେ ପିଟି ପିଟି ତତେ ଜୀବନରେ ମାରିଦେବି।
1: ଡରନି ହୀରା, ଚାଲ।
2: ଦେଖିବୁ ଦେଖିବୁ ଦେଖ।
1: ମରିଗଲି।
0: କଳାକାନ୍ତ କଳାକାନ୍ତ, ତମେ ତାକୁ ମାରିଲ କାହିଁକି ଭାଇ?
2: ମୁଁ ତାକୁ ଜୀବନରେ ମାରିଦେବି।
1: ମରିଗଲେ ବି ମୁଁ ହୀରାକୁ ଛାଡ଼ି ପାରିବିନି। ଚାଲ ହୀରା।
2: ହୀରା,
3: କଳାକାନ୍ତ, ତୁ କ'ଣ ଥିଲୁ ଆଉ ଏବେ କ'ଣ ହେଇଗଲୁ? ତୁ କ'ଣ ସତରେ ମୋର ପିଲାଦିନର ସାଥୀ ସେଇ କଳାକାନ୍ତ? ଏ ଗାଁଟା ବି ଏବେ ପୁରାପୁରି ବଦଳି ଗଲାଣି। କିଏ?
4: ଜୁହାର କକା।
3: କିଏ?
4: ମୁଁ ଛୋଟା ଘାସି କକା, ମୋତେ ଚିହ୍ନି ପାରୁନ?
3: ଆରେ ତତେ ଚିହ୍ନିବିନି କେମିତି?
4: 20 ବର୍ଷ ହେଲା ତମେ ତ ଗାଁରେ ନଥିଲ।
3: ନଥିଲି ବୋଲି କ'ଣ ମୁଁ ଗାଁ ଲୋକଙ୍କୁ ଭୁଲିଯିବି? ତୁ ତ ଛୋଟା ବେଶ ଜୁଆନ ଦେଖାଯାଉଛୁ, ତୋ ମୁଣ୍ଡ ବାଳ ଗୋଟେ ବି ପାଚିନି।
4: ଚିନ୍ତା ଥିଲେ ସିନା ବାଳ ପାଚିବ କକା।
3: ତୁ କେମିତି ଚଳୁଛୁ ରେ ଛୋଟା?
4: ଖୁବ୍ ଭଲରେ ଚଳୁଛି କକା, ବଡ଼ ପୁଅ ଆଉ ତା ପିଲାମାନେ ଘରେ ଅଛନ୍ତି, ସେ ଜମିବାଡ଼ି ଦେଖୁଛି। ବାକି 3 ପୁଅ ସହରରେ ଚାକିରି କରୁଛନ୍ତି, ତାଙ୍କ ପିଲା ଛୁଆଙ୍କୁ ନେଇ ତାଙ୍କ ପାଖରେ ରଖିଛନ୍ତି, ଆଉ ମାସକୁ ମାସ ମୋତେ କିଛି ଟଙ୍କା ପଠେଇ ଦିଅନ୍ତି।
3: ଭାଗ୍ୟ କରିଥିଲୁ ରେ ଛୋଟା, ଆରାମରେ ଅଛୁ।
4: ହେଲେ କକା, ତୁ ଏଇଠି ଏକଲା ଏମିତି ଠିଆ ହେଇଛୁ କାହିଁକି?
3: କଳାକାନ୍ତ ଆସିଥିଲା ତ, ତା କଥା ଭାବୁଥିଲି।
4: କଳାକାନ୍ତ? କଳାକାନ୍ତ ବୋଲି ତାକୁ କେହି ଡାକୁନାହାନ୍ତି କକା, ସବେ ତାକୁ ମଧୁଆ କଲିଆ ବୋଲି ଡାକୁଛନ୍ତି।
3: କଳାକାନ୍ତରୁ ସେ ମଧୁଆ କଲିଆ ହେଇଗଲାଣି କିରେ?
4: ହଁ କକା, ଯେଉଁଦିନ ସେ ହୀରାକୁ ଜବରଦସ୍ତି ନେଇ ଘରେ ରଖିଲା, ତାର ସ୍ୱାମୀମାନେ କେସ୍ କଲେ, ତଳୁ ଉପରୁ ଯାଏ କେସ୍ ଲଢ଼ି ଲଢ଼ି ଲଢ଼ି ସେ ବିଚାରା କାଙ୍ଗାଳ ହେଇଗଲା, ଖାଇବାକୁ ପାଉନି। ଏବେ ୟାକୁ ତାକୁ ହାତ ପତେଇ ମାଗୁଛି, ଯାହା ପାଉଛି ମଦ ଖାଇଦେଉଛି। ତାର ହାଲତ କ'ଣ ହେଲାଣି ଦେଖିଲ ତ?
3: ନିଜେ ଦୁଃଖକୁ ଡାକି ଆଣିଲେ କିଏ ଆଉ ପିଠିରେ ପଡ଼ିବାରେ ଛୋଟା?
4: ତାର କଥା ଛାଡ଼ କକା। ହଁ, ତମର ସବୁ ଖବର ସବୁ ଭଲ ତ?
3: ହଁ, ମୋର ସବୁ ଭଲରେ ଛୋଟା। ଆଚ୍ଛା, କହିଲୁ ସେ କୋଟି କୋଟି ଆଜ୍ଞା ଭଲ ଅଛି କି?
4: କୋଟି କୋଟି ଆଜ୍ଞା?
3: ଆରେ ସହଦେବ ଓଝା କଥା ପଚାରୁଛି, ଡୁମା ଆଉ ଚିରୁଗୁଣି ଧୋଇଲେ ଯିଏ ଝଡ଼ା ଫୁଙ୍କା କରେ।
4: ଓ, ତାକୁ ତମେ ମନେ ରଖିଛ କକା?
3: ଆରେ ତାକୁ କ'ଣ ମୁଁ ସହଜରେ ଭୁଲି ପାରିବି? ତୁ ଥରେ ଭୂତ ହେଇ ଆମ ଚାହାଳିର ସାନ ମାଷ୍ଟରଙ୍କୁ ଡରେଇଥିଲୁ, ସେହି ଭୂତକୁ ବାନ୍ଧି ନେବା ପାଇଁ ସହଦେବ ଓଝା ଆସିଥିଲା। ଗୁଣୁ ଗୁଣୁ ହୋଇ ମନ୍ତ୍ର ପଢ଼ି ସାନ ମାଷ୍ଟରଙ୍କ ଘର ଚାରିପାଖ ପାଣି ଛିଞ୍ଚି ଛିଞ୍ଚି ଲୁହା ଖୁଣ୍ଟି ସବୁ ପୋତି ଦେଇ ଭୂତକୁ ବାନ୍ଧି ନେଇଥିଲା।
4: ସେ ଓଝା ଆମ ଗାଁରେ ରହୁନି କକା, ପାଖ ଗାଁ ତା ଶ୍ୱଶୁର ଘର ଯାଇ ରହୁଛି।
3: ହଉ, ତୁ ଯା, ମୁଁ ଟିକେ ହୀରା ଘର ଆଡ଼େ ବୁଲି ଆସିବି।
4: ତମେ ଆମ ଗାଁକୁ ଫେରି ଆସ କକା।
3: ଆମ ଗାଁ ତ ମୋତେ ସବୁଦିନ ସବୁବେଳେ ଡାକୁଛି ରେ ଛୋଟା।
4: ତେବେ ତମେ ଗାଁଟାକୁ ଶୁଣୁନ କାହିଁକି କକା?
3: ଶୁଣିବାକୁ ଚେଷ୍ଟା କରିବି ରେ ଛୋଟା, ଶୁଣିବାକୁ ଚେଷ୍ଟା କରିବି। ଆଚ୍ଛା।

0: କଳାକାନ୍ତ କଳାକାନ୍ତ
1: କିଏ
0: ଘରେ ଅଛୁ ନା ନାଇଁ
1: ଅଳଙ୍କି ମାମୁ
0: ହେଲା ଉଠ ତୁ ତୁ ହୀରା ତ
1: ହଁ ମାମୁ ମୁଁ ଖଟ ଆଣୁଛି ବସିବ
0: ନା ନା ଖଟ ଆଣିବା ଦରକାର ନାହିଁ ମୁଁ ବାରଣ୍ଡାରେ ବସୁଛି
1: ଏତେ ଦିନ ପରେ ମୋ ଘରକୁ ଆସିଛ ମୁଁ ତମକୁ ତଳେ ବସେଇବି ବସ ମାମୁ
0: କଳାକାନ୍ତ ଘରେ ନାହିଁ କି
1: ତାଙ୍କ କଥା ଆଉ ପଚାରେନି ମାମୁ ତାଙ୍କ ମଦ ଭଲ ତ ସେ ଭଲ
0: ସେ କଣ ମଦ ଛାଡ଼ିନି
1: ଆଉ ଛାଡ଼ିପାରିବିନି ମାମୁ ମଦ ଖାଇ ଖାଇ ତ ଘର ଦେଇଦେଲେ ଏବେ ଲୋକଙ୍କୁ ମାଗୁଛନ୍ତି ଯାହା କିଛି ପାଉଛନ୍ତି ମଦ ଖାଇ ଦେଉଛନ୍ତି
0: ତା କଥା ଭାବିଲେ ବଡ଼ ଦୁଃଖ ଲାଗେ ହୀରା
1: ମୋର ତ ତେହସୁଆ ହୋଇଗଲାଣି ମାମୁ ଲୋକଙ୍କୁ ହାତ ପତେଇ ମାଗୁଛନ୍ତି ବୋଲି ମତେ ଭାରି ଦୁଃଖ ଲାଗୁଛି ମାମୁ
0: ହଉ ହେଲା ତୁ ନିବ ତୁ ନିବ ଆଚ୍ଛା ତୋର କେତେ ପୁଅ ଝିଅ ଲହିରା
1: ଦୁଇ ପୁଅ ଝିଅ ନାହିଁ ସରକାର ଦୁଇ ଏକର ଜମି ଦେଇଛନ୍ତି ବଡ଼ ପୁଅ ଚାଷ କରେ ଆଉ ସାନ ପୁଅ ଗାଁର ଛେଳି ମେଣ୍ଢା ଚରାଏ ହଉ ମାମୁ ତମେ ଟିକେ ବସ ମୁଁ ଆସ
0: ହଉ
2: ଜୁହାର ଦାଦି
0: କିରେ ଅଳସୁ କିରେ ଭଲ ଅଛୁ ତ
2: ହଁ ହଁ ତମକୁ ଦେଖିବି ବୋଲି ତ ବଞ୍ଚିଗଲି ଦାଦି
0: କାହିଁ କ'ଣ ହେଇଥିଲା ତୋର
2: ଦୋଷୀ ବୁଢ଼ା ଘରେ ହଳିଆ ଥିଲି
0: ହଁ
2: ବର୍ଷା ଦିନେ ଫାର ବାନ୍ଧିବାକୁ ବିଲକୁ ଯାଇଥିଲି ଗୋଟିଏ ରଣା ସାପ ଗୋଡ଼କୁ ଚୋବେଇ ଦେଲା
0: ସତେ
2: ଗୋଡ଼ ପାଚି ଫୁଲିଗଲା ଧନ୍ୟ କହିବ ତଳ ଗାଁର ସେ ବୈଦ ବୁଢ଼ାକୁ ସେ ଔଷଧ ଦେଇ ଦେଇ ମୋତେ 6 ମାସରେ ଭଲ କରିଦେଲା
0: ଏବେ କ'ଣ ଦୋଷୀ ବୁଢ଼ା ଘରେ ହଳିଆ ଅଛୁ
2: ସେ ମୋତେ ଆଉ ରଖିଲାନି ଦାଦି ତେଣୁ ଜଙ୍ଗଲକୁ ଯାଉଛି ବାଉଁଶ ଆଣୁଛି ଟୋପା କୁଲା ପାଛିଆ ଏଇଟା ସବୁ ବୁଣୁଛି କେବେ କେମିତି କରିଡ଼ିଏ ହଣ୍ଡୁଆ ବି ଆଣୁଛି
0: ଆଚ୍ଛା
2: ବିକୁଛି ଆଉ ଦୁଃଖେ ସୁଖେ ଚଳିଯାଉଛି
0: ତେବେ ଭଲ ଧନ୍ଦା କରୁଛୁ ତ
2: ଭଲ ଧନ୍ଦା କ'ଣ କି ଦାଦି ହାତେ ହାତେ ଜଙ୍ଗଲିକି କିଛି ଟଙ୍କା ନଦେଲେ ସେ ଧରିଦେଉଛି ଜୋରିମାନା କରୁଛି ବେଳେବେଳେ ତ ପୁଞ୍ଜି ବି ବୁଡ଼ିଯାଉଛି ପୁଣି କଳନ୍ତରରେ ଟଙ୍କା ଆଣିବାକୁ ପଡ଼ୁଛି କ'ଣ କରିବ
1: ଏ ଚା ପିଇ ଦିଅ ମାମୁଁ
0: ହଉ ଦେ

0: ଭଲ ଲାଗୁଛି ମାମୁଁ?
1: ହ୍ୟାଲୋ, ଭଲ ଲାଗିବନି, ତୁ ତିଆରି କରିଛୁ ଟି? ହଉ, ମୁଁ ଆସୁଛି। ହୀରା
0: କ'ଣ ମାମୁଁ?
1: କଳାକାନ୍ତ ଆସିଲେ କହିଦବୁ।
0: ଗାଁକୁ ଆସିଲେ ଆମ ଘରକୁ ଆସୁଥିବ ମାମୁଁ?
1: ହଁ, ହଉ ଚାଲରେ ଅଳସୁ ଯିବା।
2: ଚାଲ ଦାଦି, ମୁଁ ତମକୁ ତମ ଘରେ ନେଇ ଛାଡ଼ିଦେଇ ଆସିବି।
1: ବୁଝିଲୁ ଅଳସୁ, ଏ ଗାଁ ଲୋକଙ୍କ ଅବସ୍ଥା ଦେଖିଲେ ଦୁଃଖ ଲାଗେ। ଲୋକେ ସୁଖରେ ରହିବେ ବୋଲି ଗାନ୍ଧିଜୀ କେତେ କଷ୍ଟ ସହି ଆମ ଦେଶକୁ ସ୍ୱାଧୀନ କରିଥିଲେ, ହେଲେ ଲୋକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି।
2: ତମେ ଦାଦି ଗାନ୍ଧିଜୀଙ୍କୁ ଦେଖିଥିଲ କି?
1: ଆରେ ହଁ।
2: କେବେ ଦେଖିଥିଲ, କେଉଁଠି ଦେଖିଥିଲ କହିଲ?
1: ମୁଁ କଟକରେ ପଢ଼ିଲା ବେଳେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ, ଆଉ ପୁରୀରେ ସଭା ମଧ୍ୟ କରିଥିଲେ। ଆମ କଲେଜ ପିଲାଙ୍କ ସାଙ୍ଗରେ ମୁଁ ବି ତ୍ରିରଙ୍ଗା ପତାକା ଧରି ଗାନ୍ଧିଜୀଙ୍କ ସଭାକୁ ଯାଇଥିଲି।
2: ଗାନ୍ଧିଜୀଙ୍କ ସଭାକୁ ଯାଇଥିଲ?
1: ହଁ। ତାପରେ ବିହାରରେ ଇଞ୍ଜିନିୟରିଂ ପାଠ ପଢ଼ିଲା ବେଳେ ତ ମୁଁ ଗାନ୍ଧିଜୀ ଘୋଳରେ ବି ମିଶିଥିଲି।
2: ଗାନ୍ଧି ଘୋଳରେ?
1: ହଁ। ଆରେ ମୋତେ ବି କୋରା ସରକାର ବାନ୍ଧି ନେଇଥାନ୍ତା।
2: ତାପରେ କ'ଣ ହେଲା ଦାଦି?
1: ମୋର ଜଣେ ସାଙ୍ଗ ଏ କଥା ମୋତେ ଆଗରୁ କହିଦେଲା। ମୁଁ ଲୁଚି ଛପି କଳାହାଣ୍ଡିକି ଚାଲି ଆସିଲି। ଗାନ୍ଧି ଘୋଳ ଥମିଯିବାରୁ ମୁଁ ପୁଣି ବିହାରକୁ ଇଞ୍ଜିନିୟରିଂ ପଢ଼ିଗଲି।

0: ତାପରେ
1: ତାପରେ ତାପରେ କଳାହାଣ୍ଡି ମହାରାଜ ମୋତେ ଜଳସେଚନ ବିଷୟରେ ଆହୁରି ତାଲିମ ନେବା ପାଇଁ ମହୀଶୂରକୁ ପଠାଇଦେଲେ। ଜଳସେଚନ ବିଶେଷଜ୍ଞ ଇଞ୍ଜିନିୟର ହନୁମନ୍ତେଙ୍କଠୁ ଜଳସେଚନ ସମ୍ବନ୍ଧରେ ତାଲିମ ପାଇ ମୁଁ ପୁଣି ଫେରି ଆସିଲି କଳାହାଣ୍ଡି। ଆଉ ମହାରାଜାଙ୍କ ପାଖରେ ଚାକିରି କଲାବେଳେ ଜଳସେଚନ ବିଷୟରେ ବିଶେଷ ତାଲିମ ପାଇବା ପାଇଁ ମୁଁ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଆମେରିକା ଚାଲିଗଲି।
0: ଆମେରିକା ଚାଲିଗଲ?
1: ଆରେ ହଁ।
0: ଆମେରିକା କେମିତି ଗଲ ଦାଦି? ସେତେବେଳେ ତ ଉଡ଼ାଜାହାଜ ନଥିଲା।
1: ଆରେ ନା, ଜଳ ଜାହାଜରେ ଯାଇଥିଲି ରେ।
0: ସତରେ?
1: ହଁ, ବୁଝିଲୁ ବୁଝିଲୁ ଅଳସୁ, ଆମେରିକା କଥା ମନେ ପଡ଼ିଲେ ଆଜି ବି ମୋ ମନ ଆନନ୍ଦରେ ନାଚିବ।
0: ଆନନ୍ଦ ତ ଲାଗୁଥିବ। ତେବେ ଦାଦି, ଆମେରିକା ବିଷୟରେ ଟିକେ କୁହନ୍ତୁନି,
1: ଶୁଣିବାକୁ
0: ଭାରି ଇଚ୍ଛା ହେଉଛି।
1: ଶୁଣିବୁ?
0: କୁହନ୍ତୁ।
1: ଶୁଣେ, ଏଇ ଡିସେମ୍ବର 31 ତାରିଖରେ ଆମ ଜାହାଜ ପହଞ୍ଚିଲା ନ୍ୟୁୟର୍କରେ। ହଁ, ସେଇଠି ଦୁଇ ଦିନ ରହିଲା ପରେ ମୁଁ ଚାଲି ଯାଇଥିଲି IOI ୟୁନିଭର୍ସିଟିକୁ। ସେଇଠୁ ରେଳ ଷ୍ଟେସନରୁ ଆମକୁ ପାଛଟି ନେବା ପାଇଁ ଆସିଥିଲେ ଭାରତୀୟ ଛାତ୍ର ବ୍ରଜକିଶୋର ମେହେରା। ସେ ରହୁଥିଲେ ଲ୍ୟାଣ୍ଡଲେଡ଼ିଙ୍କ ଘରେ। ଆମକୁ ମିଷ୍ଟର ମେହେରା ଲ୍ୟାଣ୍ଡଲେଡ଼ିଙ୍କ ସହ ପରିଚିତ କରାଇଦେଲେ। ଲ୍ୟାଣ୍ଡଲେଡ଼ିଙ୍କ ସାଥିରେ ଥିଲେ ଜଣେ ବୁଢ଼ା ଲୋକ, ବୁଝିଲୁ।
2: ବୁଦ୍ଧଦେବ, ସେ ହେଉଛନ୍ତି ମିସ୍ ଲ୍ୟାଣ୍ଡଲେଡ଼ି।
1: ନମସ୍କାର ମାଉସୀ।
3: ମାଉସୀ? ହ୍ୱାଟ ମାଉସୀ? ଆଡ୍ରେସ୍ ମି ମିସ୍?
2: ମାଉସୀ ମାନେ ମଦର୍ସ ସିଷ୍ଟର। ଆମ ଭାରତରେ କେହି ମିସ୍ ବୋଲି ଆଡ୍ରେସ୍ କରନ୍ତିନି, ସମସ୍ତେ ମାଉସୀ ବୋଲି ଡାକନ୍ତି।
3: ଓ, ଆଇ ସି, ଦେନ୍ ଭେରି ଗୁଡ୍।
2: ଆଉ ଏଇ ଭଦ୍ରଲୋକ ହେଉଛନ୍ତି ତାଙ୍କର ପ୍ରେମିକ ବନ୍ଧୁ, ଭବିଷ୍ୟତରେ ଦେହ ବାହା ହେବେ।
1: ଆଚ୍ଛା।
3: ଓ, ୟୁ ନଟି ମେହେରା। ଅଲରାଇଟ୍, ଆମେ ଦୁହେଁ ଲଞ୍ଚକୁ ଯାଉଛୁ, ପରେ ଦେଖା ହେବ ମେହେରା। ଲେଟ୍ ଅସ୍ ଗୋ ଡାର୍ଲିଂ।
1: ଆଜ୍ଞା, ସେଦିନଙ୍କର ବୟସ ତ ପ୍ରାୟ 50-60 ହେବ, ଅଥଚ ଏହି ବୟସରେ ବି ବାହା ହେବେ।
2: ସେମାନଙ୍କର ମନରେ କୌଣସି କାମନା ବାସନା ନାହିଁ ବୁଦ୍ଧଦେବ, ଅଛି କେବଳ ସହୃଦୟତା, ବୁଢ଼ା ଦିନେ ପରସ୍ପରକୁ ସାହାଯ୍ୟ କରିବାର ଭାବନା। ଆଚ୍ଛା ଚାଲ, ଆମେ ବି ଲଞ୍ଚକୁ ଯିବା।
1: କେଉଁଠିକୁ ଯିବା?
2: ଏଇ ହୋଟେଲକୁ।
1: ଚାଲନ୍ତୁ। ବୁଝିଲୁ ଅଳସୁ,
0: କୁହ ଦାଦି।
1: ଆମେରିକା ଲୋକେ ଆମ ଭାରତକୁ ଖୁବ୍ ଭଲ ପାଆନ୍ତି।
0: ସତରେ?
1: ହଁ, ଆମ ଦେଶର ପୁଣ୍ୟ ପର୍ବ, ଲୋକଙ୍କ ଚାଲିଚଳନ ସେମାନଙ୍କୁ ଖୁବ୍ ଭଲ ଲାଗେ।
0: ଲାଗୁଥିବ ତ।
1: କ'ଣ କହୁଥିଲି? ହଁ,
0: ଆମେରିକା କଥା।
1: ହଁ, ତାର କିଛି ବର୍ଷ ପରେ ମୁଁ ଆମେରିକାରୁ ଫେରି ଆସିଲି।
0: ଆଚ୍ଛା ଦାଦି, ଆମେରିକାରୁ ଫେରିଲା ପରେ ତମେ ଆମ ଦେଶରେ କି କି ଚାକିରି କଲେ ଯେ?
1: ମୁଁ ଫେରି ଆସିବା ପରେ ପରେ 1947 ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ
0: ହେଇଥିଲା।
1: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ପଣ୍ଡିତ ଜବାହରଲାଲ ନେହେରୁ। ସେ ଆରମ୍ଭ କଲେ ହୀରାକୁଦ ନଦୀ ବନ୍ଧ ଯୋଜନା।
0: ହଁ, ଯୋଉ ସମ୍ବଲପୁରରେ ଅଛି ହୀରାକୁଦ ବନ୍ଧ ତ?
1: ଆରେ ହଁ, ସେଇ ନଦୀ ବନ୍ଧ ଯୋଜନା। ମୁଁ ସେଇ ଯୋଜନାରେ ସହକାରୀ ଇଞ୍ଜିନିୟର ଭାବରେ କାମ କଲି। ଜୁହାର। କ'ଣ କହୁଥିଲି ଅଳସୁ?
0: ହୀରାକୁଦ ବନ୍ଧ କଥା କହୁଥିଲ?
1: ହଁ, ସେଇ ହୀରାକୁଦ ନଦୀ ବନ୍ଧ ଯୋଜନାରେ ସହକାରୀ ଇଞ୍ଜିନିୟର ଭାବରେ ମୁଁ କାମ କଲି। ତାର କିଛି ବର୍ଷ ପରେ ବୁର୍ଲାରେ ଇଞ୍ଜିନିୟରିଂ କଲେଜ ଖୋଲିଲା। ସେଇ କଲେଜର ସ୍ପେଶିଆଲ ଅଫିସର ଭାବରେ ଯୋଗ ଦେଲି। ସେଇଠି ଦୀର୍ଘ 14 ବର୍ଷ କାମ କଲା ପରେ ରାଉରକେଲା ଆଞ୍ଚଳିକ କଲେଜର ଅଧ୍ୟକ୍ଷ ନିଯୁକ୍ତି ପାଇ ଚାଲିଗଲି ରାଉରକେଲା।
0: ତମେ ରାଉରକେଲା ଚାଲିଗଲ ଦାଦି?
1: ଆରେ ହଁ, ସେଇଠି 10 ବର୍ଷ କାମ କଲା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ହେଲେ। କୁଳପତିରୁ ଅବସର ନେବା କିଛି ବର୍ଷ ପରେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ଜଣେ ମେମ୍ବର ଭାବରେ ଯୋଗ ଦେଲି। ଆଉ ବର୍ତ୍ତମାନ ଅବସର ନେଇ ଗାଁରେ ଆସି ରହୁଛି।

0: ଲଣ୍ଠନ ଧରି କିଏ ଇଆଡ଼କୁ ଆସୁଛି?
1: କକା କକା, ଚାଲ, ସଞ୍ଜ ହେଇଗଲାଣି।
2: କିଏ? ଚଇତା କିରି?
1: ହଁ,
2: ହଉ ଚାଲ।
3: ଶୁଣୁଥିଲେ ନାଟକ ଗାଁର ଡାକ, ମୂଳ ରଚନା ଭୁବନେଶ୍ୱର ବେହେରା, ବେତାର ରୂପାନ୍ତର ପ୍ରଫୁଲ୍ଲ କୁମାର ରଥ, ପରିଚାଳନା କରିଥିଲେ ମନୋଜ କୁମାର ସାମନ୍ତରାୟ, ସହଯୋଗିତା ବଦ୍ରିନାରାୟଣ ମିଶ୍ର। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବୁଦ୍ଧଦେବ ଭୂମିକାରେ ଶୁଭେନ୍ଦୁ କୁମାର ମହାପାତ୍ର, କଳାକାନ୍ତ ଋଷିକେଶ ରାୟଗୁରୁ, ଶିକ୍ଷକ ରବିନାରାୟଣ ମିଶ୍ର ବୁଦ୍ଧଦେବ ଛୋଟବେଳର ଭୂମିକାରେ, ଅମରେଶ ଚନ୍ଦ୍ର ଦୋରା କଳାକାନ୍ତ ଛୋଟବେଳ ଭୂମିକାରେ, ପ୍ରତ୍ୟୁଷ କୁମାର ମିଶ୍ର ମହେଶ୍ୱର, ମନୋଜ କୁମାର ସାମନ୍ତରାୟ ମା ସ୍ୱର୍ଣ୍ଣକାନ୍ତି ବୈକାର ହୀରା ଭୂମିକାରେ, ଆହ୍ଲାଦିନୀ ହୋତା, ପ୍ରଥମ ଝିଅ ଦୟମନ୍ତୀ ବୈକାର, ଦ୍ୱିତୀୟ ଝିଅ ବିଷ୍ଣୁପ୍ରିୟା ଶତପଥୀ, ଗୋଲକ ଭୂମିକାରେ ସୀତାଂଶୁ ଶେଖର ମହାପାତ୍ର, ଛୋଟା ଭୂମିକାରେ ଗୋବିନ୍ଦ ଚନ୍ଦ୍ର ରଥ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଏଥିରେ ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ରାଗ ବେହାଗ। ପଖ ଆୱାଜରେ ସଙ୍ଗତ କରିଛନ୍ତି ପଣ୍ଡିତ ରମାକାନ୍ତ ମହାପସେକର।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।